ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ, ବୈଶାଖ 19 ଦିନ, 2026 ମସିହା ମଇ ମାସର 9 ତାରିଖ। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ 5:57 ମିନିଟ୍।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଲେ ସଂସ୍କୃତରେ ଶ୍ଳୋକ। ଶ୍ରୀମତ୍ ଶଙ୍କରାଚାର୍ଯ୍ୟଙ୍କ ରଚନାରୁ ଶିଳ୍ପୀ ଥିଲେ ଅପର୍ଣ୍ଣା ନେନେ। ପରବର୍ତ୍ତୀ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

0: ଶେଷ ହେଲା ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ରାମଚରିତ ମାନସ ଶୁଣନ୍ତୁ ଆଜି ଏହାର ଦ୍ୱାଦଶ ଭାଗ
1: ଏପିସୋଡ୍ ନମ୍ବର 12।

ଧାରାବାହିକ ରାମଚରିତ ମାନସର ଆଜି ଶୁଣିଲେ ଦ୍ୱାଦଶ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ସଫଳତା ଶେଷ କଥା ନୁହେଁ, ବିଫଳତା କୌଣସି କଥାର ଅନ୍ତ ବି ନୁହେଁ। ନିରନ୍ତର କାର୍ଯ୍ୟ କରିଯିବାର ଧୈର୍ଯ୍ୟ ହିଁ ବାସ୍ତବରେ ବଡ଼ କଥା। ବିଫଳତାକୁ ସଫଳ ହେବାର ରାସ୍ତାରେ କେତୋଟି ପାହାଚ ବୋଲି ଯେଉଁମାନେ ବିଚାର କରିଛନ୍ତି, ସେମାନଙ୍କ ପାଇଁ ସଫଳତା ମଧ୍ୟ କେବଳ ଏକ ମାଇଲ ଖୁଣ୍ଟ ସାଜିଛି। ଗୋଟାଏ ପରେ ଗୋଟାଏ ଲକ୍ଷ୍ୟ ଅତିକ୍ରମ କରି ଆଗକୁ ଯିବାର ଉଦ୍ୟମ ହିଁ ସେହିଭଳି ସଫଳ ବ୍ୟକ୍ତିଙ୍କୁ ସଫଳ ହେବାରେ ସାହାଯ୍ୟ କରିଛି। ସତ କହିବାକୁ ଗଲେ ସଫଳତା କିମ୍ବା ବିଫଳତା ବୋଲି କିଛି ନିର୍ଦ୍ଦିଷ୍ଟ ଠିକଣା ନଥାଏ। ଆଉ ପାଦେ ଆଗକୁ ଚାଲିଲେ ଯେଉଁଠି ସଫଳତା ମିଳିପାରନ୍ତା ସେଇଠି ଅଟକି ଯାଇ ତାକୁ ବିଫଳତା ବୋଲି କହିବା କଦାପି ଉଚିତ ନୁହେଁ। ଅଥଚ ସଫଳତା ମିଳିଗଲା ପରେ ସବୁକିଛି ପୁଣି ସେହି ପୁରୁଣା ଭଳି ଲାଗେ। ଗୋଟାଏ ପାହାଚ ଉପରକୁ ଉଠିଗଲେ ଆଉ ଗୋଟାଏ ନୂଆ ପାହାଚ ଦେଖାଦିଏ, ମନ ହୁଏ ସେହି ପାହାଚ ବି ଚଢ଼ିଯିବା ଦରକାର। ଭିନ୍ନ ଶବ୍ଦରେ କହିବାକୁ ଗଲେ ପ୍ରୟାସ ଚାଲିଥିବା ଯାଏଁ ସଫଳତା ମିଳୁଥାଏ, ହାର ମାନିଗଲେ ସେଇଠି ହିଁ ବିଫଳତା ଅପେକ୍ଷା କରି ରହିଥାଏ। ସହଜ ଭାବରେ ବଞ୍ଚିବା ଗୋଟାଏ କଥା, ସଫଳ ହେବା ଆଉ ଗୋଟାଏ କଥା। ଅନେକ ସମୟରେ ଆମ ଅପେକ୍ଷା କମ୍ ମେଧାବୀ, କମ୍ ପରିଶ୍ରମୀ, କମ୍ ବିଚାର କରୁଥିବା ଲୋକ ସଫଳତା ଯାତ୍ରାରେ ଆମଠାରୁ ଢେର ଆଗକୁ ଯିବାରେ ସଫଳ ହେଉଥିବା ଆମେ ଲକ୍ଷ୍ୟ କରୁ। ସହଜରେ ଯେତିକି ହେଲା ସେତିକିରେ ସନ୍ତୁଷ୍ଟ ହୋଇଯିବା ଲୋକ ସଫଳତା ପଛରେ ଦୌଡ଼ିବା ନିରର୍ଥକ ବୋଲି ଧରି ନିଅନ୍ତି। ଗୋଟିଏ ଦୃଷ୍ଟିରୁ ଏ କଥା ମଧ୍ୟ ଠିକ୍, କିନ୍ତୁ କଥା ସେତିକିରେ ସରେ ନାହିଁ। ନିଜକୁ ସହଜ ଜୀବନଟିଏ ଦେବା ପାଇଁ ନିଜେ ସ୍ଥିର କରିସାରିବା ପରେ ଅନ୍ୟର ସଫଳତା ଦେଖି ବ୍ୟସ୍ତ ବିବ୍ରତ ହେବା ମଧ୍ୟ କେତେ ବୁଦ୍ଧିମତାର କଥା ଯେ। ଥରେ ବିଚାର କରି ଦେଖିବା କି ଆମେ ଯେଉଁ କଥାକୁ ସଫଳତା ବୋଲି ବୁଝିଥାଉ ବାସ୍ତବରେ ତାହା ସଫଳତା କି? ବିଫଳତା ଭଳି ସଫଳତା ମଧ୍ୟ ଏକ ସାମୟିକ ଅବସ୍ଥା। ଅତଏବ ସଫଳତାକୁ ନେଇ ବହୁତ ଖୁସି ହେବା ଯେମିତି ନିରର୍ଥକ, ବିଫଳତାକୁ ନେଇ ସେଭଳି ବିବ୍ରତ ହେବା ମଧ୍ୟ ଅର୍ଥହୀନ। ବିଫଳତାକୁ ନେଇ ଭାଙ୍ଗି ପଡ଼ିବା ବାସ୍ତବରେ ଖୁବ୍ ହାନିକାରକ। ଆମର ସଫଳ ନ ହେବା ଆମ ପ୍ରୟାସରେ କିମ୍ବା ଯୋଜନାରେ ଯେ ତ୍ରୁଟି ରହିଛି ଏହି କଥାକୁ ହିଁ ସୂଚାଉଥାଏ। ଅତେବ ବିଫଳତା ଆମକୁ ନିଜ ପ୍ରୟାସ ଏବଂ ଯୋଜନାର ପୁନର୍ବିଚାର କରିବା ପାଇଁ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ। ସଭ୍ୟ ଜୀବନରେ ଖାଦ୍ୟପେୟ ପାଇଁ ଆମକୁ ଚିନ୍ତା ମଧ୍ୟ କରିବାକୁ ପଡ଼ୁନଥାଏ, କିନ୍ତୁ ଥରେ ଜଙ୍ଗଲର କଥା ବିଚାର କରାଯାଉ। ବାଘ ଜଙ୍ଗଲର ରାଜା ହୋଇପାରେ, ତା ବୋଲି ତାର ନିକଟକୁ ତାର ଖାଦ୍ୟ ହେବାକୁ ଶିକାର ଯାଏ କି? ବାଘକୁ ହିଁ ସମସ୍ତ ବଳ କୌଶଳ ପ୍ରୟୋଗ କରି ଶିକାର କରିବାକୁ ହୁଏ। ଶିକାର ମିଳିଯିବା ତା ପାଇଁ ସଫଳତା।

କହିବା କେବଳ ଏକ ବକ୍ତବ୍ୟ। ସଫଳ ହେଲା ବୋଲି ସେ ଚୁପ୍ ବସିଯାଇପାରେ କି? ସେ ଥରେ ଶିକାର କରିବାରେ ସଫଳ ହୋଇଗଲେ ପେଟରେ ଭୋକ ସରିଯାଏ କି? ତାକୁ ନିରନ୍ତର ପ୍ରୟାସ ଜାରି ରଖିବାକୁ ହୁଏ, ଏବଂ ଯେପର୍ଯ୍ୟନ୍ତ ସେ ପ୍ରୟାସ ଜାରି ରଖିଥାଏ ସେ ପର୍ଯ୍ୟନ୍ତ ଜଙ୍ଗଲର ରାଜା ବୁଲାଇବାର ଯୋଗ୍ୟତା ସେ ରଖିପାରେ। ସଫଳତା କିମ୍ବା ବିଫଳତା ପଛରେ ପରୀକ୍ଷାଟିଏ ଛକି ବସିଥାଏ। ପ୍ରତି ମୁହୂର୍ତ୍ତ ସେହି ପରୀକ୍ଷା ଆମ ବଳ ଓ ଧୈର୍ଯ୍ୟକୁ ପରଖୁଥାଏ। ବାସ୍ତବରେ ସେଥିରୁ କିଛି ପରୀକ୍ଷାରେ ବିଫଳ ହେଲେ ହିଁ ସଫଳତା ବଡ଼ ଆକାରରେ ଦେଖାଦେଇପାରେ। ଆଗକୁ ବଢ଼ିବା ଅର୍ଥ ବିଫଳତା ନିକଟରେ ଅଟକି ନ ଯାଇ ଆଗେଇ ଯିବା। ଲକ୍ଷ୍ୟଟିଏ ଧାର୍ଯ୍ୟ କରି ସେ ଦିଗରେ ନିରନ୍ତର ପାଦେ ପାଦେ ଆଗେଇ ଯିବା ହିଁ ଜୀବନ। ସଫଳତା କି ବିଫଳତା ସେ କଥା ଦେଖଣାହାରି ହିଁ ବିଚାର କରିଥାନ୍ତି। ହାରିଯିବା ଖୁବ୍ ସ୍ୱାଭାବିକ କଥା, କିନ୍ତୁ ହାରିଗଲି ବୋଲି ଅଟକି ଯିବା ହିଁ ସବୁଠୁ ବଡ଼ ବିପର୍ଯ୍ୟୟ। କଳିହି ଶୟନୋ ଭବତି ସଂଜିହାନତୁ ଦ୍ୱାପରଃ ଉତ୍ତିଷ୍ଠିତ ସ୍ତ୍ରେତା ଭବତି କୃତମ୍ ସମ୍ପାଦ୍ୟତେ ଚରଂଶ୍ଚରେଇବେତି। ମଣିଷ ଜୀବନରେ ଚାରୋଟି ଅବସ୍ଥାକୁ ଚାରି ଯୁଗ ସହ ତୁଳନା କରୁଥାଏ ଏହି ବୈଦିକ ସୂକ୍ତ। ନିଦ୍ରିତ ଅବସ୍ଥା କଳି, ଜାଗ୍ରତ ଅଥଚ ଆଳସ୍ୟରେ ରହିବା ଦ୍ୱାପର, ଆଳସ୍ୟ ଛାଡ଼ି ଠିଆ ହୋଇଯିବା ହେଉଛି ତ୍ରେତା, ଏବଂ କାର୍ଯ୍ୟ ସମ୍ପାଦନ ପାଇଁ ଆଗକୁ ଚାଲିବା ହିଁ ହେଉଛି ସତ୍ୟ। ଏଣୁ ଚରେଇବେତି ହିଁ ଜୀବନ, ଚାଲିବାକୁ ହେବ, ଚାଲିବା ଜାରି ରଖିବାକୁ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା
1: ଆଜି ଜାଣିବା ମୁଗ ଚାଷ ସମ୍ପର୍କରେ ମୁଗ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ ବରଂ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଯାହାକୁ ଆମେ ପ୍ରୋଟିନ୍ର ଭଣ୍ଡାର ବୋଲି ମଧ୍ୟ କହିପାରିବା ଆମ ଓଡ଼ିଶାରେ ଡାଲିଠାରୁ ଆରମ୍ଭ କରି ଚକୁଳି ପିଠା ପର୍ଯ୍ୟନ୍ତ ମୁଗର ଅନେକ ବ୍ୟବହାର ରହିଛି ଓଡ଼ିଶାରେ ଖରାଦିନିଆ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ କମ୍ ପରିଶ୍ରମରେ ହେଉଥିବା ଚାଷ ଧାନ କାଟିବା ପରେ ଜମି ପଡ଼ିଆ ନ ରଖି ମୁଗ ଚାଷ କଲେ ମାଟିର ଉର୍ବରତା ବଢ଼ିବା ସହ ଚାଷୀଙ୍କୁ ଭଲ ଦୁଇ ପଇସା ମିଳିଥାଏ ମୁଗ ଏକ ଗରମ ଜଳବାୟୁର ଫସଲ ଖରାଦିନେ ଏହାକୁ ଜାନୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ବୁଣାଯାଇପାରେ ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଲେ ଗଛ ଶୀଘ୍ର ବଢ଼ିଥାଏ ଅଧିକ କାକର କିମ୍ବା ବର୍ଷା ହେଲେ ମୁଗ ଗଛ ଖରାପ ହୋଇଯାଏ ତେଣୁ ଖରାଦିନିଆ ମୁଗ ଚାଷ ଅଧିକ ସୁରକ୍ଷିତ ମୁଗ ଚାଷ ପାଇଁ ନିଗିଡ଼ା ଦୋରସା ବା ବାଲିଆ ଦୋରସା ମାଟି ଅତି ଉତ୍ତମ ଜମିକୁ 2-3 ଥର ହଳ କରି ମାଟି ଗୁଣ୍ଡ କରିବା ପରେ ପରେ ମାଟିର ପିଏଚ୍ ସ୍ତର 6.0-7.5 ମଧ୍ୟରେ ରହିବା ଦରକାର ଜମିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନର ସୁବିଧା ରହିବା ଆବଶ୍ୟକ ଭଲ ଅମଳ ପାଇଁ ସର୍ବଦା ସ୍ୱଳ୍ପ ଅବଧି ବିଶିଷ୍ଟ ଏବଂ ରୋଗ ପ୍ରତିରୋଧକ କିସମ ଚୟନ କରିବା ଉଚିତ ବିହନ ବୁଣିବା ପୂର୍ବରୁ ଏହାକୁ ଶୋଧନ କରିବା ଜରୁରୀ ଯେପରିକି 1 କେଜି ବିହନରେ 2 ଗ୍ରାମ କାର୍ବନଡାଜିମ୍ କିମ୍ବା 3 ଗ୍ରାମ ଥିରାମ ମିଶାଇ ଗୋଳାଇବା ଏହାର 24 ଘଣ୍ଟା ପରେ ରାଇଜୋବିୟମ୍ କଲ୍ଚର ମିଶାଇ ଛାଇରେ ଶୁଖାଇ ବୁଣିବା ବୁଣା ଶୈଳୀ ଯେମିତିକି ଧାଡ଼ିକୁ ଧାଡ଼ି 25-30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ଭଲ ବଢ଼ିଥାଏ ଯଦି ଆମେ ସାର ଓ ଜଳ ପରିଚାଳନା ଦେଖିବା ତାହେଲେ ମୁଗ ଗଛ ନିଜେ ମାଟିରେ ଯବକ୍ଷାରଜାନ ସଂଗ୍ରହ କରିପାରେ ତେଣୁ ଅଧିକ ସାର ଦରକାର ହୁଏ ନାହିଁ ଖତ 1 ପିଛା 2-3 ଟନ୍ ଶୁଖିଲା ଗୋବର ଖତ ମିଶାଇଲେ ଭଲ ସାର ବୁଣିବା ସମୟରେ 1 ପିଛା 8 କେଜି ଯବକ୍ଷାରଜାନ ଓ 16 କେଜି ସ୍ଫୁରକ ପ୍ରୟୋଗ କରିବା ଉଚିତ ଜଳସେଚନ ଯେପରିକି ଖରାଦିନେ ମାଟି ଦେଖି 2-3 ଥର ହାଲୁକା ପାଣି ଦେବା ଆବଶ୍ୟକ ତା ସହିତ ଫୁଲ ଆସିବା ସମୟରେ ଓ ଛୁଇଁ ହେବା ସମୟରେ ଜମିରେ ବତର ରହିବା ଜରୁରୀ ଯଦି ଆମେ ରୋଗ ପରିଚାଳନା କଥା ଜାଣିବା ତାହେଲେ

0: ବୁଣିବାର 20ରୁ 25 ଦିନ ମଧ୍ୟରେ ଘାସ ବାଛିଦେବା ଉଚିତ। ହଳଦିଆ ପତ୍ର ରୋଗ ଯାହାକି ଧଳା ମାଛି ଦ୍ୱାରା ବ୍ୟାପିଥାଏ, ଏହାର ନିରାକରଣ ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା ଉଚିତ। ପତ୍ର ଚୁଡଙ୍ଗିଆ ପୋକ, ଏଥିପାଇଁ ଜୈବିକ କୀଟନାଶକ ବ୍ୟବହାର କଲେ ଭଲ ହୋଇଥାଏ। ଯେତେବେଳେ 80% ଛୁଇଁ କଳା ପଡ଼ିଯିବ ସେତେବେଳେ ଅମଳ କରିବା ଆବଶ୍ୟକ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯାଇଥାଏ। ଅମଳ ପରେ ମୁଗକୁ ଭଲ ଭାବରେ ଖରାରେ ଶୁଖାଇ ଆର୍ଦ୍ରତା 9ରୁ 10% ସାଇତି ରଖିବା। ଆଉ ଯଦି ଆମେ ମୁଗ ଚାଷର ଲାଭ ସମ୍ପର୍କରେ ଜାଣିବା, ତାହେଲେ ଆମ ଓଡ଼ିଶାର କୋରାପୁଟ ପରି ଅଞ୍ଚଳରେ ଯେଉଁଠି ଜମିରେ ବତର ରହିଥାଏ ସେଠି ଖରାଦିନିଆ ମୁଗ ଚାଷ କରି ଆମେ ଚାଷୀ ଭାଇମାନେ ନିଶ୍ଚିତ ଭାବେ ଲାଭବାନ ହୋଇପାରିବା।
1: ଶୁଣିଲେ ଚାଷବାସ କଥା, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ଆଦିବାସୀ ସଂସ୍ଥାର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆମେ ପ୍ରଚାର କରୁଛୁ କନ୍ଧ ସମ୍ପ୍ରଦାୟର ଗୀତ। କନ୍ଧ ଭାଇ ଭଉଣୀମାନେ କଠିନ ପରିଶ୍ରମ କରି ନିଜର ଜୀବିକା ଉପାର୍ଜନ କରନ୍ତି। ନିଜର କ୍ଲାନ୍ତକୁ ଭୁଲିଯିବା ପାଇଁ ସେମାନେ ଖୋଜନ୍ତି ଅବସର, କାରଣ ସାମାନ୍ୟ ଅବସର ପାଇଲେ ସେମାନେ ଗୀତ ଗାଇ ନାଚ କରିବାକୁ ଭଲ ପାଆନ୍ତି। ତେଣୁ ସନ୍ଧ୍ୟା ସମୟ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସମୟ। ଏହି ସମୟରେ ଗାଁ ଦାଣ୍ଡରେ କନ୍ଧ ଯୁବତୀମାନେ ଏକାଠି ହୋଇ କନ୍ଧ ଯୁବକମାନଙ୍କୁ ଗୀତ ମାଧ୍ୟମରେ ଥଟା ପରିହାସ କରନ୍ତି। ସେହି ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଓ ସାଥୀମାନେ।

ପ୍ରତ୍ୟେକ ସମ୍ପ୍ରଦାୟ ଭଳି କନ୍ଧ ସମ୍ପ୍ରଦାୟରେ ମଧ୍ୟ ବିବାହ ପ୍ରଥା ରହିଛି। କନ୍ୟାକୁ ବରଘର ଗାଁରେ ଛାଡ଼ିଯିବା ସମୟରେ କନ୍ୟା ପକ୍ଷରୁ ଯାଇଥିବା କନ୍ଧ ଭାଇମାନେ ଗୀତ ମାଧ୍ୟମରେ

ବରଘର ଗାଁର କନ୍ୟାମାନଙ୍କୁ ମିଶିବା ପାଇଁ ଡାକନ୍ତି। ସେମାନେ ଗୀତ ମାଧ୍ୟମରେ କହନ୍ତି ଯେ ଆଜିର ସୁଯୋଗ ହୁଏତ ଆଉ ଦିନ ଆସିବନି, ତେଣୁ ଆଉ ଡେରି ନ କରି ଚାଲିଆସ, ମିଳିମିଶି ଗୀତ ଗାଇ ଗାଁ ଦାଣ୍ଡରେ ନାଚ କରିବା। ଏହିଭଳି ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ। ନିଜ ନିଜ କ୍ଷେତ୍ରରେ କାମ କରିବା ସମୟରେ କନ୍ଧ ଭାଇ ଭଉଣୀମାନେ ଗୀତ ଗାଇ କାମ କରିବାକୁ ଅଧିକ ପସନ୍ଦ କରନ୍ତି। ସେମାନଙ୍କର ଧାରଣା ଯେ ଗୀତ ଗାଇ ଗାଇ କାମ କଲେ କଠିନ କାମ ମଧ୍ୟ ସହଜରେ ହୋଇଯିବ ଏବଂ ଆମକୁ କଷ୍ଟ ହେବନି। ସେଇ ଗୀତ ଆସନ୍ତୁ ଶୁଣିବା।

ପ୍ରତ୍ୟେକ ଭୋଜି ଭାତରେ ଦନା ଏବଂ ଖଲିପତ୍ରର ଭୂମିକା ନିହାତି ଜରୁରୀ। ଏହାକୁ ଆଖି ଆଗରେ ରଖି କନ୍ଧ ଭାଇଭଉଣୀମାନେ ଦନା ଓ ଖଲିପତ୍ର ତିଆରି କରିବା ସମୟରେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି ଯେ ଶୀଘ୍ର ଶୀଘ୍ର କାମ କର, ନହେଲେ ନିକଟ ଭବିଷ୍ୟତରେ ଯଦି କୌଣସି ଭୋଜି ହୁଏ ଦନା ଓ ଖଲିପତ୍ରର ଅଭାବ ହେଲେ ଆମକୁ ନିଶ୍ଚୟ ନିନ୍ଦା କରିବେ। ତେଣୁ ହେଳା ନକରି ନିଜ ନିଜ କାମ ଶୀଘ୍ର ସାରିବା। ଏହି ମର୍ମର ଗୀତ ପରିବେଷଣ କରିଛନ୍ତି।

0: गतरात्रौ दिल्ल्याः अरुण जेटलीति क्रिकेट क्रीडांगणे कोलकाता नाइट राइडर्स दलेन दिल्ली कैपिटल्स दलम् अष्टस्तोभैः पराजितम्। अद्य जयपुरस्य सवाई मानसिंह क्रीडांगणे राजस्थान रॉयल्स दलम् गुजरात टाइटन्स दलम् सम्मुखीकरिष्यति। क्रीडायाः आरम्भः सायं सार्धसप्तवादने भविष्यति। प्रियाः श्रोतारः, संस्कृत जगता सम्बद्धैः विभिन्नैः क्रियाकलापैः संवलितस्य संस्कृत साप्ताहिकीति विशिष्ट कार्यक्रमस्य प्रसारणम् आकाशवाण्याः एफएम गोल्ड प्रवाहिकातः रविवासरे मध्याह्ने सार्धैकवादनतः भविष्यति। भवन्तः सर्वे श्रोतुं प्रभवन्ति। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲିଗୁରି ପ୍ରଚାରକରୁ ଆକାଶବାଣୀ ଦିଲ୍ଲୀର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7 ବଜେ 25 ମିନିଟ୍ ଶୁଣିବେ ବର୍ଣ୍ଣବିବାହ ବର୍ଣ୍ଣାଳୀରେ ସମ୍ଭାବନା, ଏଥିରେ ବିଷୟ ରହିଛି ଯାହା ପୁଅକୁ ସାପ କାମୁଡ଼େ। ସ୍ୱର୍ଣ୍ଣଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30 ଶିଳ୍ପୀ ନେଲେ ବେଣଧର ସୁବୋଧି ଏବଂ ବୀଣାପାଣି ପୁରୋହିତ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45 ଶିଳ୍ପୀ ନେଲେ ପାମେଲା ଜେନ, ଶିବା ଏବଂ ଝମକି ରଥ। ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଗୀତିଧା ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣିଥରେ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଦିନ 11:00 ପ୍ରଚାର କରିବ ଲୋକନାଟ କାର୍ତ୍ତବୀଜ୍ୟବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧମାସର କାର୍ଯ୍ୟକ୍ରମ ପୁନେଲିଞ୍ଜ ଶୁଣିବେ ଦିନ 12:30, ଦିନ 12:50 ଶୁଣିବେ ଭକ୍ତି ଗୀତ, ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ଗୋଲାପ ଫୁଲର ଦେଶ ବୁଲ୍କେରିଆ, ଆଲୋଚକ କେଦାରେଶ୍ୱର ପଟ୍ଟନାୟକ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବାଣୀ କାର୍ଯ୍ୟକ୍ରମ, ଏଥିରେ ବହୁଜନ ହିତାୟ ବହୁଜନ ସୁଖାୟ ଆକାଶବାଣୀ ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲ ଶୁଣିବେ ପକ୍ଷୀମାନଙ୍କର ସ୍ଥାନ ପରିବର୍ତ୍ତନ ସମ୍ପର୍କରେ। ଭେଟଘାଟରେ ରହିଛି ଅଗ୍ନିଶମ ବିଭାଗର କାମ କାଇଟା ଏବଂ ସାକ୍ଷାତକାର ଶୁଣିବେ ଖରାଦିନେ ଘରେ ରହିବା ପଶୁପକ୍ଷୀର ଯତ୍ନ ସମ୍ପର୍କରେ। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ଶୁଣିବେ ସାକ୍ଷାତକାର ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଜରୁରୀ ସମ୍ପର୍କରେ। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତ୍କରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000ରୁ ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41 ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୁଲିସ୍ର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୁଲିସ୍ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555 ପୁଲିସ୍ ଥାନାର 15,000ରୁ ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୌରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା'

0: ମା'ଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମା'ଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କୋଡ଼ିଏଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ୍ ଛଅଟି ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼ୀ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାଇ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁ ନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ ରୁଟି ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ, ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ ଜହ୍ନି ଝୁଡ଼ଙ୍ଗ ବାଇଗଣ ଛିମ୍ବ ଭେଣ୍ଡି ଅମୃତଭଣ୍ଡା ଲାଉ ବୋଇତ କଖାରୁ ପାଣି କଖାରୁ କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ କମଳା ଲେମ୍ବୁ ତେନ୍ତୁଳି ଦହି ଓ କରମଙ୍ଗା ବିଲାତି ବାଇଗଣ ଭଳି ପଦାର୍ଥ ରହିଛି ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କା ମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ ନିମ୍ବ ପତ୍ର ହେଉ ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହେଉ କଇଥ ହେଉ କାଙ୍କଡ଼ ହେଉ ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶେଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ

0: ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ, ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏହି ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ, ଡାଳଚିନି, ଅଳେଇଚ, ଜିରା, ଜୁଆଣି, ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶାଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ, ମାଛ, ଅଣ୍ଡା ବା ପନିପରିବା ମିଶାଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା, ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାୟିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ

ସ୍ଥାନୀୟ ଜନତାଙ୍କ ବିଶ୍ୱାସ ଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ୍ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ୍ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ୍ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫ୍ୟୁରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂ

0: ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ।
1: ଏ ତଳେ ଯେଉଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ଣ୍ଣବିମା ବର୍ଣ୍ଣାଳୀରେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା। ଆଜି ପାଇଁ ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା।

0: ପ୍ରେମ ଯେ କବିର କବିତାଟିଏ, ଯାହା ହୃଦୟର ଗଭୀର ଅନୁଭୂତିକୁ ଶବ୍ଦରେ ସଜାଇ ଦେଇଥାଏ। ଏହା କେବଳ ଦୁଇଟି ମନର ସମ୍ପର୍କ ନୁହେଁ, ବରଂ ଭରସା, ସମ୍ମାନ ଆଉ ନିରବ ଭାବନାର ଏକ ସୁନ୍ଦର ସମନ୍ୱୟ।
1: ପ୍ରେମ ଜୀବନକୁ ମଧୁରତାରେ ଭରିଦିଏ, ଦୁଃଖରେ ସାହସ ଦିଏ, ଆଉ ସୁଖରେ ହାତରେ ହାତ ଧରି ବାଟ ଚଲାଏ, ଖୁସିର ଅନୁଭବ ଦିଏ।
0: ଯେପରି କବିତାର ପ୍ରତ୍ୟେକ ଧାଡ଼ି ମନକୁ ସ୍ପର୍ଶ କରେ, ସେହିପରି ସତ୍ୟ ପ୍ରେମ ମଣିଷର ହୃଦୟରେ ଚିରଦିନ ପାଇଁ ସ୍ମୃତି ହୋଇ ରହିଥାଏ।
1: ଏହିଭଳି ଅନେକ ସ୍ମୃତି ସମ୍ଭାବନା ସହିତ ଆମର ରହିଛି। ତେବେ ଆଜି ସମ୍ଭାବନା ଅଗଣାରୁ ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସୁରଭି, ନମସ୍କାର।

0: ଆଚ୍ଛା ସୁରଭି, ଗୋଟେ ପ୍ରଶ୍ନ ପଚାରିବି।
1: କଣ ପଚାରୁନାହାନ୍ତି?
0: ତମ ଚା ପିଇବା ଦେଖି ନା ମତେ ଭାରି ହସ ଲାଗୁଛି, କାହିଁକି ନା ତମେ ଫୁଙ୍କି ଫୁଙ୍କି ଚା ପିଉଛ।
1: ସତ କଥା କଣ ଜାଣିଛନ୍ତି? ଥରେ ଚା ପିଇଲା ବେଳେ ମୋ ଜିଭ ପୋଡ଼ିଗଲା, ସେଇଥିପାଇଁ ଗରମ ଚା ପିଇବାକୁ ତ ମତେ ଇଚ୍ଛା, ହେଲେ ପୁଣି ଥରେ କାଳେ ମୋ ଜିଭ ପୋଡ଼ିଯିବ ବୋଲି ମୁଁ ଫୁଙ୍କି ଫୁଙ୍କି ଚା ପିଉଛି। ଥରେ ଯାହା ସହିତ ଦୁର୍ଘଟଣା ହୋଇଥିବ ସେ ସତର୍କ ଆଉ ସଚେତନ ହୋଇଯିବ।
0: ଠିକ କହିଲ ସୁରଭି। ଯେଉଁ ଲୋକ ଆଗରୁ ବଡ଼ କଷ୍ଟ କିମ୍ବା ଭୟଙ୍କର ଅନୁଭବରେ ପଡ଼ିଛି, ସେ ପରେ ଛୋଟ କଥାରେ ମଧ୍ୟ ଡରିଯାଏ। ମାନେ ଅତୀତର କଷ୍ଟ ଆମକୁ ଆଗାମୀ ଜୀବନରେ ଅଧିକ ସତର୍କ କରିଦିଏ। ଯାହାର ଥରେ ଚା ପିଇଲା ବେଳେ ଜିଭ ପୋଡ଼ିଯାଏ, ସେ କ୍ଷୀର ପିଇଲା ବେଳେ ମଧ୍ୟ ସତର୍କ ରହେ।
1: ଅନୁଭବ ଆମ ଜୀବନର ଗୋଟେ ବଡ଼ ଶିକ୍ଷକ। ଯେତେବେଳେ ଆମେ କୌଣସି ଖରାପ ଅନୁଭବକୁ ଭୋଗ କରୁ, ତାହା ଆମ ମନରେ ଗଭୀର ଚିହ୍ନ ରଖିଦିଏ।
0: ଯଦି ଜଣେ ବ୍ୟବସାୟୀ ବ୍ୟବସାୟରେ ବହୁତ କ୍ଷତି ସହେ ଆଉ ପରବର୍ତ୍ତୀ ସମୟରେ ସେ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୁଏ, ଯେତେବେଳେ ସେହି ବ୍ୟବସାୟୀ ପୁଣି ଥରେ ନୂଆ ବ୍ୟବସାୟ ଆରମ୍ଭ କରେ, ସେତେବେଳେ ତା ମନରେ ଭୟ ଥାଏ, ବ୍ୟବସାୟରେ ଯେମିତି ତାର ଭୁଲ ହେବନି ସେଥିପ୍ରତି ସଜାଗ ରହେ, ସେହି ଭୁଲ ପୁନର୍ବାର ନ କରିବା ପାଇଁ ଚିନ୍ତା ବି କରେ।
1: ଯଦି ଆମେ ଭଲ ଭାବେ ଚିନ୍ତା କରିବା ୟାର ଆଉ ଗୋଟେ ଦିଗକୁ, ତାହେଲେ ମଣିଷର ମନବୃତ୍ତି କଥା ଆମେ ଜାଣିପାରିବା। ଭୟ ହେଉଛି ଗୋଟେ ପ୍ରାକୃତିକ ଭାବନା।

0: ତାହା ପ୍ରତ୍ୟେକ ବ୍ୟକ୍ତିକୁ ସଚେତନ କରାଏ, କିନ୍ତୁ ଭୟ ଯଦି ସବୁବେଳେ ମନ ଭିତରେ ଘାରୁଥାଏ ବା ମନରେ ଘର କରିଦିଏ ନା, ତାହେଲେ ଆମକୁ ଅସୁବିଧା ହେବ। ଆମ ଉନ୍ନତିରେ ଏହା ବାଧା ମଧ୍ୟ ସୃଷ୍ଟି କରିବ। ଗୋଟିଏ ଛୋଟ ଉଦାହରଣଟେ। ମୋ ପୁଅ ଥରେ ସାଇକେଲରୁ ପଡ଼ିଗଲା ଆଉ ହାତ ଗୋଡ଼ ଖୁବ୍ ଜୋରରେ ଖଣ୍ଡିଆ ଖାବରା ହୋଇଗଲା। କିଛି ଦିନ ଲାଗିଲା ତାକୁ ଠିକ୍ ହେବା ପାଇଁ, କିନ୍ତୁ ଯେତେବେଳେ ସେ ସମ୍ପୂର୍ଣ୍ଣ ଭଲ ହେଲା, ତାପରେ ସେ ଆଉ ସାଇକେଲକୁ ଚଲେଇବା କ'ଣ ତାକୁ ଦେଖିବାକୁ ଡରିଲା। ପୁଣି ବହୁତ କଷ୍ଟରେ ସେ ସାଇକେଲକୁ ଧରିଲା ଆଉ ନେଇକି ସ୍କୁଲକୁ ଗଲା। ଯଦି କୌଣସି ଦୁର୍ଘଟଣା ଆମ ସହିତ ଘଟିଛି ଅଚାନକ, ତାହେଲେ ମଣିଷ ତ ଭୟ କରିବ ନା, କିନ୍ତୁ ସେହି ଭୟ ଯେମିତି ସବୁବେଳେ ତା ଭିତରେ ନ ରହିବ, ସେଥିପ୍ରତି ଧ୍ୟାନ ଦେବା ଉଚିତ।
1: ଠିକ୍ କଥା। ଯେକୌଣସି ବ୍ୟକ୍ତି ଯଦି କାହାଠାରୁ ବା କାହା ଦ୍ୱାରା ଠକାମିରେ ପଡ଼େ, ତାହେଲେ ପୁଣି ଥରେ ସେ ଅନ୍ୟ ଉପରେ ସହଜରେ ଭରସା କରିପାରିବ ନାହିଁ। ଏହି ଭୟ ଆମକୁ ଶିଖାଏ ଯେ ଅତି ସହଜରେ ଆମେ କାହା ଉପରେ ଭରସା ବା ବିଶ୍ୱାସ କରିବା ଜମା ଉଚିତ ନୁହଁ।
0: ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରହିଛି, ଯାହା ପୁଅକୁ ସାପ କାମୁଡ଼େ। ଏହି ସମ୍ପର୍କରେ ଆମ ଶ୍ରୋତା ଆଜି କ'ଣ ମତାମତ ରଖିଛନ୍ତି, ଆସନ୍ତୁ ଶୁଣିବା।
2: ମୁଁ ଡକ୍ଟର ସବିତା ଶତପଥୀ, ଶିକ୍ଷୟିତ୍ରୀ, କୁନ୍ଦ୍ରା ବ୍ଲକ। ଯିଏ ଥରେ ମାନେ ପୁରା ବହୁତ ବଡ଼ ବିପଦରେ ପଡିଥାଏ, କାଳେ ଆଉ କ'ଣ ବିପଦ ଆସିବ ବୋଲି ଭାବିକି ସିଏ ପୂର୍ବରୁ ଡରି ଯାଇଥାଏ। ମାନେ ସିଏ ସତର୍କ ହେଇଯିବ ଆଗରୁ, କାଳେ ଆଉ ଗୋଟେ ବିପଦ କାଳେ ଆମ ପାଖକୁ ପଳେଇ ଆସିବ କି ଭାବିକି।
3: ମଣିଷ ସତ କଥା ଭୟ କରେ, ଏ ଯୋଉ ସତର୍କ ହୁଏ ତାର ମାନେ କାରଣ କ'ଣ?
2: ମାନେ ସେ ଏମିତି ଗୋଟେ ବିପଦରେ ପଡିଥିବ, ଯେକୌଣସି ବିପଦ ଆଉ ଥରେ ଆସିଲେ ସେ ପୂର୍ବରୁ ଜାଣିଦେଇକି ସତର୍କ ହେଇଯାଏ, କାଳେ ମୁଁ ଆଉ ସେ ବିପଦରେ ପଡିବିନି ଭାବିକି। ସାମାନ୍ୟ ଆଭାସ କୌଣସି ବିପଦର ପାଇଯିବ ଯେତେବେଳେ, ସେ ପୂର୍ବରୁ ମଣିଷ ବି ସତର୍କ ହେଇଯାଇଥାଏ। ଯଦି ଆମେ କିଛି ଉଦାହରଣ ବି ନେବା, ଏମିତି ମନେକର ବର୍ତ୍ତମାନର ସମସ୍ୟା ହଉଛି ମାନେ ଗ୍ୟାସ ପ୍ରୋବ୍ଲେମ। ଏମିତି ଗୋଟିଏ ଫ୍ୟାମିଲିରେ ଥରେ କଣ ହେଇଥିଲା ନା, ଗ୍ୟାସ ଏକ୍ଚୁଆଲି ତାଙ୍କର ହଠାତ୍ ମାନେ ସରିଗଲା, ରେଡ୍ ଫ୍ଲେମ୍ ଆସିକି ସରିଗଲା। ପୂର୍ବରୁ ତାଙ୍କର ଆଉ ଗୋଟେ ସିଲିଣ୍ଡର ବି ଥିଲା, ତାଙ୍କେ ଆଣିକି ଭରିକରି ରଖିନାହାନ୍ତି, ଖାଲି ଥିଲା। ହୋଟେଲକୁ ଗଲା ବେଳକୁ ବି ଖାଇବା ସରିଯାଇଛି, ଏମିତି ତାଙ୍କୁ ମାନେ ସେଦିନ ବିସ୍କୁଟ ଖାଇକି ମଧ୍ୟ ରହିବାକୁ ପଡିଥିଲା। ଏଇଟା ହଉଛି ମାନେ ଗୋଟିଏ ଉଦାହରଣ ମୁଁ କହିଲି। ତେଣୁ ତା ପୂର୍ବରୁ ସେମାନେ ଯେତେବେଳେ ଗ୍ୟାସ ଟି ସରେ, ମାନେ ସରିବା ପୂର୍ବରୁ ଯେତେବେଳେ ରେଡ୍ ଫ୍ଲେମ୍ ଆସେ, ସେମାନେ ସତର୍କ ହେଇଯାନ୍ତି ଯେ କଣ ପୂର୍ବରୁ ଆଉ ଗୋଟେ ଗ୍ୟାସ ସିଲିଣ୍ଡର ଆଣିକି ଷ୍ଟକ୍ ରଖିବେ, ନହେଲେ ପୁନର୍ବାର ତାଙ୍କୁ ସେ ବିପଦରେ ପଡିବାକୁ ପଡେ। ତେଣୁ ପୂର୍ବରୁ ସେମାନେ ଆଭାସ ପାଇଯାନ୍ତି ଯେ ଆମେ ନିଶ୍ଚିତ ଭାବରେ ସତର୍କ ରହିବା, ନହେଲେ ପୁଣି ଥରେ ବିପଦରେ ପଡି ଭୋକରେ ରହିବାକୁ ପଡିବ। ଆମେ ଯଦି ସତର୍କ ରହିବାନି, ପୁନର୍ବାର ଆମେ ଆଉ ଥରେ ଯୋଉ ବିପଦରେ ପଡିଥିଲେ ସେ ବିପଦର ସମ୍ମୁଖୀନ ନିଶ୍ଚିତ ଭାବରେ ହେବା। ମନେକର ଥରେ ବାଇକ୍ରେ କିମ୍ବା ସ୍କୁଟିରେ ଜଣେ ଯାଇଛନ୍ତି, ହଠାତ୍ ତାଙ୍କର ଗୋଟେ ଏକ୍ସିଡେଣ୍ଟ ହେଇଯାଇଛି, ତାହେଲେ ସେ ଯେତେବେଳେ ଗାଡିଟା ଧରିକି ସେତେବେଳେ ସିଏ ନେଇକି ପୂର୍ବରୁ ସତର୍କ ହେଇଯାନ୍ତି, କାଳେ ମୋର ଆଉ କୌଣସି ଏକ୍ସିଡେଣ୍ଟ ହବ ନାହିଁ ତ, ମାନେ ପୂର୍ବରୁ ସେ ସତର୍କ ହେଇକି ଗାଡିଟା ଚଲାନ୍ତି।

ମୁଁ ଦୀପ୍ତି ମିଶ୍ର, ମୁଁ ବାରିପଦାରୁ କହୁଛି। ଯାହାକୁ ସାପ କାମୁଡ଼େ ସେ ପାଳ ଦଉଡ଼ି ଦେଖିଲେ ଡରେ, ଏଇଟା ଗୋଟେ ସୁନ୍ଦର ଲୋକ କଥାଟିଏ ଅଛି। ପାଳ ଦଉଡ଼ି କହିଲେ ହଉଛି ଆମେ କୁଟାରେ ଯୋଉ ଦଉଡ଼ି ତିଆରି ହେଇଥାଏ ସେଇଟା ଗୋଟେ ସାପ ଭଳିଆ ଦେଖାଯାଉଥାଏ ଅନ୍ଧାରେ, ଯୋଉଠି ଲାଇଟ ନଥାଏ ସେଇଟା ଅନ୍ଧାରେ ସାପ ଭଳିଆ ଦିଶେ। ତାକୁ ବି ଜଣେ ମା ଡରେ ଯେ ଯଦି ତା ପୁଅକୁ ପ୍ରଥମରୁ ସାପ କାମୁଡ଼ି ଥାଏ ତେବେ ବି ସାପ କାମୁଡ଼ାରୁ ତା ପୁଅଟା ବର୍ତ୍ତି ଯାଇଥିବ, ତାହେଲେ ସେ ମାର ଗୋଟେ

ଉପରେ ଚମକ ଖେଳି ଯାଇଥାଏ ବା ଗୋଟେ ଛନକା ପଶି ଯାଇଥାଏ ଯେ କାଳିଟା ସାପଟା କି ସେ ତତ୍ତ୍ୱରେ ସେଟାକୁ ଭାବି ନିଏ କାଳେ ସାପଟା ହେଇଥିବ ଏବଂ ସେ ନିଜକୁ ପ୍ରସ୍ତୁତ କରିନିଏ ସେଥିରୁ କେମିତି ମୁକ୍ତି ପାଇବ। ଏଇଟା କହିଲେ ଯଦି କୌଣସି ବ୍ୟକ୍ତି ପୂର୍ବରୁ କିଛି ଦୁଃଖ କଷ୍ଟ ବା ଯନ୍ତ୍ରଣା ବା କୌଣସି ଧୋକା ପାଇଥାଏ କୌଣସି ବ୍ୟକ୍ତି ପାଖରୁ କି ଆଘାତ ପାଇଥାଏ ତାହେଲେ ସେ ଭବିଷ୍ୟତରେ କାଳେ ସେଇଭଳି ଆଉ କୌଣସି ଘଟଣା ବା ସେଇଭଳି ଆଉ କୌଣସି ଦୁଃଖ କଷ୍ଟ ଆସିବ ସେଥିପାଇଁ ସେ ପୂର୍ବରୁ ଖୁବ ପ୍ରସ୍ତୁତି କରିଥାଏ ନିଜ ମନକୁ ବି ଆଉ ନିଜର ଶରୀରକୁ ବି ଯେମିତି ସେଇ ପରିସ୍ଥିତି ତାକୁ ଆଉ ଭୋଗିବାକୁ ନ ପଡେ। ସାପ କାମୁଡିବା କଣ ସାପ କାମୁଡା କହିଲେ ଗୋଟେ ବିପଦକୁ ବୁଝାଉଛି ବିପଦ ବା କୌଣସି ବାଧା ପ୍ରତିବନ୍ଧକ କି ଜୀବନରେ ଆଗକୁ ବାଟ ଚାଲିବା ପାଇଁ ଯୋଉ ଗୋଟେ ଆମର ଉତ୍ଥାନ ପତନ ଯୋଉ ରହିଛି ସେସବୁ ଜିନିଷ ଯେମିତି ମାନେ କୁ ଅନୁଭବ କରିବା ବା ସେଇଭଳିଆ ବିପଦକୁ ସାମ୍ନା କରିବାକୁ ସାପ କାମୁଡା ସହିତ ତୁଳନା କରାଯାଇଛି। ଆଉ ସେଇଭଳି ଯଦି କୌଣସି ବିପଦ ମଣିଷ ପାଇଥାଏ ତାହେଲେ ବିପଦରୁ ସେ ରକ୍ଷା ପାଇଥାଏ ତାହେଲେ ସେ ତାର ବହୁତ ପୂର୍ବରୁ ସେଇଭଳି ବିପଦ ଆଉ ନ ଆସୁ ବୋଲି ସେ ନିଜ ସତର୍କ ହେଇଯାଇଥାଏ। କାରଣ ଯଦି କୌଣସି କ୍ଷତି ତାର ଯେମିତି ଆଉ ନ ହଉ ଯଦି ଆମେ ଗୋଟେ ଛୁଆକୁ ତାକୁ କହୁଥିବା ମାରେ ସେଇଟା ତାତିଲାଟା ଧରିବୁନି କିନ୍ତୁ ସିଏ ଯଦି ସେଇ ତାତିଲାଟାକୁ ମାନେ ତାତିଲା ତାୱା କିମ୍ବା ତାତିଲା କଢା କି କୌଣସି ଜିନିଷକୁ ଯାଇକି ଛୁଇଁଦବ ତାକୁ ମନା କରିବା ସତ୍ୟ ବି ସେ ଯାଇକି ଛୁଇଁଦବ ତାହେଲେ ସେ ଜାଣିଯିବ ଯେ ଓ ଏଇଟା ବିପଦ ଅଛି ତେଣୁ ସିଏ ତାକୁ ଆଉ ଆଉ ଥରେ ସେଇ ଜିନିଷଟାକୁ ଧରେଇଲେ ସେ ଜମା ଆଉ ଛୁଇଁବନି ସେ ଜାଣିଯିବ ନାଇଁ ଏଇଟା ବିପଦ ଏଇଟାକୁ ମୋର ଧରିଲେ ତାକୁ ଯେତେ ନେଇକି ହାତରେ ଧରେଇଦେଲେ ସେ ଜମା ଆଉ ସତର୍କ ହେଇଯିବ। ତେଣୁ ଯେମିତି ଗୋଟେ ଅନୁଭବ ଆସିଲେ ମଣିଷ ଅନୁଭବରୁ ଜ୍ଞାନ ପାଇଥାଏ ଅନୁଭବ ଆସିଲେ ହିଁ ତାର ସତ୍ ଜ୍ଞାନ ଆସିଥାଏ ସେମିତିକା ଯଦି କୌଣସି ଛାତ୍ର ତାର ବର୍ଷ ସାରା ପରୀକ୍ଷା କଣ କୌଣସି ପିଲା ବର୍ଷ ସାରା ପଢି ବସିବ ପରୀକ୍ଷା ଦେବାକୁ ଚାଲିଯାଇଥିବ ତ ପରୀକ୍ଷାରେ ନିଶ୍ଚିତ ଭାବରେ ତାର ଖରାପ ହବ ତାପରେ ସେ ଯେତେବେଳେ ରେଜଲ୍ଟ ବାହାରିବ ସେତିକିବେଳେ ସେ ଅନୁତାପ କରିବ ଆରେ ମୁଁ ଯଦି ପଢିଥାନ୍ତି ତାହେଲେ ଆଜି ତ ମୋ ରେଜଲ୍ଟ ଆଉ ଟିକେ ଭଲ ହେଇଥାନ୍ତା ମୁଁ ନ ପଢିକି ଯଦି ମୋର ଏଇ ସେକେଣ୍ଡ ଡିଭିଜନ ହେଲା କି ଥାର୍ଡ ଡିଭିଜନ ହେଲା କି ମୋର ଏତିକି ପରସେଣ୍ଟ ରହିଲା ମୁଁ ଯଦି ପଢିଥାନ୍ତି ମୋର ଆହୁରି ଭଲ ହେଇଥାନ୍ତା ତେଣୁ ସେତିକି ବେଳେ ସେ ଅନୁତାପ କରିବ ତାପରେ ଯୋଉ ପରୀକ୍ଷା ଗୁଡା ଆସିବ ସେ ହୁଏତ ନିଜକୁ ସଚେତନ କରିନବ। ଯେମିତିକି ଥରେ କୌଣସି କ୍ଷତି କୌଣସି ଝଡ଼ଝଞ୍ଜା ଥରେ ସାମ୍ନା କଲେ ସେଇଟା ଆଉ ନ ଆସୁବୁନି ମଣିଷ ସତର୍କ ହେଇଯିବ ତେଣୁ ଏଇଟା ଗୋଟେ ସୁନ୍ଦର ଲୋକ କଥା ଯେ ଯାହା ପୁଅକୁ ସାପ କାମୁଡେ ତା ମା ପାଳ ଦୌଡ଼ି ଦେଖିଲେ ଡରେ ଅର୍ଥାତ୍ ଗୋଟେ ବିପଦ ଆସିବା ପୂର୍ବରୁ ଯୋଉ ବିପଦକୁ ଥରେ ସାମ୍ନା କରିଥାଏ ସେ ବିପଦ ଆସିବା ପୂର୍ବରୁ ସେ ନିଜକୁ ସତର୍କ କରିନିଏ।

ମୋ ନାଁ ଦିଲୀପ କୁମାର ଓଝା, ମୁଁ ବାଲିମେଳା ରହେ। ଯାହା ପୁଅକୁ ସାପ କାମୁଡ଼େ ତା ମା ପାଳ ଦେଉଡ଼ିକୁ ଦେଖିଲେ ଡରେ, ଏହା ଗୋଟିଏ ଅତ୍ୟନ୍ତ ଲୋକପ୍ରିୟ ରୂଢ଼ିଟିଏ। ଏହାର ମୂଳ ଅର୍ଥ ହେଉଛି, ଜୀବନରେ ଥରେ ଯଦି କୌଣସି ଭୟଙ୍କର କିମ୍ବା ଦୁଃଖଦ ଅନୁଭବ ହୋଇଗଲା, ତେବେ ପରେ ସେହିଭଳି ଏକ ଛୋଟ ଘଟଣା ବା ପରିସ୍ଥିତିକୁ ମଧ୍ୟ ଅତ୍ୟଧିକ ଭୟ କରିଥାଉ। ଏଠାରେ ସାପ କାମୁଡ଼ିବା ଅର୍ଥ ଏକ ଗଭୀର ଦୁଃଖଦ ବା ବିପଦର ପ୍ରତୀକ, ଏବଂ ପାଳ ଦଉଡ଼ି ଅର୍ଥ ଏକ ସାଧାରଣ ପରିସ୍ଥିତି ବା ଘଟଣାର ପ୍ରତୀକ। ଠିକ ଯେପରି ଜଣେ ମାଆର ତା ପୁଅକୁ ସାପ କାମୁଡ଼ିଥିବାର ଅନୁଭୂତି ଥିବ, ତାହେଲେ ସେହି ଭୟ ତା ମନରେ ଏତେ ଗଭୀର ଭାବରେ ପ୍ରଭାବ ପକାଇଥାଏ ଯେ ସେ ସାମାନ୍ୟ ପାଳ ଦଉଡ଼ିକୁ ଦେଖି ମଧ୍ୟ ସାପ ଭାବି ଭୟଭୀତ ହୋଇଥାଏ।

ଯାଏ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏହି ରୂଢ଼ିଟି ଆମକୁ ଅନୁଭବ ମଣିଷର ସବୁଠାରୁ ବଡ଼ ଶିକ୍ଷକ ବୋଲି ଶିକ୍ଷା ଦେଇଥାଏ। ଭଲ ଅନୁଭବ ଯେପରି ମଣିଷକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ, ଠିକ୍ ସେହିପରି ଖରାପ ଅନୁଭବ ମଣିଷକୁ ଭୟଭୀତ କରାଇ ଦୁର୍ବଳ ମନା କରିଦେଇଥାଏ। ମଣିଷ ତାର ଦୁଃଖଦ ସ୍ମୃତିକୁ ଆଦୌ ଭୁଲିପାରେ ନାହିଁ, ତାହା ତା ମନରେ ଏକ ଅଲିଭା ଦାଗ ଭାବେ ରହିଯାଇଥାଏ। ଏହି କାରଣରୁ ସେହି ସମ୍ପର୍କିତ ଛୋଟ ଛୋଟ ଘଟଣା ଗୁଡିକ ମଧ୍ୟ ତାକୁ ବଡ଼ ବିପଦ ବୋଲି ମନେ ହୋଇଥାଏ। ଆମେ କହିପାରିବା ଯେ ଥରେ ଯିଏ ପାଣିରେ ବୁଡ଼ି ବଞ୍ଚିଯାଇଥିବ ସେ କେବେ ହେଲେ ଆଉ ପାଣିରେ ଗୋଡ଼ ଦେବ ନାହିଁ। ଯିଏ ଥରେ ନିଆଁରେ ପୋଡ଼ିଯାଇଥିବ ସେ ନିଆଁ ଦେଖିଲେ ସବୁବେଳେ ଭୟ କରିବ। ଥରେ କାହାକୁ ସାହାଯ୍ୟ ଦେଇ ଧୋକା ଖାଇଥିବା ଲୋକ ଜୀବନରେ ସହଜରେ କାହାକୁ ବିଶ୍ୱାସ କରିବେ ନାହିଁ। ଜଣେ ଛାତ୍ର ପରୀକ୍ଷାରେ ଥରେ ଅସଫଳ ହୋଇଗଲେ ପରବର୍ତ୍ତୀ ସମୟରେ ସେ ପରୀକ୍ଷାକୁ ନିଶ୍ଚୟ ଭୟ କରିଥାଏ। ଜଣେ ବ୍ୟବସାୟୀ ଥରେ କ୍ଷତିଗ୍ରସ୍ତ ହେଲେ ସେ ଅନୁଭୂତିକୁ ସେ ଆଦୌ ଭୁଲି ପାରନ୍ତି ନାହିଁ। ଏହିପରି ଅନେକ କଥା ରହିଛି। ଏହିଭଳି ଅନୁଭବ ସବୁ ମଣିଷକୁ ସତର୍କ କରାଇଥାଏ ନିଶ୍ଚୟ, କିନ୍ତୁ ଅତ୍ୟଧିକ ଭୟ ମଣିଷର ଆତ୍ମବିଶ୍ୱାସକୁ କମାଇ ଦିଏ। ତେଣୁ ମୁଁ ତ କହିବି, ମଣିଷ ଜୀବନରେ ଯେଉଁ ଖରାପ ବା ଦୁଃଖଦ ଅନୁଭବ ଆସେ ସେଥିରୁ ଆମେ ଶିକ୍ଷା ନେବା ଓ ତା ପ୍ରତି ସତର୍କ ରହି ଆଗକୁ ଗଲେ ନିଶ୍ଚୟ ସଫଳ ହୋଇପାରିବା। ଆଉ ଅନ୍ୟପକ୍ଷରେ ସେହି ଅନୁଭବକୁ ଯଦି ଅତ୍ୟଧିକ ଭୟ କରିବା ତେବେ ଆମେ ଆଦୌ ଆଗକୁ ଯାଇପାରିବା ନାହିଁ। ତେଣୁ ପ୍ରତ୍ୟେକ ପରିସ୍ଥିତିକୁ ନିଜର ସାହସ, ଧୈର୍ଯ୍ୟ ଓ ସତର୍କତା ଦ୍ୱାରା ସାମ୍ନା କରିବା ନିତାନ୍ତ ଆବଶ୍ୟକ, ନହେଲେ ଆମେ ସେହି ପାଳ ଦଉଡ଼ିକୁ ଦେଖି ଭୟ କରିବା ହିଁ ସାର।

0: ଯଦି ଗୋଟିଏ ଛାତ୍ର ଥରେ ପରୀକ୍ଷାରେ ଅସଫଳ ହୋଇଛି ନା, ତାହେଲେ ସେ ପୁଣି ଥରେ ପରୀକ୍ଷାକୁ ବା ପରୀକ୍ଷା କଥା ଚିନ୍ତା କରିବାକୁ ଡରିବ, ତାକୁ ସାମ୍ନା କରିବା ପାଇଁ ଭୟ କରିବ। ମନରେ ତ ଗୋଟିଏ କଥା, କାଳେ ଆଉଥରେ ଫେଲ୍ ହୋଇଯିବିନି ତ, ମୋର କ'ଣ ହେବ। ଏହିଭଳି ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରହିବା ଉଚିତ। ପୁଣି ଥରେ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ ହେବା ଉଚିତ। ମନରେ ଭୟ ରଖିବା ଜମା ବି ଭଲ ନୁହଁ।
1: ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁରରୁ।
2: କୁହନ୍ତୁ, ଯା ପୁଅକୁ ସାପ କାମୁଡ଼େ, ଏହାର ପ୍ରକୃତରେ ଅର୍ଥଟା କ'ଣ?
1: ଯାହା ପୁଅକୁ ସାପ କାମୁଡ଼େ ତାର ମା ପାଳ ଦୌଡ଼ ଦେଖିଲେ ବି ଡରେ, ଏଇଟା ଆମ ଓଡ଼ିଆ ଭାଷାର ଗୋଟେ ମାନେ ପ୍ରସିଦ୍ଧ ପ୍ରବାଦ ଉପରେ ଆଧାରିତ। ଯୋଉ ମାର ପିଲାମାନଙ୍କୁ ଏଇଟା ଭୟ ଆତଙ୍କିତ ଉପରେ ଯାଏ, ପ୍ରକୃତରେ ଭୟ ଆଉ ଆତଙ୍କ ଉପରେ ଯାଏ। ଯୋଉ ମାର ପୁଅକୁ ସାପଟେ କାମୁଡ଼ି ଦେଇଛି, ସେ ଯଦି ବାଇ ଚାନ୍ସ ଦେଖିଲା ଦୌଡ଼ଟେ, ସେ ପୁଣି ସେ ଦୌଡ଼ଟାକୁ ବି ସାପ ବୋଲି ଭାବିଦିଏ। ସେ କେବେ ହେଲେ ଭାବିନି ଏଇଟା ଦୌଡ଼ିଟା ବୋଲି, ସେ ଭାବିବ ସାପ। ଦେଖନ୍ତୁ, ଏଇଟା ଆଉ ଗୋଟେ ଉଦାହରଣ ମୁଁ ଦଉଛି। ଯେତେବେଳେ ଭୟ ଆତଙ୍କ ଖେଳିଯାଏ, ଆଜିକାଲି ପିଲାମାନେ ପରୀକ୍ଷାରେ ଖରାପ କରିକିରି ବହୁତ ବଡ ବଡ ଡିସିସନ ନେଇ ଯାଉଛନ୍ତି। ମନେ କରନ୍ତୁ, ପାଖ ପଡ଼ିଶାରେ କୌଣସି ପିଲା ପରୀକ୍ଷାରେ ଅକୃତ କାର୍ଯ୍ୟ ହେଇକିରି ସୁଇସାଇଡ କରିଦେଇଛି। ସେଇ ପରିସ୍ଥିତିରେ ଗୋଟେ ମା ସେ ତା ପିଲାକୁ ନିଜ ମାନେ ଭାବିବ, ମୋ ପିଲା ଏମିତି କରିଦବ କି, ତା ମନରେ ସେ ଭୟଟା ରହିଯାଇଥାଏ। ମାନେ ଯେମିତି ଆମେ କହୁଛୁ, ଯାହା ପୁଅକୁ ସାପ କାମୁଡ଼େ ମା ପାଳ ଦୌଡ଼ି ଦେଖିଲେ ଡରେ, ସେଇ ଭୟଟା ତା ମନରେ ରହିଯାଏ, ଗଭୀର ଛାପ ପକାଏ, ମୋ ପୁଅ କାଳେ ଏମିତି କରିଦବ କି, ଏଇଟା ଭାବି ସେ ନିଜେ ସଜାଡ଼ି ହେଇଯାଏ। ମାନେ ନିଜେ ସେଟାକୁ ସହ୍ୟ କରିଯାଏ ଆଉ ପିଲାକୁ ସବୁବେଳେ ଜଗିକି ରଖେ। ବାଟରେ ଯାଉଛନ୍ତି, ଦେଖିବେ କୋଉଠି ଗୋଟେ ବଡ ଆକ୍ସିଡେଣ୍ଟ ହେଲା, ବସ୍ କି ଟ୍ରକ୍ କି ଏମିତି ଗୋଟେ ଆକ୍ସିଡେଣ୍ଟ ହେଇଛି, ସେଠି ବହୁ ଜୀବନ ଧନ ସବୁ କ୍ଷତି ହେଇଛି। ସେଠି ବି ମା ତାର କି ତାର ଗାର୍ଡିଆନ ଯିଏ ଥିବେ, ସେମାନେ ବି ଆତଙ୍କିତ ହେଇଯାଇଛି, ମୋ ପିଲା ଉପରେ ପ୍ରଭାବଟା ପଡିବ କି, ମୋ ପିଲା ଏମିତି ଆକ୍ସିଡେଣ୍ଟରେ ଏମିତି ହଇରାଣ ହବ କି, ଏଇଟା ବି ମନରେ ତାଙ୍କର ଛାପ ରହିଯାଏ। ଭୟ ଆତଙ୍କ ଉପରେ ଏଇଟା ଆଧାରିତ। ଯାହା ପୁଅକୁ ସାପ କାମୁଡ଼େ ତା ମା ପାଳ ଦୌଡ଼ି ଦେଖିଲେ ଡରେ।

ପ୍ରକୃତରେ ପାଳଦେଉଟା କୌଣସି ସାପ ନୁହେଁ, କିନ୍ତୁ ତା ମନରେ ସେ ଭୟଟା ରହିଯାଇଥାଏ, କାହିଁକିନା ତା ମା ପାଳଦେଉଟାକୁ ସେ ସାପ ବୋଲି ଭାବିଛି। ଯେକୌଣସି ଦୁର୍ଘଟଣା ହଉ ସେ ନିଜ ପିଲାମାନଙ୍କ ଉପରକୁ ହିଁ ସେଇଟା ମାନେ ଭାବେ, ମୋ ପିଲାମାନଙ୍କ ଉପରେ ଏଇଟା ପଡିବ କି, ଏଇଆ ଭାବିକିରି ସେ ରହିଯାଇଥାଏ। ତେଣୁ କହନ୍ତି ଯାହା ପୁଅକୁ ସାପ କାମୁଡ଼େ ତା ମା ପାଳ ଦଉଡି ଦେଖିଲେ ଡରେ। ଏ ଡରରୁ ମୁକୁଳିବାକୁ ହେଲେ ଆମକୁ ପ୍ରଥମେ ସତର୍କତା ଅବଲମ୍ବନ କରିବାକୁ ପଡିବ, ନିଜ ପିଲାମାନଙ୍କ ପାଖରେ ରହିକିରି ସେମାନଙ୍କୁ ସବୁ ପ୍ରକାର ବୁଝେଇବାକୁ ପଡିବ, ସବୁ ପ୍ରକାର ସହଯୋଗ କରିବାକୁ ପଡିବ, ତାକୁ ବୁଝେଇ ଦବାକୁ, ପରିଷ୍କାର ଭାବରେ ବୁଝେଇବ ଯେ ଏଇଟା କୌଣସି ଠିକ କାମ ନୁହେଁ, ଏଇଟା ଭଲ କାମ ନୁହେଁ କି ଠିକ କାମ ନୁହେଁ, ଏମିତିଆ କାମ ଜୀବନରେ କେବେ କରିବନି। ଆମର ଜୀବନ ପଡିଛି, ଆମେ ଜୀବନ ଯାକ ଆମେ ଯେକୌଣସି ଭଲ କାମରେ ଲଗେଇ ପାରିବା, ଏ ଯୋଉ କାମ ଯୋଉ ଯୋଉ ହଉଛି ସେଇଟା ଠିକ ନୁହେଁ। ଆମେ ତା ମନରୁ ସେ ଦୁର୍ଘଟଣା କି ସେ ଯେକୌଣସି ହେଇଥାଉ ସେ ଜିନିଷଟାକୁ ଲିଭେଇ ଦବାକୁ ଚେଷ୍ଟା କରିବା, ସବୁବେଳେ ତା ପାଖେ ପାଖେ ରହିକିରି ତା ମନରୁ ସେ ଜିନିଷଟାକୁ ନିଶ୍ଚୟ ଲିଭେଇ ଦବାକୁ ଇଚ୍ଛା ଚେଷ୍ଟା କରିବ, ଯାହାଦ୍ୱାରା କି ସେ ପିଲାଟି ଉପକୃତ ହେଇପାରିବ। ସବୁଥିରେ ଦେଖନ୍ତୁ ଗୋଟେ ବିପଦ ଆସିଲେ ବାପା ମା ମାନେ ଭୟଭୀତ ହେଇଯାନ୍ତି, ନିଜ ପିଲାଙ୍କ ପ୍ରତି ସେଇଟା ହେଇଯିବ ଭାବି, ତେଣୁ ପିଲାମାନଙ୍କ ମନରୁ ସେଇଟାକୁ ପୋଛିଦବ, ନିଜ ମନରୁ ବି ପୋଛିଦବ ଯେ ଏ କାମଟା ଏଇ ଯୋଉଟା ହେଲା ଏଇଟା ଠିକ ନୁହେଁ, ଏଇଟା ହେଇପାରିବ ନାହିଁ, ଏମିତି କଲେ ମନରୁ ଦୂରେଇ ଯାଇପାରିବ।

0: ରାସ୍ତାରେ ଯିବା ସମୟରେ ଯଦି ହେଲମେଟ୍ ନ ପିନ୍ଧିବା ଯୋଗୁଁ ଦୁର୍ଘଟଣା ଘଟିଲା, ତାହେଲେ ଆମେ ପୁଣି ଥରେ ଗାଡ଼ି ନେଇକି ଗଲାବେଳେ ହେଲମେଟ୍ ପିନ୍ଧିକି ଯିବା ଆଉ ସତର୍କତାର ସହିତ ଗାଡ଼ି ଚଲାଇବା।
1: ନମସ୍କାର, ମୁଁ ମାଧୁରୀ ଅଧିକାରୀ, ବ୍ରହ୍ମପୁର ହାତୀବନ୍ଧ ସାହିରୁ କହୁଛି। ଆମର ଆଜିର ଗୋଟେ ଲୋକପ୍ରିୟ ପ୍ରବାଦ ଅଛି ଯେ, ଯା ପୁଅକୁ ସାପ କାମୁଡ଼େ ସିଏ ପାଳ ଦୌଡ଼ି ଦେଖିଲେ ମଧ୍ୟ ଡରେ। ଏଇଟାର ଅର୍ଥ ହେଲା ଯେ, ଯଦି ଆମେ ଗୋଟିଏ ବଡ଼ ଦୁଃଖ କେବେ ବି ବା ଆଘାତ ଗୋଟେ କେବେ ସହିଛେ, ତାହେଲେ ଛୋଟ ଟିକେ ଦେଖିଲେ ମଧ୍ୟ ସେଇ ଏକାପରି ଘଟଣା ଯଦି ଆମ ଜୀବନରେ ଆସେ, ଛୋଟ ଘଟଣା ବି, ଆମେ ସେତେବେଳେ ବହୁତ ସତର୍କ ହେଇଯାଉ ଆଉ ଭୟ କରୁ। ଏଇଟା ଗୋଟିଏ ମାନସିକ କ୍ଲାନ୍ତି। ଅନେକ ସମୟରେ ଏଇ ଘଟଣାଟା ଆମକୁ ବିପଦକୁ ସତର୍କ କରାଏ, ଆଉ କେତେକ ସମୟରେ ଏଇଟା କଣ କରେ ନା ଆମକୁ ଅଯଥା ଭୟଭୀତ କରାଏ। ଏମିତି ଇଏର ମୁଁ କେତେକ ଉଦାହରଣ ଏଠାରେ ଦେବାକୁ ଚାହୁଁଛି। ମୁଁ ଜାଣିଛି ମୋ ନିଜର ଭଉଣୀ, ଯିଏକି ଗୋଟେ ବଡ ଏକ୍ସିଡେଣ୍ଟରେ ତାଙ୍କର ଗୋଟେ ବାଙ୍ଗୋଡର ଅଧା ହରେଇଥିଲେ, ସେ ଯେତେବେଳେ ଅନ୍ୟ ସମୟରେ ବି ସେଥିରୁ ଭଲ ହେବା ପରେ ଅନ୍ୟ ସମୟରେ ବି ସେ ଯଦି ଦୂରରୁ ଗୋଟିଏ ଗାଡି କିମ୍ବା ବାଇକ ଆସି ଦେଖୁଥିଲେ, ସେ ପୁରା ଇତସ୍ତତ ହେଇଯାଉଥିଲେ ଆଉ ଭୟଭୀତ ହେଇଯାଉଥିଲେ। ସେଥିରୁ ଆମେ ଜାଣିଲେ ଯେ ବଡ ଦୁର୍ଘଟଣା ତାଙ୍କ ମନରେ କେତେ ଦୂର ଚାପ ପକେଇଛି, ଭୟର ଚାପଟା। ସେମିତି ଯଦି ଆମେ ଦେଖିବା ବ୍ୟବସାୟରେ ବି, କେତେ ସମୟରେ ସାଙ୍ଗ ସାଥୀକୁ ଚିହ୍ନା ଜଣାକୁ ପାର୍ଟନର କରିକିରି, କଣ ବହୁତ ପରିଚିତକୁ ପାର୍ଟନର କରିକି ନେଇଥାନ୍ତି, କିନ୍ତୁ ସେଇ ପରିଚିତ ବ୍ୟକ୍ତି ଯଦି ଠକାମି କରେ ବା ଧୋକା ଦିଏ, ତାହେଲେ ସେଇଥିରୁ ବର୍ତ୍ତିଲା ପରେ ଆଉ ମନୁଷ୍ୟ ମାନେ କାହାକୁ ବିଶ୍ୱାସ କରିବା ପାଇଁ ସହଜେ ଇଚ୍ଛା କରିବନି। କାହିଁକିନା ଥରେ ଗୋଟେ ଧୋକା ଖାଇଯାଇଛି ବଡ଼ ଧରଣର ଅତି ବିଶ୍ୱାସ ପାଖରୁ। ସେମିତି ଆମେ ଦେଖିବା, ଆମେ ଆଜିକାଲି ଅନଲାଇନରେ ସବୁ ଫେକ୍ ସାଇଟରେ ଥରେ ଠକିବା ପରେ ଆମେ ଯେତେ ଅଫର୍ ଦେଲେ ମଧ୍ୟ ଆମେ ଆଉ ଏବେ ଡରି ଯାଉଛୁ, ଆଉ ସେଗୁଡାକୁ କିଛି ଗ୍ରହଣ କରୁନୁ। ସେମିତି ଆଉ ଦେଖିବା ଯେ, ମୋର ନିଜର ଅନୁଭୂତିରେ ମୁଁ କହୁଛି, ଗୋଟେ ରେଷ୍ଟୁରାଣ୍ଟରେ ଖାଇବା ପରେ ମୋର

ଓ ଫୁଡ଼ ପଏଜନ ହେଇଯାଇଥିଲା। ଫୁଡ଼ ପଏଜନ ହେଲା ପରେ ହସ୍ପିଟାଲାଇଜ ହେଇକିରି ବହୁତ ଟ୍ରିଟମେଣ୍ଟ ପରେ ଭଲ ହେଲି। ବର୍ତ୍ତମାନ ମତେ ବାହାର ଖାଦ୍ୟ ବା କୌଣସି ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବା ପାଇଁ ଏତେ ଭୟ ଲାଗୁଛି, ମୁଁ ଆଉ ସେଗୁଡାକୁ ଶୁଣିବାକୁ ଇଚ୍ଛା କରୁନି ଖାଇବା ପାଇଁ। ସେଇଥିରୁ ଆମକୁ ଯୋଉ ଗୋଟିଏ ବଡ ତିକ୍ତ ଅନୁଭୂତିଟେ, ସେ ଆଉ ଗୋଟିଏ ସେମିତି ପ୍ରକାର ଅନୁଭୂତିକୁ ପ୍ରଶ୍ରୟ ଦେବାକୁ ଇଚ୍ଛା କରିବନି ଯେକୌଣସି ବ୍ୟକ୍ତି। ସାଇବର ଯୋଉ କ୍ରାଇମ ହଉଛି ଡିଜିଟାଲ ପେମେଣ୍ଟ ଉପରେ, ଯଦି ସେଇ ଫିସିଂ ଠକାମିରେ ଯଦି ଜଣେ ଫସିଯିବ, ଯେକୌଣସି ଲିଙ୍କ ଦେଖିଲେ ମଧ୍ୟ ଡରିବ ଯେ ଆଉ ସେମିତି ପଇସା ପଠେଇ ପାରିବିନି ବୋଲି।

ସେମିତି ଆମେ ଯଦି ପୁରାଣ କଥା ଦେଖିବା, ଶ୍ରୀକୃଷ୍ଣ କଂସକୁ ବଧ କରିଥିଲେ, ସେ ସେଥିପାଇଁ ଜନ୍ମ ନେଇଥିଲେ, କୃଷ୍ଣ ଅବତାର ନେଇଥିଲେ କଂସକୁ ବଧ କରିବେ ବୋଲି। କିନ୍ତୁ କଂସ ତାଙ୍କୁ ବହୁତ ଭୟଭୀତ କରେଇ କରେଇକିରି କରେଇ ତାକୁ ମାରିଥିଲେ। ପରେ ସିଏ କଣ କଲେ, ଜରାସନ୍ଧ, ଶିଶୁପାଳ, ଶଲ୍ୟ ଏମାନଙ୍କୁ ମଧ୍ୟ ମାରିବା ପାଇଁ, ଯୁଦ୍ଧ କରିବା ପାଇଁ ସିଏ ସତର୍କତା ଅବଲମ୍ବନ କରିଥିଲେ। ସେମିତି ଆମର ଦେଖିବା, ଇନ୍ଦ୍ର ବୃତାସୁରକୁ ବଧ କରିଥିଲା, ସେଥିରେ କରିଥିବା ହେତୁ ତାଙ୍କୁ କଣ ହେଲା ନା, ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ସେଥିପାଇଁ ସିଏ ଯାଇକିରି ମାନସରୋବରରେ ଲୁଚିକି ରହିଥିଲେ ଆଉ ଇଏ କରିଥିଲେ। ଯେତେବେଳେ ଅନ୍ୟ ସବୁ ଛୋଟ ଛୋଟ ଅସୁର, ବଳି, ହିରଣ୍ୟ, ନମତି ପରି ଅସୁର ଆସିଲେ ତାଙ୍କ ସହିତ ଯୁଦ୍ଧ କରିବା ସମୟରେ ମଧ୍ୟ ସେ ଡରି ଯାଉଥିଲେ ଆଉ ବିଷ୍ଣୁଙ୍କର ପରାମର୍ଶ ନଉଥିଲେ ଯେ ସେ ଠିକ କରୁଛନ୍ତି ନା ନାହିଁ, କାହିଁକି ଗୋଟେ ଥର ବ୍ରହ୍ମ ହତ୍ୟା ଦୋଷଟା ଲାଗିଯାଇଛି ତ ସେଥିପାଇଁ ସେ ଭୟ କରୁଥିଲେ। ସେଥିରୁ ଆମେ କିଛି ଶିଖିବା ଦରକାର, ସତ କଥା ଶିଖିବା ଦରକାର, କିନ୍ତୁ ଅତିମାତ୍ରାରେ କୌଣସିଟା କରିଲେ ସେଠାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବା। ଯେମିତି ସାପ ପୁଅକୁ କାମୁଡ଼ିଥିଲା ବୋଲି ସେ ପାଳ ଦଉଡ଼ି ଦେଖିଲେ ଡରୁଛି ବୋଲି, ସେଇ ଯେ ଡରଟା ଭୟଟା ଅତିମାତ୍ରାରେ ହେଇଗଲେ ଆମର ଜୀବନଟା ଦୁଷ୍ଟ ହେଇଯିବ, ମାନେ ଜୀବନର ସନ୍ତୁଳନ ରହିବନି। ସେଥିପାଇଁ ଆଗକୁ ବଢିବା ପାଇଁ ଆମକୁ ସତର୍କ ହେବାକୁ ପଡିବ, କିନ୍ତୁ ଅତିମାତ୍ରାରେ ଭୟ କରିବାକୁ ହେବନି।

0: ବେଳେବେଳେ କିଛି କଥା ଆମ ଆତ୍ମବିଶ୍ୱାସକୁ ଦୋହଲେଇ ଦିଏ। ଆମେ ସେହି ଭୟକୁ ନିଜ ନିୟନ୍ତ୍ରଣରେ ରଖିବା। ଭୟ ଯଦି ମନ ଭିତରେ ରଖିବା, ସଚେତନ ରହିବାନି, ତାହେଲେ ନିଶ୍ଚୟ ଏହା ଆମ ଜୀବନରେ ବାଧା ସୃଷ୍ଟି କରିବ। ସାହସର ସହିତ ଆମେ ଆଗକୁ ବଢ଼ିବା, କିନ୍ତୁ ସତର୍କ ସଚେତନ ରହିବା, ଏହା ହିଁ ଆମ ଜୀବନର ମୂଳମନ୍ତ୍ର ହେବା ଉଚିତ। ତେବେ ଏ ଥିଲା ସମ୍ଭାବନାର ବିଷୟ, ଯାହା ପୁଅକୁ ସାପ କାମୁଡ଼େ। ତେବେ ଆଜି ଆମ କାର୍ଯ୍ୟକ୍ରମରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ଯିବା ପୂର୍ବରୁ ଆଗାମୀ ଶନିବାର ସମ୍ଭାବନାରେ କଣ ବିଷୟ ରହିଛି ଶ୍ରୋତାଙ୍କୁ କହିବା।
1: ଆସନ୍ତା ଶନିବାର ଅର୍ଥାତ୍ ମେ ମାସର 16 ତାରିଖ ପାଇଁ ସମ୍ଭାବନାର ବିଷୟ ରହିଛି, ମନ ପୋଡ଼ିଗଲେ କିଏ ବା ଜାଣେ। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ମେ ମାସର 15 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣିଥରେ କହି ରଖୁଛୁ, ମନ ପୋଡ଼ିଗଲେ କିଏ ବା ଜାଣେ।
0: ଏକଥା

0: ସତଛି ପୁସ୍ତକ ଆମକୁ ଜ୍ଞାନ ଦିଏ, କିନ୍ତୁ ଆମ ଅନୁଭବ ଆମକୁ ପ୍ରକୃତ ଶିକ୍ଷା ଦେଇଥାଏ।
1: ସୁଖ ଦୁଃଖ ସଫଳତା ବିଫଳତାରୁ ମଣିଷ ବହୁତ କିଛି ଶିଖିଥାଏ। ଯିଏ କଷ୍ଟ ଆଉ ପରିଶ୍ରମ ଦ୍ୱାରା ଆଗକୁ ବଢ଼ିଛି ସିଏ ସଫଳତାର ଶିଖର ନିଶ୍ଚୟ ଛୁଏଁ।
0: କିଛି ଅନୁଭବ ମଣିଷକୁ ସତର୍କ ଧୈର୍ଯ୍ୟଶୀଳ ପରିପକ୍ୱ କରେ। ସେଥିପାଇଁ କୁହାଯାଏ ଅନୁଭବ ହେଉଛି ଜୀବନର ସର୍ବଶ୍ରେଷ୍ଠ ଶିକ୍ଷକ।
1: ଏଇଭଳି ଏକ ସତ୍ ଚିନ୍ତନ ସହିତ ଆଜିର ସମ୍ଭାବନାର ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

ବର୍ଣ୍ଣବିବାହ ବର୍ଣ୍ଣାଢ଼ ଶୁଣିଲେ କାର୍ଯ୍ୟକ୍ରମ ସମ୍ଭାବନା ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ ମାସର 26 ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା A2524670042 ଆଉ ପାସୱାର୍ଡ ହେଲା AU779#157। ପୁଣି ଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ www.awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା ଚଳିତ ବର୍ଷ ଜୁଲାଇ ମାସର 31। ଘୋଷଣା ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ରଜହ୍ନ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 10 ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଏଟା। ଏ ସମ୍ପର୍କରେ ଆପଣ ମଇ ମାସ 10 ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060690। ବିଷୟଟି ପୁଣି ଥରେ କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଏଟା। ସୂଚନା ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁର ଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ବେଣଧର ସୁବୁଧି ଏବଂ ବୀଣାପାଣି ପୁରୋହିତ। ସୁଗମ ସଂଗୀତ ଶୁଣିବେ ସକାଳ 8:45 ଶିଳ୍ପୀ ନେଲେ ପାମେଲା ଜେନ, ଶିବା ଏବଂ ଝୁମ୍କି ରଥ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା।

ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:00 5 ମିନିଟ୍ରେ, ଦିନ 12:00 ଏବଂ ଦିନ 2:00 15 ମିନିଟ୍ରେ। ଦିନ 11:00 ପ୍ରଚାର କରିବ ଲୋକନାଟ କାର୍ତ୍ତବିଜୟବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଦିନ 12:50 ଶୁଣିବେ ଭକ୍ତି ଗୀତ। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ଆଲୋଚନା ରହିଛି ଗୋଲାପ ଫୁଲର ଦେଶ ବୁଲ୍ଗେରିଆ, ଆଲୋଚକ କେଦାରେଶ୍ୱର ପଟ୍ଟନାୟକ। ଏହି ଥିଲା ଆଜି ପ୍ରଚାର ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାର କିଛି। ଆକାଶବାଣୀ ଜୟ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆରମ୍ଭ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ପ୍ରଥମ ଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି, ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ।

ଶେଷରେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଗୀତିକାର ନରେନ୍ଦ୍ର ବେହେରାଙ୍କ ଅନ୍ୟ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ଶିବା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବର ରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ହମ୍ କିସି ସେ କମ୍ ନାହିଁ, ଏହି ଚଳଚ୍ଚିତ୍ର ଶିଳ୍ପୀୟ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ୍।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଶିଳ୍ପୀ ନେଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଚମତ୍କାର। ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପୁଣି ଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର।

ଅଶୋକ୍ତ ଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରଶୁରାମ। ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ଉଦିତ ନାରାୟଣ ଏବଂ ନିବେଦିତା।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 10 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମଧ୍ୟ

ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଏଟା? ଏ ସମ୍ପର୍କରେ ଆପଣ ମେ ମାସର 10 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060690। ବିଷୟଟି ପୁଣିଥର କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଏଟା? ସୂଚନାଟି ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଗୋଲାପୀ ଗୋଲାପୀ ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ବିନୋଦ ରାଠୋର ଏବଂ ନିବେଦିତା।

ରଙ୍ଗିଲା ଟୋକା। ଏହି ଚଳଚ୍ଚିତ୍ର ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ରା।

0: ସପ୍ତଧାରାରେ ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାନୁ ଏଠି କହି ରଖୁଛୁ, ଓଡ଼ିଆ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ରାତି 7ଟାରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10ଟା ପାଇଁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ मैं मुकेश कुमार बल। शुभेंदु अधिकारी आज पश्चिम बंगाल के मुख्यमंत्री

0: ପୌର ପରିଷଦ ସୁନାବେଳା।
1: ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପାତାଲ ଭୈରବୀ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ୟେସୁ ଦାସ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଆପକି କସମ ଏହି ଚଳଚ୍ଚିତ୍ର ଶିଳ୍ପୀ ନେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜନ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 10 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପଚାରୁ। ଏଥିରେ ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୟଲେ କାଇଟା। ଏ ସମ୍ପର୍କରେ ଆପଣ ମଇ ମାସର 10 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୟଲେ କାଇଟା। ସୂଚନାଟି ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଆୟା ସାୱନ ଝୁମ୍କି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 January 26 ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ ଚଳିତ ବର୍ଷ ଅର୍ଥାତ 2026 ଜୁଲାଇ ମାସର 31 ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା A252446702 ଏବଂ ପାସୱାର୍ଡ ହେଲା A small u 779 #157। ପୁଣିଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 2026 ଜୁଲାଇ ମାସର 31 ଘୋଷଣା। ଏଇଟି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି।

ଅନ୍ଦାଜର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 12ଟାରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକନାଟ କାର୍ତ୍ତବୀର୍ଯ୍ୟବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ।

0: ମହାପରାକ୍ରମୀ ଧନୁର୍ଦ୍ଧାରୀ ଶ୍ରୀ ପରଶୁରାମ ଦେବଙ୍କର ଜୟ ହେଉ।
1: କହ ଦୂତ, ଆଶ୍ରମରୁ କି ସମ୍ବାଦ ନେଇ ଆସିଛ? ଶୀଘ୍ର ପ୍ରକାଶ କର। ପିତା ମାତା ଭ୍ରାତା ମାନେ ସର୍ବକୁଶଳରେ ଅଛନ୍ତି ତ?
0: ଅତି ଦୁଃସମ୍ବାଦ ପ୍ରଭୁ।
1: କଣ ଘଟିଛି ଚଞ୍ଚଳ କୁହ।
0: କଣ କହିବି, ରାଜା କର୍ତ୍ତବୀର୍ଯ୍ୟ ସୈନ୍ୟ ସାମନ୍ତ ନେଇ ଆଶ୍ରମକୁ ଆସିଥିଲେ। ଗୁରୁଦେବ ଅତିଥି ସତ୍କାର କରି ତାଙ୍କୁ ଆଉ ତାଙ୍କ ସାଥିରେ ଥିବା ସୈନ୍ୟମାନଙ୍କୁ ଉତ୍ତମ ଭୋଜନ ଦେଲେ। ରାଜା ଜାଣିବାକୁ ପାଇଲେ ଯେ ଗୋମାତା ସୁରଭିଙ୍କ ଯୋଗୁଁ ଆଶ୍ରମରେ ସବୁକିଛି ପ୍ରାପ୍ତ ହେଉଛି, ଏଣୁ ସେ ଗୁରୁଦେବଙ୍କୁ ତାହା ମାଗିଲେ। ଗୁରୁଦେବ ମନା କରିବାରୁ ରାଜା ବଳତ୍କାରରେ ଗୋମାତାଙ୍କୁ ନେବା ପାଇଁ ବାହାରନ୍ତେ, ଆପଣଙ୍କ ପିତାଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ଯୁଦ୍ଧରେ ରାଜା ସହସ୍ରାର୍ଜୁନ ତାଙ୍କୁ ବଦ୍ଧ କଲେ ହେ ଦେବ।
1: କାର୍ତ୍ତବୀର୍ଯ୍ୟ ରାଜା ପରମ ବିଷ୍ଣୁ ଭକ୍ତ ହୋଇ ଏପରି ଅନ୍ୟାୟ କଲା, ମୋର ପିତାଙ୍କ ମୃତ୍ୟୁର ନିଶ୍ଚୟ ପ୍ରତିଶୋଧ ନେବି। ଏଇ ପରଶୁରେ ତାର ମସ୍ତକ ଛେଦନ କରି ଜମପୁରା ପଠାଇବି। ଦେଖିବି ଦେଖିବି କିଏ ତାକୁ ରକ୍ଷା କରିବ। ଆଜି ଆଜି ମୁଁ ପ୍ରତିଜ୍ଞା କରୁଛି, ଏ ପୃଥିବୀରେ କୌଣସି ପାର ଭ୍ରମଣ କରି ଅତ୍ୟାଚାରୀ ରାଜାମାନଙ୍କୁ ବିନାଶ କରିବି, ସଂସାରରେ ନ୍ୟାୟ ଧର୍ମ ଶାନ୍ତି ସ୍ଥାପନ କରିବି। ଯାଅ ଦୂତ, ଶୀଘ୍ର ତୁମ୍ଭେ ଯାଇ କାର୍ତ୍ତବୀର୍ଯ୍ୟ ରାଜାଙ୍କୁ ସମ୍ବାଦ ଦିଅ ଯେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉ। ମୁଁ ରେବା ନଦୀ ତଟରେ ତାହାକୁ ଅପେକ୍ଷା କରିଥିବି।
0: ଯଥା ଆଜ୍ଞା ପ୍ରଭୁ।

0: ମହାରାଜ କାର୍ତ୍ତବୀର୍ଯ୍ୟଙ୍କର ଜୟ ହେଉ।
1: କୁହ ଦୂତ, କି ନିମନ୍ତେ ତୁମେ ଏ ରାଜସଭାକୁ ଆସିଅଛ?
0: ମୁଁ ହେଉଛି ଋଷି ଶ୍ରେଷ୍ଠ ପରଶୁରାମଙ୍କର ଦୂତ। ସେ ଆପଣଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି ହେ ଦେବ।
1: କୁହ, କି ବାର୍ତ୍ତା ପଠାଇଛନ୍ତି?

0: ଶୁଣିଲ ତ ମହାମନ୍ତ୍ରୀ, ପର୍ଶୁରାମଙ୍କର ଯୁଦ୍ଧଂ ଦେହି ଡାକରା?
1: ହଁ ଦେବ, ଆପଣଙ୍କର କ୍ଷତ୍ରିପଣକୁ ସେ କଣ ସରିହେବେ? ସ୍ୱୟଂ ଲଙ୍କା ରାଜନ ରାବଣ ଯେତେବେଳେ ଆପଣଙ୍କ ହସ୍ତରେ ପରାସ୍ତ ହୋଇଛନ୍ତି, ଏ ଛାର ପର୍ଶୁରାମ କଣ ଆପଣଙ୍କର ସମକକ୍ଷ ହେବେ?
0: ନା, ସେପରି କୁହନା, ସେ ଯେପରି ତପସ୍ୱୀ ସେହିପରି ଧନୁର୍ଧର ମଧ୍ୟ। ତାଙ୍କର ବୀରତ୍ୱ ବିଷୟରେ ମୁଁ ସମ୍ବାଦ ପାଇଛି, ହେଲେ ମୁଁ କି ତାଙ୍କ ପାଖରେ ମୁଣ୍ଡ ନୁଆଇବି? ଶୁଣ ଦୂତ, ତୁମେ ଯାଇ ପର୍ଶୁରାମଙ୍କୁ କୁହ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।
2: ହେ ରାଜନ, ମୁଁ ଏ ସମ୍ବାଦ ମୁନିଶ୍ରେଷ୍ଠଙ୍କୁ ଜଣାଇ ଦେଉଛି, ଯିବା ପାଇଁ ମୋତେ ଆଜ୍ଞା ହେଉ।
0: ଯାଅ ଦୂତ। ମହାମନ୍ତ୍ରୀ
1: ଆଦେଶ କରନ୍ତୁ ମଣିମା।
0: ମୋର ଅଶ୍ୱରହି ଗଜାରହି ରଥାରହି ଆଉ ସମସ୍ତ ସୈନ୍ୟଗଣଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଜ୍ଞା ଦିଅ। ମୁଁ ବର୍ତ୍ତମାନ ରାଣୀ ହଂସପୁରକୁ ଗମନ କରୁଛି।
1: ଯଥା ଆଜ୍ଞା ହେ ରାଜାଧିରାଜ।
3: ଏପରି ନିଜର ସୈନ୍ୟ ସାମନ୍ତ ମାନଙ୍କୁ ଯୁଦ୍ଧ ଯାତ୍ରା ପାଇଁ

ପ୍ରାଣେଶ୍ୱର, ଋଷି କୁମାର ପରଶୁରାମଙ୍କ ବିଷୟରେ ମୁଁ ଏଥିପୂର୍ବରୁ ଶୁଣିଛି। ଘୋର ତପସ୍ୟା କରି ସେ ଦେବଦେବ ମହାଦେବଙ୍କ ଠାରୁ ବରପ୍ରାପ୍ତ ହୋଇଛନ୍ତି। ଏହି କାରଣରୁ ଆପଣ ଏ ଅଭାଗିନୀ ପ୍ରତି ସଦୟ ହୋଇ ପରଶୁରାମଙ୍କ ସହ ଯୁଦ୍ଧ କରନ୍ତୁ ନାହିଁ।

0: ଜଗନ୍ନାଥ, ମୋର ଅନୁରୋଧ ରକ୍ଷା କରି ଆପଣ ପରଶୁରାମଙ୍କ ପାଦରେ ଶରଣ ପଶନ୍ତୁ। ହିଂସା ଲୋଭର କାରଣରୁ ସିନା ଘଟଣା ଏତେ ସରି ହେଲା, ତଥାପି ସେ ତପି ଶ୍ରେଷ୍ଠ ଦୟାଳୁ ଅଟନ୍ତି, ସେ ଆପଣଙ୍କୁ ନିଶ୍ଚୟ କ୍ଷମା ଦେବେ।
1: ହେ ରାଣୀ, ତୁମେ କ୍ଷତ୍ରିୟ ରମଣୀ ହୋଇ ଏପରି କଥା କହୁଛ। ମୋର ବଳ ପରାକ୍ରମ ପାଇଁ ତିନିପୁରରେ ମୁଁ ସହସ୍ରାର୍ଜୁନ ନାମରେ ଖ୍ୟାତ ହୋଇଛି। ମୁଁ ଜାଣେ କାଳର ବସରେ ଏ ଜଗତ ଆତଜାତ ହେଉଛି। ଯଦି ପରଶୁରାମଙ୍କ ହସ୍ତରେ ମୁଁ ନିଧନ ହେବି, ତାହେଲେ ବୀରଗତିକୁ ପ୍ରାପ୍ତ ହେବି। ଯଦି ମୋର ବିଜୟ ହୁଏ, ତିନିପୁରରେ ମୁଁ ଖ୍ୟାତି ପାଇବି। ଏଣୁ ତୁମେ ମୋତେ ଯୁଦ୍ଧ ପାଇଁ ବାରଣ କର ନା।
0: ହେ ପ୍ରାଣପ୍ରିୟ, ତୁମ ବିହୁନେ ମୋର ଜୀବନ ଅକାରଣ ସିନା, ପତି ବିହୁନେ ପତ୍ନୀର ଗତିମୁକ୍ତି ନାହିଁ। ଏଣୁ ଏତିକି ମିନତି ମୋର ଘେନା ହେଉ ସ୍ୱାମୀ, ତୁମ ମୁଖକୁ ଅନାଇ ଛାଡ଼ିବି ଜୀବନ।
1: ଏକି କଥା କହ ପ୍ରାଣ ସଖୀ, ତୁମରି ବିହୁନେ କି ମୁଁ ବଞ୍ଚିପାରିବି?
0: ମୁଁ ଜାଣେ ପରମ ତେଜସ୍ୱୀ ପରଶୁରାମଙ୍କ ତୁଲେ ଯୁଦ୍ଧ କଲେ ତୁମର ନିସ୍ତାର ନାହିଁ। ଜାଣି ଜାଣି ମୋ ବୈଧବ୍ୟ ଯନ୍ତ୍ରଣା ଭୋଗିବି କାହିଁକି? ଆଲ ମୁଦୁସୁଲି ମାନେ, ମୋର ପୁଅ ବୋହୂମାନଙ୍କୁ ଏ ସ୍ଥାନକୁ ଡାକି ଆଣ। ମୋ ମାତା ଭଗବତୀଙ୍କ ନାମ ସ୍ମରଣ କରି ଏ ଦେହତ୍ୟାଗ କରିବି।

0: ମହାରାଜାଙ୍କର ଜୟ ହେଉ।
1: କହ ଦୂତ, ମୋର ସୈନ୍ୟ ସାମନ୍ତ ମାନେ ନଗ୍ର ବାହାରରେ ଠୁଳ ହେଲେ ନା?
0: ଚିତ୍ତ ମହାପ୍ରଭୁ।
1: ତୁ ଯାଇ ସେନାପତିଙ୍କୁ କହ, ରାଜପୁରୋହିତଙ୍କୁ ଶୁଭ ମୁହୂର୍ତ୍ତ ପଚାରି ବୁଝିବେ, ଆମ୍ଭେ ଶୁଭ ଲଗ୍ନରେ ଯୁଦ୍ଧ ଯାତ୍ରା କରିବା।
0: ଯଥା ଆଜ୍ଞା ମଣିମା।

0: ପରଶୁରାମ, ତୁମର ପିତା ଧନୁ ଧରି କ୍ଷତ୍ରିୟଙ୍କ ଭଳି ମୋ ସହିତ ଯୁଦ୍ଧ କଲେ, ମୋର ଅନେକ ସୈନ୍ୟ ସାମନ୍ତଙ୍କୁ ବିନାଶ କଲେ। ଦୁଇଜ ହୋଇ ଯେହେତୁ ସେ ହିଂସାର ଆଶ୍ରୟ ନେଲେ, ମୁଁ ତାଙ୍କୁ ଯୁଦ୍ଧରେ ବିନାଶ କଲି। ଶତ୍ରୁକୁ ଦମନ କରିବା ହେଉଛି ରାଜାର ଧର୍ମ।
1: ଏ ରେ ମୂର୍ଖ, ତୁ ମୋତେ ନୀତିବାଣୀ ଶିକ୍ଷା ଦଉଛୁ। ମୋ ପିତା ଜମଦଗ୍ନି ଯେଭଳି ତପସ୍ୱୀ, ସେଇଭଳି ଧନୁର୍ଦ୍ଧର ମଧ୍ୟ। ଗୋ ମାତା ସୁରଭିଙ୍କୁ ତୁ କେଉଁ ଧର୍ମରେ ଆଶ୍ରୟ ମଧ୍ୟରୁ ଧରିନେଲୁ? କଣ ଚୋରଙ୍କ ଭଳି କାର୍ଯ୍ୟ କରି ତୁ ରାଜା ବୋଲାଉଛୁ? ଅନ୍ୟାୟରେ ମୋ ପିତାଙ୍କୁ ହତ୍ୟା କରିଥିବାରୁ ମୋ ଶରୀର କ୍ରୋଧରେ ଜଳୁଛି। ଏ ଯୁଦ୍ଧରେ ତୋତେ ନିଶ୍ଚୟ ବିନାଶ କରିବି। ଦେଖିବା ଦେଖିବା ତୋର କେତେ ବଳ ପରାକ୍ରମ ଅଛି।
0: ମୋର ଅନ୍ୟ ନାମ ସହସ୍ରାର୍ଜୁନ। ଅର୍ଜୁନଙ୍କ ଭଳି ସହସ୍ର ବୀର ଆସିଲେ ମଧ୍ୟ ମୋ ସହିତ ସମକକ୍ଷ ହୋଇପାରିବେ ନାହିଁ। ଆପଣ ଯଦି ମୋ ସହିତ ଯୁଦ୍ଧ କରିବାକୁ ମନ ବଳାଇଛନ୍ତି, ତାହେଲେ ପ୍ରସ୍ତୁତ ହୋଇଯାଆନ୍ତୁ।

0: ଶିବଙ୍କ କୃପା ବଳରେ ମୁଁ ଯାହା ଅସ୍ତ୍ରଶସ୍ତ୍ର ପାଇଛି ସବୁ ତ ପ୍ରୟୋଗ କରିସାରିଲିଣି, ହେଲେ ହେଲେ କାର୍ତ୍ତବୀର୍ଯ୍ୟ ମରୁ ନାହିଁ କାହିଁକି? ହେ ପ୍ରଭୁ ଶୂଳପାଣି, ଦେବଦେବ ମହେଶ୍ୱର, ହେ ଅସମୟରେ ଆପଣ ସାହା ନହେଲେ ଆପଣଙ୍କ ବର ପ୍ରଦାନ ବୃଥା ହେଇଯିବ।
1: ଶୁଣ ପରଶୁରାମ, ରାଜାର ଅଙ୍ଗରେ ବିଷ୍ଣୁଙ୍କ କବଚ ରହିଛି, ସେଥି ନିମନ୍ତେ ତାହାର ମୃତ୍ୟୁ ହେଉନାହିଁ। ତୁମେ ଧୈର୍ଯ୍ୟ ଧର, ତାହାର ଅଙ୍ଗରୁ ମୁଁ ସେ କବଚ ବାହାର କରି ଆଣୁଛି।

0: ବର୍ଷାଜୁନ, ଏଥର ତୋର ମରଣ ନିଶ୍ଚୟ ହେବ। ବଡ ପରାକ୍ରମୀ ବୋଲି କହୁଥିଲୁ ପରା, ତୋର ଅହଙ୍କାରକୁ ଚୂର୍ଣ୍ଣ କରିଦେବି।
1: ମୋ ଅସ୍ତ୍ର ପ୍ରହାରରେ ଦୁଇ ଥର ଅଚେତ ହୋଇ ପଡିଲଣି, ବ୍ରାହ୍ମଣ ବୋଲି ବଦ୍ଧ କଲି ନାହିଁ, ପୁଣି ବଢିବା ବଳ ଦେଖାଉଛ, ଦେଖିବା ତୁମର କେତେ ଶକ୍ତି ଅଛି।

0: ପ୍ରଚାର କଲୁ ନାଟକ କାଟ୍ୟବୀର୍ଯ୍ୟବଧ। ମୂଳ ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର

ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

0: ରାଇଟ୍, ହେଲେ ଏଇ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଜାଭେଦ ଅଖତାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଏହସାନ ଲୟ। ଚଳଚ୍ଚିତ୍ର କଲ୍ ହୋ ନା ହୋ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଜିତ୍ ଚଳଚ୍ଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟଗ୍ନିକ ଏବଂ ସାଥୀ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜିଛନ୍ତି ନଦୀମ ଶ୍ରବଣ।

ଜିତ୍ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲିଞ୍ଜୁ। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଆୟା ବା ତାଇତାଙ୍ଗି ସବୁତିରୁ ଜହରା ନା ଆତେ ଏଲିନା ମାଣ୍ଡିଙ୍ଗା ଓଡ଼େ ନା ତାଲେ ମାନି ଶ୍ୟାମ ସୁନ୍ଦର ପୂଜାରୀ ଦାଦା ଜହରା ଦାଦା
1: ଜହରା ଏଲିନା ଓଡ଼େ ବେଞ୍ଜିନି ତାଇବାଇ ମାରେତେ ନା ଜହରା
0: ଆତେ ଦାଦା ମାର ତ ଏଲା ହିଁ ଚାଷ ଆପେ କି ଶିକ୍ଷା ଆପେ କି ମା କୁ ବିଷୟ ମା କୁ ବି ନର ବିଷୟ ତେଲେ ଏକା ମାର ହାଡ଼ା ହିଁ ନ
1: ଗୋଟେ ଦୁଃଖ ସୁଖ କାତାସ୍କେ ହାଡ଼ା ହିନେ ଚାଷ ବାସ୍ତେ କାତାସ୍କେ ଓଡ଼େ ଏଚେ ବେଲା ତମର ରୋଗ ଦୁଃଖାତେ କାତାସ୍କେ ମାର ହାଡ଼ା ଆହି ନାଇ ଓଡ଼େ ପାଚୁ ପେଲୁସ୍କେ ମାବୁ ଆଣିବି କି ଜାନମି ତ ନିଜ ଇଲା ହେଁ ମାର ହାତେ ହେଲେ ନା ନାନୁସ୍କେ ଅଣପିତେ ନିତଲୁସ୍କେ ମାର ହାଡ଼ା କଥା ଥାଏ ଯେ ଶିକ୍ଷା ଆତେ ଇଦରଣ୍ଡି ମା ଲୋକ ତାକି ହିଁ ହାରକା ଇଦି ଦରକାର ମଞ୍ଜାନେ ଏନ୍ତା କି ତାର ମା ଲୋକ ତ ହାରକା ଅଶିକ୍ଷିତ ମଞ୍ଜାଏ ନାହିଁ ଆଜି ପର୍ଯ୍ୟନ୍ତ ମା ଲୋକ ସିନିକିନ ଇଚ୍ଛାରେ ନାହିଁ ଜାଗାତା ଆମି ଗୋଟାଏ କି କମ୍ୟୁନିକେସନ ଇଞ୍ଜିନରେ ହେକ ହେକ ହରୁ ମାରି ଆମି କାଣ୍ଡା ଜିରୁ ହେଲେ ପାହାରି ହେଲେ ହେଲେ ତ ଜାଗା ହେଲେ ନେ ପର୍ଯ୍ୟନ୍ତ ସ୍କେ ଲୋକ ଇଚ୍ଛାରେ ପାଟ ଜାପିନ କଥା ଏନ ଇଚ୍ଛାରେ ନେ ସ୍କେ ଲୋକ ପୁଞ୍ଜାଲରେ ରର ନାହିଁ ତା ନେ ପର୍ଯ୍ୟନ୍ତ ଇଚ୍ଛି ସାରେର ମାଟ୍ରିକ୍ସ କେ ପାଟା ଜାପାଲା ଡାଲରେ ଦଶ କ୍ଲାସ ପାତେ ହଜାଲ ଇଚ୍ଛାରେ ଇଦରଣ୍ଡେ ଆଧୁନିକ ଦୁନିଆ ତାକେ ଇଦରଣ୍ଡେ ଦୁଃଖତେ କଥା
0: ହଁ ସତ କତେ ଦାଦା ଇଚେ ଇଲା ହିଁ ନାଇଁ ମାନୁ ମାନେ ଟାଉନ୍ ଟିକି ସହ

0: ରୁଟି ବେଶୀ ହେକ, ଯେମିତିକି ମାନେ ହରୁ ମାରି ଡାକେ ଡାକେ ମାନୁ ଏମାତେ ଲୋକ ମାନେ ଶିକ୍ଷା ହେଇକି ଇଚେ ବେଶୀ ପଡ଼ ଆନା ଯାକ ଆଦାଟି ପିସ୍ ଚିନୁ ମାକୁ ଇନର
1: ଏମ୍ବାଟା ମଜା ଅର୍ଡର ଅଣପୁଷ କେଡ଼ ଇନେ ଇଚ୍ଛାରେ ସରକାର ତ ଭାରତକେ ସମାନ ଅଧିକାର ହିଁ ଜାନେ ଇଚ୍ଛେର ପଦାକ୍ ସେ ଯେତକି ଅଧିକାର ମାନେ ରକ କାଣିକି ସେ ଏଲାହେର ଅଧିକାର ମାନେ ଏଦା ତାକି ଆୟା ତାକି ଆପେ ଆବା ତାକି ଆପେ ଏଦା ପାଇଁ ଯେ ମାର ବାଚା ବିଚାର କି ଆନା ମାରର ପାଟା ଜାପନ ଇଚ୍ଛାରେ କକାଶେ ଆପେସି ର ଡଲା ଆପେସି କେର ପଦାମ ଆପେ ସମାନ ଜାପନି କଥା ମାତ୍ର ମା ଲୋକର ଅଣପୁ ଅଣପିମ୍ନ ହାର ଜାଗା ତ ଭେଞ୍ଜିସ୍କେ ମାନେ ମେସିସ୍କେ ମାନେ ଯାହାର ନାଇଁ ଜାଗା ତାସ୍କେ ମାର ଭେଞ୍ଜି ନାହିଁ ଯେ ପଦା ଆତେ ଏଦି ରଜହା ନାହିଁ ରଜହା ଚିସାରେ ଅଡ଼େ ମାଙ୍ଗେ ତାକୁ ଅଡ଼େ ତାନେ ପାଟା ଜାପିତି ମୂଲ୍ୟ ଅଡ଼ ଇଏ ଇଞ୍ଜି ହିଁ ତାମ୍ବୁ ମାଜା ଇଲେ ତ ଅଣପୁ ଅଣପାନା ମାର କାର୍ଚୁ କାହାନା ବହି ତାକେ କାର୍ଚୁ ଆନୁ ସକାଳ ସେଡ଼ିନ ତା କାର୍ଚୁ ଆନୁ ତାନି ପାଇଁ ପାଟ ଜାପାଲି ଚାରା ହାରକା ନିଉ ସବୁ ହେଲା ହିଁ ହାରକା ଖର୍ଚ୍ଚ ଆହାନୁ ଏଦା ତାକି ପଦା ତାକୁ ଅଡ଼େ ନାନୁ ଖର୍ଚ୍ଚ କି ଅନ୍ଧେ ନା ମିରାଣି ତାକି କକାଣି ତାକି ଏଥିରେ ନାନୁ ଖର୍ଚ୍ଚ କା ଜାପି ପାଟା ଏ କକାଶ ମାଙ୍କେ ପହି ପାଡ଼ିକି ଆନସି ମା ଜଡ଼ୁଇ ନେସି ମା ଇଲୁତି ଅଧିକାର ମାନେ ମା ଭୂମି ବାଡ଼ତି ଅଧିକାର ମାନେ ମାତ୍ର ପଦା ଅଛି ସାରେ ଯେ ରଜ ହାଜା ତୁ ନାହିଁ ଯେ ଇ ଅଣପୁ ଅଣପାନା ପଦା ତାକି ରଚକା ପାଟା ଜାଫାଲ ତାକି ଆଗ୍ରହ ଉଣା ହେନି ଇଦରଣ୍ଡେ ଦୁଃଖତି କଥା
0: ହଁ ସତ କଥା ଏଲାଇନ୍ ଜି ମାକୁଇନର ଅଣପିନୁ ପଦା ପଡ଼ ହାନ ଏନା କି ନାଇଁ ଜି କିନ୍ତୁ ପଦାକୁ ଆକାଶ ତ କି ମାନା ଜାହାଜ ଉଡ଼ା ହେନୁ ଏମ୍ବେ ଯାକ କାମା କି ତୁଏ ତା ବିଦେଶ ଜାକା ରେଚୁ ଏ ପଦା ପଡ଼ ହାନା
1: ରେଚୁ ଏ ମାଟେ ମଜା ନିହି ଚାକିରିସ୍କେ କିତୁ ଏ ଗୋଟେ ପଦା ନିହି କାତା ମାନୁ ଆନୁ ନେଟି ପଦା ଇଆ ବାଦେ କାତାସ୍କେ ଆହନୁ ଏଚେ ବେଲେ ତାର ଦୁଃଖ ଇଆ ବାତିସ୍କେ ଇଚ୍ଛାରେ ଏ ଯାହାର ମାଗା ମାଙ୍ଗେ ପ୍ରଥମେ ଦୁଃଖକିନେ ଇଆବା ତାକେ ହାରକା ଜୁନ ଅନେ ଆଜିକାଲି କକାରି ସେ ଜୁନ ହେଣ୍ଡରେ ସାତା କଥା ସମୟ ପଡ଼ା ତାର କକାରି ନିହି ପାଠ ପଢ଼ା ହେଲାର ପଦା ନିହିକି ପାଠ ପଢ଼ା ହେନୁ ମାତ୍ର ମାର ଯେଉଁ ଅଣପୁ ଅଣପିମ୍ ନାଇ ଯେ ପଦାତି ଗୁରୁତ୍ୱ ହେଇଲା ରଣ୍ଡି କକାଣା ଦେ ମାର ପ୍ରାଧାନ୍ୟ ଗାଡ଼ି ହେଇ ନାହିଁ ମାତ୍ର ରେ ଲୋକ ତାସ ରଣ୍ଡି ସମାନ ଅଧିକାର ମାନେ ପାଠ ଜାପାଲ ତାକେ ଗୋଟେ ପଦାଙ୍କେ ହାରକା ସୁବିଧା ମାନ ଜାନେ ତ ଏଦା ପାଇଁ ଯେ ପାଟା ଜାପନ ମାର କକାଶେ ଆପେ ସେ ପଦା ଆପେ ଭାରତ ନିହି ନିହି ପାଟା ଜାପନାଏ ମାନେ
0: ହଁ ସତ କଥା ଦାଦା ମାର କକାର ଆପେ କି ପଦା ଆପେ ଅଜିକି ଏଚେ ରିଜାଣା ଯାକ ଏଲେ ମାନା ପଡ଼ କିନାନ୍ତି ମାନେ ଆତେ ତାମ୍ବୁ ଆଗକୁ ହାଜାନା
1: ତାମି ଭବିଷ୍ୟତ ତାକି ତାମ୍ବୁ ନକେ ତାକି ନିହିଡ଼ୁଇନୁ ଏଦା ପାଇଁ ଯେ ମାର ଶିକ୍ଷା ତି ହାରେକା ମା ଲୋକକୁ ସିନିକି ହେଲାଏ ଗୋଟେ ଶିକ୍ଷା ଇଚ୍ଛାରେ ପାଟା ଜାପିନି କଥା ଇଚ୍ଛାରେ ମାର ରଚେକା ଏଚେକା ଇନିକି କି ଏଟକା ତୁ ଲୋକ ତାମ୍ବୁ ନିହିକି ପାଟା କକାର ପଦାନ ଜାପିନୁ ଏଲା ହିଁ ମା ଲୋକ ମା କକାର ପଦାନ ତାକି ଇଚ୍ଛାରେ ନିହିକି ପାଟା ଜାପାଲ ତାକି ଧ୍ୟାନ ହେଇଲାଏ ଇ କକାର ପଦାନ ତାକେ ଜାପନା ଇଚ୍ଛି ସାରେ ମାଙ୍ଗେ ତ ହାରକ ସୁବିଧା ମାନ ଜାନୁ ଆମେ କ'ଣ ହଷ୍ଟେଲ ସ୍କୁଲ ମାନୁ ଏମ୍ବାଟେ ମଞ୍ଜା ନେଟ୍ ତ ସରକାର ତରଫରୁ ଏକଟେ ଆର୍ଟ କ୍ଲାସ୍ ପତାକା ଇଚ୍ଛେ ଡାବୁ ହିଁ ଆପଣ ଫ୍ରି ତଳେ ବହି ହିଁ ହେନୁ ଖାତା ହିଁ ହେନ୍ରେ ଏମ୍ବାଟେ ମଜା ହାଷ୍ଟେଲ ତାଚାର ତ ଚିଞ୍ଜାଲି ଡୟାଲ ତାକେ ହାମ୍ବର ଦୁଃଖି କାଟେଲି ସଡ଼ୱା ସାବୁ ନିଉ ବାରରେ ହିଁ ହେନରେ ଏଦା ପାଇଁ ଯେ ମାର ତାଇ ଭାଇ ଆରେକ ପାଟାତି ଅଣପିନ ପାଟାତି ଏନିକି ମା କକାଶ ପଡ଼ାନି ସେ ମା ପଦା ପଡ଼ାନେ ମାର ସା ବାୟା ଥାଏ କାଡ଼ୁ ବସ୍ତାଏ କି ଆମ୍ବେ ହାଚାଏ କି ପୁନା ଥାଏ କି ତୋଲୁ ମାୟା ମା ବା ପାଟା ଜାଫା ଥରେ ଯେ ମାତ୍ର ମା କକାର ପଦାଣି ମା ଡଲା ମିଲାତି ମାର ନିହିକି ମାର ପାଟ ଜାପନ ଅଡ଼େନ ଏନ୍ତା କି ସାରେ ଆଜିକାଲି ପାଟ ଜାପାସରେ ଇ ଯୁଗତା ଅସୁବିଧା ସ୍କେ ଆ ନାଇଁ ଆଜିକାଲି ଏତେ ପ୍ରକାର ମୂଲ୍ୟବାନ ଆତେ ପାଟା ଏଦା ପାଇଁ ପାଟ ଜାପାନ ସାରେ ମା ଗଏ ଉଜାଡ଼ି ସମାନ ବାର ଦେଶ ଦୁନିଆ କଥା ପୁନାଏ ବୁଦ୍ଧି ପୁନାଏ ଏମ୍ବାଟେ ମଜା ନକେ ତାକି ମା ଜୀବନ ଜୀବିକା ଶୈଳୀ ସ୍କେ ବଦଳ ଆନେ ଗୋଟେ ନିହି ନେଇକି ନିଡ଼ ବାତକା ତିନାଏ ତ ଏ କଥା ମାର ହାଡ଼ା ହିଁ ଯାଏ ଇ କଥା ବେଶାଳ ତାକି ଯେ ମୋର ଶିକ୍ଷକ ଆହ୍ୱାନ ସେ ମା କୁବି ସେ ଆଜ୍ଞାର ସେମାନେ ସେ ତାଣ୍ଟେ ତାଣ୍ଟେ ମାର ବେନ
2: ତାଇନି ପରିଚୟ ଅଳ୍ପ ହିଁ ଆମ
3: ନାନୁଆ ହିନି ନା ଦୋରା ହିନେ ବଳରାମ ହନ୍ତାଲ ନାଇଁ ହିନେ ଡେକାପାର
2: ପଞ୍ଚାୟତ
3: ଆହିନେ ସୋରିଷପଦର ବ୍ଲକ ଆହିନେ ସେମଲିଗୁଡ଼ା
2: ଜିଲ୍ଲା
3: କୋରାପୁଟ
2: ତାଇନି ଏନ୍ କାମାକି ହିଁ ଯେ
3: ନାନୁ ନେ ଏ ଭାଷା ଶିକ୍ଷକ ମାଇଁ

ପ୍ରଚାର କଲୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲିଞ୍ଜୁ। ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଆକାଶବାଣୀ ଜୟପୁର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ବର୍ତ୍ତମାନ ଶୁଣନ୍ତୁ କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ସନ୍ତୋଷ କୁମାର ଦାସ, ଗୀତ ରଚନା ବୀରକିଶୋର ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ ଶ୍ୟାମାମଣି ଦେବୀ, ଗୀତ ରଚନା ଦଣ୍ଡପାଣି ଗୌଡ଼।

ପ୍ରଚାର କଲୁ କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ସନ୍ତୋଷ କୁମାର ଦାସ ଏବଂ ଶ୍ୟାମାମଣି ଦେବୀ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳର ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ପ୍ରଥମେ ଶୁଣନ୍ତୁ ଛତିଶଗଡ଼ି ଲୋକଗୀତ, ପରିବେଷଣ କରିଛନ୍ତି ଗଙ୍ଗାବାଈ ଦେବୀ ଏବଂ ସାଥୀ।

0: ଶୁଣିଲେ ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳର ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଜୈବିକ ଖତ ବା ଅର୍ଗାନିକ ସାର ହେଉଛି ପ୍ରକୃତିର ଏକ ଅମୂଲ୍ୟ ଦାନ, ଯାହା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ଆମକୁ ବିଷମୁକ୍ତ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ। ଆଜିର ଆଧୁନିକ ଯୁଗରେ ଅଧିକ ଅମଳ ଆଶାରେ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଜମିର ଉର୍ବରତା କମିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜୈବିକ ଖତର ଗୁରୁତ୍ୱ ବହୁଗୁଣିତ ହୋଇଛି। ଜୈବିକ ଖତ ମୁଖ୍ୟତଃ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଥାଏ। ଏଥିରେ କୌଣସି ପ୍ରକାରର କୃତ୍ରିମ ରାସାୟନିକ ପଦାର୍ଥ ନଥାଏ। ଏହା ମୃତ୍ତିକାକୁ କେବଳ ପୋଷକ ତତ୍ତ୍ୱ ଯୋଗାଏ ନାହିଁ, ବରଂ ମାଟିର ଭୌତିକ ଓ ଜୈବିକ ଗୁଣରେ ଉନ୍ନତି ମଧ୍ୟ ଆଣିଥାଏ। ଜୈବିକ ଖତକୁ ପ୍ରସ୍ତୁତ ପ୍ରଣାଳୀ ଓ ଉତ୍ସ ଅନୁସାରେ କେତେକ ଭାଗରେ ବିଭକ୍ତ କରାଯାଇପାରେ, ଯେପରିକି ଗୋବର ଖତ, କମ୍ପୋଷ୍ଟ, ଭର୍ମିଂ କମ୍ପୋଷ୍ଟ, ସବୁଜ ସାର, ଏମିତି ଅନେକ। ଗୋବର ଖତ, ଯାହାକି ଚାଷୀମାନଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ସାଧାରଣ ଖତ, ଗୋବର, ଗୋମୂତ୍ର ଏବଂ ଗୁହାଳର ବର୍ଜ୍ୟବସ୍ତୁକୁ ଏକତ୍ର କରି ପଚାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ରୋଷେଇ ଘରର ପନିପରିବା ଚୋପା, ଫସଲ ଅବଶେଷ ଓ ଅନ୍ୟାନ୍ୟ ପରିତ୍ୟକ୍ତ ଜୈବିକ ପଦାର୍ଥକୁ ଗାତରେ ପଚାଇ କମ୍ପୋଷ୍ଟ ସାର ମଧ୍ୟ ତିଆରି କରାଯାଇପାରିବ। ଭର୍ମିଂ କମ୍ପୋଷ୍ଟ, ଯେଉଁଟାକି ଜିଆ ବ୍ୟବହାର କରି ଜୈବିକ ପଦାର୍ଥକୁ ଖତରେ ପରିଣତ କରିବା ପ୍ରକ୍ରିୟାକୁ ଭର୍ମିଂ କମ୍ପୋଷ୍ଟ କୁହାଯାଏ। ଏହା ସାଧାରଣ ଖତ ଅପେକ୍ଷା ଅଧିକ ଶକ୍ତିଶାଳୀ। ସବୁଜ ସାର ବା ଗ୍ରୀନ୍ ମ୍ୟାନ୍ୟୁର, ଯାହାକି ଧନିଚା କିମ୍ବା ବରଗୁଡ଼ି ପରି ଗଛକୁ ଜମିରେ ଲଗାଇ ତାହା ଫୁଲ ଆସିବା ପୂର୍ବରୁ ଜମିରେ ଚଷି ମିଶାଇ ଦିଆଯାଏ, ଯାହା ମାଟିର ଯବକ୍ଷାରଜାନକୁ ବୃଦ୍ଧି କରିଥାଏ। ଜୈବିକ ଖତ ବ୍ୟବହାରର ଅନେକ ଉପକାରିତା ରହିଛି, ଯେମିତିକି ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା। ରାସାୟନିକ ସାର ମାଟିକୁ ଶକ୍ତ କରିଦେଉଥିବା ବେଳେ ଜୈବିକ ଖତ ମାଟିକୁ ହାଲୁକା ଓ ନରମ କରେ। ଏହାଦ୍ୱାରା ଗଛର ଚେର ସହଜରେ ମାଟି ଭିତରକୁ ଯାଇପାରେ। ଜଳଧାରଣ କ୍ଷମତା ବୃଦ୍ଧି, ଜୈବିକ ଖତ ମିଶ୍ରିତ ମାଟି ଅଧିକ ସମୟ ପର୍ଯ୍ୟନ୍ତ ଜଳ ଧରି ରଖିପାରେ, ଯାହାଫଳରେ ମରୁଡ଼ି ସମୟରେ ମଧ୍ୟ ଫସଲ ଶୀଘ୍ର ନଷ୍ଟ ହୋଇନଥାଏ। ଜୈବିକ ଖତ ବ୍ୟବହାର ଦ୍ୱାରା ମାଟିରେ ଥିବା ଉପକାରୀ ଜୀବାଣୁ ଓ ଜିଆମାନଙ୍କ ପାଇଁ ଏହା ଏକ ମୁଖ୍ୟ ଖାଦ୍ୟ। ଏହି ଜୀବମାନେ ମାଟିକୁ ଉର୍ବର କରିବାରେ ସାହାଯ୍ୟ କରିଥାନ୍ତି। ଜୈବିକ ଖତ ବ୍ୟବହାର କଲେ ଭୂତଳ ଜଳ ପ୍ରଦୂଷିତ ହୁଏ ନାହିଁ, ବରଂ ଏହା ଆମ ପରିବେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଫସଲରେ ମାରାତ୍ମକ କୀଟନାଶକର ଅଂଶ ନଥାଏ, ଯାହା ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଜୈବିକ ଖତ ପ୍ରସ୍ତୁତି ପାଇଁ କିଛି ସାବଧାନତା ମଧ୍ୟ ରହିଛି, ଯେମିତିକି ଖତ ଗାତଟି ଖୋଲା ସ୍ଥାନରେ ରହିବା ଦରକାର, କିନ୍ତୁ ଛାଇରେ ମଧ୍ୟ ରହିବା ଉଚିତ। ପ୍ଲାଷ୍ଟିକ, କାଚ ବା ଲୁହାକଣ୍ଟା ପରି ଅଜୈବିକ ପଦାର୍ଥ ଯେପରି ଖତରେ ନ ମିଶେ, ସେଥିପ୍ରତି ଧ୍ୟାନ ଦେବା ଉଚିତ। ଖତକୁ ସମ୍ପୂର୍ଣ୍ଣ ଭାବେ ପଚିବାକୁ ସମୟ ଦେବା ଉଚିତ। ଅଧା ପଚା ଖତ ବ୍ୟବହାର କଲେ ଫସଲରେ ପୋକ ଲାଗିବାର

0: ସମ୍ଭାବନା ଅଧିକ ରହିଥାଏ। ସମ୍ପ୍ରତି ସାରା ବିଶ୍ୱରେ ଜୈବିକ ଚାଷର ଆଦୃତି ବଢ଼ୁଛି। ଓଡ଼ିଶାର କନ୍ଧମାଳ ହଳଦୀ ପରି ଜୈବିକ ଉତ୍ପାଦର ବିଶ୍ୱ ବଜାରରେ ପ୍ରବଳ ଚାହିଦା ରହିଛି। ଚାଷୀମାନେ ନିଜ ଜମିରେ ଜୈବିକ ଖତ ବ୍ୟବହାର କରି କମ୍ ଖର୍ଚ୍ଚରେ ଭଲ ଅମଳ ପାଇପାରୁଛନ୍ତି। ବାହାରୁ ମହଙ୍ଗା ରାସାୟନିକ ସାର କିଣିବା ଅପେକ୍ଷା ନିଜ ଗୁହାଳରୁ ବାହାରୁଥିବା ଗୋବରକୁ ବ୍ୟବହାର କରିବା ଅଧିକ ଅର୍ଥକାରୀ। ଜୈବିକ ଖତ କେବଳ ଚାଷ ପାଇଁ ନୁହେଁ, ବରଂ ଆମ ଆଗାମୀ ପିଢ଼ି ପାଇଁ ଧରିତ୍ରୀର ଉର୍ବରତା ବଞ୍ଚାଇ ରଖିବାର ଏକ ମାଧ୍ୟମ। ଆମେ ଯଦି ସୁସ୍ଥ ଶରୀର ଓ ନିରାପଦ ପୃଥିବୀ ଚାହୁଁ, ତେବେ ଆମକୁ ପୁନଶ୍ଚ ପ୍ରକୃତି ଅଭିମୁଖେ ଫେରିବାକୁ ହେବ ଓ ଜୈବିକ ଖତର ବ୍ୟବହାରକୁ ପ୍ରାଧାନ୍ୟ ଦେବାକୁ ହେବ। ସୁସ୍ଥ ମାଟି ସୁସ୍ଥ ଫସଲ, ଏହି ମନ୍ତ୍ରକୁ ନେଇ ଚାଷ କଲେ ଉଭୟ ଚାଷୀ ଏବଂ ଉପଭୋକ୍ତା ଉଭୟ ଉପକୃତ ହୋଇପାରିବେ।
1: ଶୁଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥା। ବିଷୟ ଥିଲା ଜୈବିକ ଖତ। ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସ 10 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣମାନେ ମେ ମାସ 10 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ପିଲାଏ, ଜୀବନ ଯୁଦ୍ଧର ଅନ୍ୟ ନାମ। ପ୍ରତ୍ୟେକ ଦିନ କିଛି ନା କିଛି ବିପଦ ଆସୁଥାଏ, ତାକୁ ଆମେ ସାମ୍ନା କରୁ। ଏଣୁ ଏହି ସଫର ମଧ୍ୟରେ ଆମେ କେବେ ବି ଏହି ତିନି ଜଣଙ୍କୁ ଭୁଲିବା ଉଚିତ ନୁହେଁ। ପ୍ରଥମେ ସିଏ, ଯିଏକି ସବୁ ଅସୁବିଧା ବେଳେ ତୁମ ସହିତ ରହିଆସିଛି। ଦ୍ୱିତୀୟରେ ତାକୁ ଭୁଲିବାନି, ଯାହା ଯୋଗୁଁ ହିଁ ତୁମେ ଅସୁବିଧାରେ ପଡ଼ିଥିଲ। ଆଉ ତୃତୀୟରେ ତାକୁ, ଯିଏକି ତୁମର ଅସୁବିଧାକୁ ଦେଖି ତୁମ ହାତ ଛାଡ଼ି ଚାଲିଗଲା, ଥରଟିଏ ବି ପଛକୁ ବୁଲି ଚାହିଁଲା ନାହିଁ। ଏମାନେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଶିକ୍ଷା ଦିଅନ୍ତି। କିନ୍ତୁ ପିଲାଏ, ଆମେ ସମସ୍ତଙ୍କଠାରୁ ଭଲ କଥା ଶିକ୍ଷା କରିବା ଉଚିତ। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ପିଲା ଏହି କାର୍ଯ୍ୟକ୍ରମ ଆରମ୍ଭରେ ଚାଲ କାହାଣୀଟି ଶୁଣିବା। ଏହି କାହାଣୀଟି ଆକବର ଆଉ ବୀରବଲଙ୍କର। ଥରେ ଆକବର ବୀରବଲଙ୍କୁ ପ୍ରଶ୍ନ କଲେ ଯେ ବୀରବଲ କୁହତ ଅବିଦ୍ୟା ମାନେ କ'ଣ। ଏହି ପ୍ରଶ୍ନ ଶୁଣି ବୀରବଲ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ, ଜାହାମ୍ପନା, ଏହି ପ୍ରଶ୍ନର ଉତ୍ତର ମୁଁ ନିଶ୍ଚୟ ଦେବି, କିନ୍ତୁ 4 ଦିନ ଛୁଟି ଦିଅନ୍ତୁ, ଛୁଟିରୁ ଆସିଲେ କହିବି। ଆକବର ତାଙ୍କୁ ଛୁଟି ଦେଲେ। ବୀରବଲ 4 ଦିନର ଛୁଟି ନେଇ ଘରକୁ ଆସି ସିଧା ଚାଲିଲେ ଜୋତା ତିଆରି କରୁଥିବା ବ୍ୟକ୍ତିଙ୍କ ପାଖକୁ। ଆଉ କହିଲେ, ତୁମେ ଏମିତି ଏକ ଜୋତା ତିଆରି କର, ଯିଏ ବି ସେହି ଜୋତାକୁ ଦେଖିବ ଦେଖିକି ହିଁ ରହିଯିବ। ଜୋତା ତିଆରି କରିବା ବ୍ୟକ୍ତି ପଚାରିଲେ ଯେ ଜୋତା କାହା ପାଇଁ ଓ କେଉଁ ମାପରେ ତିଆରି ହେବ। ବୀରବଲ କହିଲେ, ସେ ପ୍ରଶ୍ନ ତମେ ପଚାରନି, ଯେତେ ମଣି ମାଣିକ୍ୟ ସୁନା ରୂପା ସବୁତକ ଲଗେଇକି ଜୋତା ତିଆରି କର, ତମର କାମ କେବଳ ଜୋତା ତିଆରି କରିବା, ସୁନ୍ଦର ଜୋତା। ଆଉ ସର୍ତ୍ତଟିଏ ବି ଅଛି ଯେ ଜୋତା ତିଆରି କରିସାରିବା ପରେ ତୁମେ ସେ ଜୋତାକୁ ତିଆରି କରିଛ ବୋଲି ଭୁଲିଯିବା ଉଚିତ, ଏ କଥା କାହାରିକୁ କହିବନି। ଜୋତା ତିଆରି କରିବା ବ୍ୟକ୍ତି ରାଜି ହେଲେ ଓ 3 ଦିନ ପରେ ଜୋତା ତିଆରି କରି ବୀରବଲଙ୍କୁ ଦେଲେ, ଆଉ ଉପଯୁକ୍ତ ପାଉଣା ମଧ୍ୟ ନେଲେ। ବୀରବଲ ଏଥର ଜୋତା ଧରି ଆସିଲେ, ଗୋଟେ ପଟ ଜୋତାକୁ ଘରକୁ ନେଲେ ଆଉ ଅନ୍ୟ ପଟେକୁ ବାହାରେ କିଛି ଦୂରରେ ଫିଙ୍ଗିଦେଲେ। ପରଦିନ ସକାଳୁ ଜଣେ ବ୍ୟକ୍ତି ସେ ଜୋତାକୁ ପାଇଲେ, ଖୁବ୍ ଖୁସି ହୋଇଗଲେ। ଦେଖିଲେ ଜୋତା ଖୁବ୍ ସୁନ୍ଦର, ହୀରା ମୋତି ମାଣିକ୍ୟ ସୁନାରେ ତିଆରି ହୋଇଛି। ଭାବିଲେ, ବୋଧେ ଏହି ଜୋତା ଜଣେ ସାଧାରଣ ମଣିଷର କେବେ ବି ହୋଇନଥିବ, କାରଣ ଏତେ ମୂଲ୍ୟବାନ ଜୋତାକୁ କେହି କେବେ ବି ପାଦରେ ପିନ୍ଧିବେନି, ଏଣୁ ଏହା ନିଶ୍ଚିତ ଏକ ସ୍ୱତନ୍ତ୍ର ଧରଣର ଜୋତା। ଏହା କହି ସମସ୍ତେ ତାକୁ ଦେଖିବା ଲାଗି ଭିଡ଼ ଜମାଇଲେ। ଏ ଖବର ଏମିତି ପ୍ରଚାର ହୋଇଗଲା ଯେ ଆକବରଙ୍କ କାନରେ ଯାଇ ପଡ଼ିଲା। ରାଜା ମଧ୍ୟ ଜୋତାକୁ ମଗେଇଲେ, ଦେଖିଲେ ବହୁତ ଖୁସି ହେଲେ, ଆଉ ତାଙ୍କ ଦରବାରରେ ଥିବା ମ୍ୟୁଜିୟମରେ ରଖିଲେ। ଲୋକମାନେ ଆସି ସେ ଜୋତାକୁ ଦେଖି ଦେଖି ଯାଉଥାନ୍ତି। ଏହା ଭିତରେ ବୀରବଲଙ୍କର ଛୁଟି ସରିଯାଇଥିଲା ଆଉ ସେ ଆସି ରାଜଦରବାରରେ ପହଞ୍ଚିଲେ। ବୀରବଲ ଟିକେ ମନ ଦୁଃଖରେ ଥିବାର ଦେଖି ରାଜା ପଚାରିଲେ, ତମର କ'ଣ ହେଇଛି, ଘରେ କାହାର କିଛି ଶରୀର ଅସୁସ୍ଥ ଅଛି ନା କେହି ପରିବାର ବର୍ଗ ମୃତ୍ୟୁବରଣ କରିଛନ୍ତି। ବୀରବଲ କହିଲେ, ଜାହାମ୍ପନା, ମୋ ବାପାଙ୍କର ବାପା, ତାଙ୍କର ଜୋତାଟା ଆମ ଘରେ ଥିଲା, ତାକୁ ଆମେ ଯତ୍ନରେ ରଖିଥିଲୁ, ହେଲେ ବି ସେ ଜୋତାକୁ କେହି ଚୋର ନେଇଯାଇଛି। ସେ ଜୋତା ସୁନ୍ଦର ବି ଥିଲା ଆଉ ମୂଲ୍ୟବାନ ବି। ରାଜା କହିଲେ, ଆଉ ଗୋଟେ ପଟ ଜୋତାଟି ଅଛି, ସେ ଜୋତା ମୋତେ ଦେଖେଇ ପାରିବ। ବୀରବଲ ହଁ ମାରିଲେ, ପୁଣି ଜୋତାକୁ ଅଣାଗଲା ଆଉ ରାଜାଙ୍କ ପାଖରେ ଥିବା ଜୋତାକୁ ମିଶାଗଲା। 2ଟି ଯାକ ଜୋତା ସମାନ ଥିବା ଯୋଗୁଁ ସେ ଜୋତାକୁ ବୀରବଲଙ୍କୁ ଦିଆଗଲା। ବୀରବଲ ଆକବରଙ୍କୁ ପଚାରିଲେ, ଏ ଜୋତା ଆପଣ କେଉଁଠୁ ପାଇଲେ। ଆକବର ସବୁ କଥା କହିବା ପରେ ବୀରବଲ ହସିବାକୁ ଲାଗିଲେ ଆଉ କହିଲେ, ୟାକୁ ହିଁ କହନ୍ତି ଅବିଦ୍ୟା, ମାନେ ଆମେ ନ ବୁଝି ନ ସୁଝି ଅନ୍ୟର କଥାକୁ ବିଶ୍ୱାସ କରିନେବା ହିଁ ଅବିଦ୍ୟା। ପ୍ରତ୍ୟେକ ମଣିଷ ଏମିତି ଛୋଟ ଛୋଟ ଭୁଲ କରିବସନ୍ତି, ଶିକ୍ଷା ଲାଭ କରି ମଧ୍ୟ ଅବିଦ୍ୟାର ଶିକାର ହୋଇଥାନ୍ତି।

0: ବୁଝିପାରିଲ ତ ପିଲାଏ ଅବିଦ୍ୟା କଣ? ହଁ, ସତ କଥା, ଆମେ ଶିକ୍ଷା ଗ୍ରହଣ କରୁଛେ ଆମର ଜ୍ଞାନର ସୀମାକୁ ବୃଦ୍ଧି କରିବା ପାଇଁ। ଭଲ ଭଲ ଶିକ୍ଷା ଗ୍ରହଣ କରିବା, ଅନେକ କଥା ବିଷୟରେ ଆମେ ଜାଣିବା, ଆଉ ଆମ କାର୍ଯ୍ୟକ୍ରମରେ ଆମେ ପ୍ରତ୍ୟେକ ଥର କିଛି ନା କିଛି ଶିକ୍ଷାମୂଳକ କଥା ଆମେ ତମମାନଙ୍କୁ କହିଥାଉ। ଆଜି ସେମିତି ପିଲାଏ ଆମ କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନାଟି। ଆଲୋଚନାଟି ହେଉଛି ଗୋଲାପ ଫୁଲର ଦେଶ ବୁଲଗେରିଆ। ତୁମକୁ କହୁଛନ୍ତି କେଦାରେଶ୍ୱର ପଟ୍ଟନାୟକ। ମନ ଦେଇ ଶୁଣ।
1: ପିଲାମାନେ, ଆମେ ଆମ ପୃଥିବୀ ସମ୍ବନ୍ଧରେ ନାନା କଥା ଜାଣିଛେ। ପୃଥିବୀର ବିଭିନ୍ନ ଅଞ୍ଚଳ ସମ୍ବନ୍ଧରେ ମଧ୍ୟ ଭୂଗୋଳ ବହିରୁ ପଢ଼ିଛେ। ସେଗୁଡ଼ିକ ପଢ଼ିଲା ବେଳେ ଆମକୁ ଭାରି କୌତୁକିଆ ଲାଗେ। ଯେମିତି ଉଦିତ ସୂର୍ଯ୍ୟର ଦେଶ ଜାପାନ, ଖଜୁରୀ କୋଳିର ଦେଶ ଆରବ, ସୌନ୍ଦର୍ଯ୍ୟମୟୀ ନଗରୀ ପ୍ୟାରିସ, କର୍ପୁର ଦ୍ୱୀପ ତାଇୱାନ, ଇତ୍ୟାଦି ଇତ୍ୟାଦି। ସେମିତି ଆମେ ଶୁଣିଛେ ଗୋଲାପ ଫୁଲର ଦେଶ ବୁଲଗେରିଆକୁ କହିଥାଉ। ହେଲେ ବୁଲଗେରିଆକୁ କାହିଁକି ଗୋଲାପ ଫୁଲର ଦେଶ କୁହାଯାଏ? ଏହା କେଉଁ ମହାଦେଶରେ ଅଛି? ଏହାର ବିଶେଷତ୍ଵ କ'ଣ? ଏସବୁ କଥା ଆସ ଆଜି ଆମେ ଜାଣିବା। ପିଲାଏ, ତୁମେ ଜାଣିଛ ଆମର ପୃଥିବୀ ଏକ ଜଳବହୁଳ ଗ୍ରହ। ଏହାର ଚାରିଭାଗ ଆୟତନରୁ ମାତ୍ର ଏକ ଭାଗ ସ୍ଥଳଭାଗ, ଆଉ ସେ ସ୍ଥଳଭାଗରେ ସାତଟି ମହାଦେଶ ରହିଛି। ଆୟତନ ଆଉ ଜନସଂଖ୍ୟା ଦୃଷ୍ଟିରୁ ଏହି ମହାଦେଶଗୁଡ଼ିକୁ ସଜାଇ ଲେଖିଲେ ପ୍ରଥମେ ଏସିଆ, ତା ପଛକୁ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ପଛକୁ ୟୁରୋପ, ଆଉ ସର୍ବକ୍ଷୁଦ୍ର ମହାଦେଶ ହେଉଛି ଅଷ୍ଟ୍ରେଲିଆ। ଆମେ ଯେଉଁ ଗୋଲାପ ଫୁଲର ଦେଶ ବୁଲଗେରିଆ କଥା ଜାଣିବା, ତାହା ଆମ ପୃଥିବୀର ଷଷ୍ଠ ବୃହତ୍ତମ ମହାଦେଶ ୟୁରୋପ ମହାଦେଶରେ ଅବସ୍ଥିତ। ୟୁରୋପ ମହାଦେଶଟି ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହାର ଉତ୍ତର ଭାଗରେ ସୁମେରୁ ମହାସାଗର, ପୂର୍ବରେ ଏସିଆ ମହାଦେଶ, ଦକ୍ଷିଣରେ ଭୂମଧ୍ୟ ସାଗର ଓ ଆଫ୍ରିକା ମହାଦେଶ, ଏବଂ ପଶ୍ଚିମରେ ଆଟ୍ଲାଣ୍ଟିକ୍ ମହାସାଗର ଅବସ୍ଥିତ। ଏହି ୟୁରୋପ ମହାଦେଶଟି ଏକ ଉପଦ୍ୱୀପ ଅଟେ। ୟୁରୋପ ମହାଦେଶର ପୂର୍ବ ପାର୍ଶ୍ୱରେ ଅବସ୍ଥିତ ବୁଲଗେରିଆ ଦେଶଟି ଏକ କ୍ଷୁଦ୍ର ସାମ୍ୟବାଦୀ ରାଷ୍ଟ୍ର। ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ଏହାର ନାତିସ୍ତୋଷ୍ଣ ଜଳବାୟୁ ଯୁଗେ ଯୁଗେ ଏହି ରାଷ୍ଟ୍ରଟିକୁ ପରିଦର୍ଶକଙ୍କର ଏକ ସ୍ୱର୍ଗ ରୂପେ ମାନ୍ୟତା ଦେଇ ଆସିଛି। ଗୋଲାପ ଫୁଲର ଦେଶ ଭାବେ ବୁଲଗେରିଆ ବିଶ୍ୱର ଭୂଗୋଳ ପୋଥିରେ ବର୍ଣ୍ଣିତ ହୋଇଛି। ଏହାର ରାଜଧାନୀ ସେଫିଆ ବଲକାନ ଉପଦ୍ୱୀପର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ସେଫିଆ ସହରକୁ ଘେରି ରହିଛି ଦୁଇଟି ପର୍ବତ ଶ୍ରେଣୀ, ଗୋଟିଏ ହେଲା ଭିତୋସା ଏବଂ ଅନ୍ୟଟି ରୁକୁଲିଭ୍ଲି। ସୋଫିଆ ସହରର ଇତିହାସ ଅତି ପ୍ରାଚୀନ। ଏହା ୟୁରୋପର ଅତି ପ୍ରାଚୀନ ଜନବସତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ବୁଲଗେରିଆ ୟୁରୋପ ମହାଦେଶର ଏକ ସୁନ୍ଦର ଦେଶ। ଏହି ଦେଶ ଗୋଲାପ ଫୁଲ ଆଉ ଗୋଲାପ ଫୁଲ ଅତର ତେଲ ପ୍ରସ୍ତୁତ କରିବାରେ ପୃଥିବୀରେ ପ୍ରଥମ ଅଟେ। ଏହି ଦେଶରେ ଏକ ପ୍ରକାର ବିରଳ ଗୋଲାପ ଫୁଲ ଦେଖାଯାଏ, ଯାହାକୁ ଉଦ୍ଭିଦ ବିଜ୍ଞାନ ଭାଷାରେ କୁହାଯାଏ ରୋଜା ଡାମସ୍କେନା। ଏହି ଗୋଲାପ ଫୁଲରୁ ଗୋଲାପ ଫୁଲ ତେଲ ପ୍ରସ୍ତୁତ କରାଯାଏ, ଏବଂ ଏହି ଗୋଲାପ ତେଲ ସମସ୍ତ ସୁଗନ୍ଧ ଅତର ତିଆରି ପାଇଁ ବ୍ୟବହୃତ ହୋଇଥାଏ। ତୁମେ ଜାଣି ଆଶ୍ଚର୍ଯ୍ୟ ହେବ, ଏହି ଦେଶରେ ବିପୁଳ ସଂଖ୍ୟାରେ ଗୋଲାପ ଫୁଲ ଚାଷ କରାଯାଏ, ଓ ସମଗ୍ର ପୃଥିବୀକୁ ଏହି ଫୁଲ ଆଉ ଫୁଲରୁ ପ୍ରସ୍ତୁତ ହୋଇଥିବା ତେଲ ଯୋଗାଇ ଦିଆଯାଇଥାଏ। ଏହି ଦେଶରେ କାଜନଲାକ୍ ନଗରୀରେ ମେ ମାସର ଶେଷ ଏବଂ ଜୁନ୍ ମାସର ଆରମ୍ଭରେ ଏହି ଗୋଲାପ ଫୁଲ ସଂଗ୍ରହ କରାଯାଇ ପୃଥିବୀର ବିଭିନ୍ନ ଅତର ପ୍ରସ୍ତୁତିକାରୀ କାରଖାନାକୁ ପଠାଯାଇଥାଏ, ଓ ବଳକା ଫୁଲ ବର୍ଷ ସାରା ପାଇଁ ସଞ୍ଚୟ କରାଯାଇଥାଏ। କାଜନଲାକ୍ ସହରଟି ବୁଲଗେରିଆ ସହରର ଗୋଲାପ ଉପତ୍ୟକାରେ ଅବସ୍ଥିତ। ବୁଲଗେରିଆର ଦକ୍ଷିଣ ଦିଗରେ ବଲକାନ ପର୍ବତମାଳା ଓ ପୂର୍ବରେ ସିଡ୍ନାଗୋରା ପର୍ବତମାଳା ମଧ୍ୟ ବର୍ତ୍ତି ଅଞ୍ଚଳକୁ ଗୋଲାପ ଉପତ୍ୟକା କୁହାଯାଏ, ଯେଉଁ ଅଞ୍ଚଳରେ ଗୋଲାପ ଫୁଲ ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଇଥାଏ। ଆମେ ଜାଣିଛେ ଗୋଲାପ ଫୁଲ

ଟ୍ୟୁନିସିଆରେ ପ୍ରଚୁର ପରିମାଣରେ ମିଳେ ଓ ବାସ୍ତବରେ ଏହା ଗୋଲାପ ଫୁଲର ଉତ୍ପତ୍ତି ସ୍ଥଳ। ମାତ୍ର ଗୋଲାପ ଉପତ୍ୟକାର ଅନୁକୂଳ ପରିବେଶ ଅର୍ଥାତ୍ ପ୍ରଚୁର ବର୍ଷା, ମେଘାଚ୍ଛନ୍ନ ଆକାଶ ଓ ମେ ଜୁନ୍ ମାସରେ ହେଉଥିବା କରକାପାତ ବୃଷ୍ଟି ଗୋଲାପ ଫୁଲକୁ ଅଧିକ ସୁଗନ୍ଧ ଆଉ ଗୋଲାପ ତେଲ ପ୍ରଦାନକାରୀ ଉପାଦାନରେ ଫୁଲଗୁଡ଼ିକୁ ଭରପୁର କରିଥାଏ। ପିଲାମାନେ, ଗୋଲାପ ଫୁଲର ଉତ୍ପାଦନ ସମୟ ମେ ଆଉ ଜୁନ୍ ମାସ ମଧ୍ୟରେ କରାଯାଇ ନାରୀ ଶ୍ରମିକମାନଙ୍କ ଦ୍ୱାରା ଏହା ସମ୍ପାଦିତ କରାଯାଇଥାଏ। ଏହି ସମୟରେ ଏକ ଗୋଲାପ ଫୁଲ ଉତ୍ସବ କାଜନଲାକ୍ ନଗରୀରେ କରାଯାଇଥାଏ। ଏହି ଉତ୍ସବରେ ଯେଉଁ ନାରୀ ଶ୍ରମିକମାନେ ଫୁଲ ତୋଳା କାମରେ ନିଯୁକ୍ତି ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଯେଉଁ ସୁନ୍ଦରୀ ତରୁଣୀ ସର୍ବାଧିକ ଫୁଲ ସଂଗ୍ରହ କରିଥାନ୍ତି ତାଙ୍କୁ ଗୋଲାପ ରାଣୀ ଉପାଧିରେ ଭୂଷିତ କରାଯାଇଥାଏ ଏବଂ ତାଙ୍କ ମୁଣ୍ଡରେ ଗୋଟିଏ ଗୋଲାପ ଫୁଲ ନିର୍ମିତ ମୁକୁଟ ମଣ୍ଡନ କରି ତାଙ୍କୁ ସେ ବର୍ଷ ପାଇଁ ସମ୍ମାନିତ କରାଯାଇଥାଏ। ତୁମେ ମନେ ରଖିବ, ଗୋଲାପ ଉପତ୍ୟକା ନାମଟି ଏକ ଭୌଗୋଳିକ ନାମ ନୁହେଁ, ବରଂ ଏହା ଅଞ୍ଚଳର ଗୋଲାପ ଫୁଲ ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଉଥିବାରୁ ଏହାକୁ ଏପରି ନାମକରଣ କରାଯାଇଛି। ଏହି ଉପତ୍ୟକାଟି ସମୁଦ୍ର ପତନଠାରୁ ପ୍ରାୟ 710 meters ଉଚ୍ଚତାରେ ଅବସ୍ଥିତ। ଏହାର ସୁଉଚ୍ଚ ସ୍ଥାନଟି କ୍ଲିସୌରା ନାମରେ ନାମିତ। ରୋଜ୍ ଭ୍ୟାଲି ବା ଗୋଲାପ ଉପତ୍ୟକାଟି ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ବେଳକୁ ନୂଆ ପତ୍ରରେ ଆଚ୍ଛାଦିତ ହୋଇଥାନ୍ତି। ସେତେବେଳକୁ ବାୟୁମଣ୍ଡଳର ତାପମାତ୍ରା 5°C ଅଧିକ ହୋଇଥାଏ। ପିଲାମାନେ, ତୁମେମାନେ ମନେ ରଖିବ ଯେ ଏହି ଗୋଲାପ ଉପତ୍ୟକାରେ ବସନ୍ତ ଋତୁରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ ଏବଂ ପ୍ରାୟ ଜୁନ୍ ମାସ ଆରମ୍ଭରେ ଏହା ସେଠାରେ ଅନୁଭୂତ ହୁଏ। ଏଠାରେ ଏତେ ପରିମାଣରେ ବୃଷ୍ଟି ହୁଏ ଯେ ଦୈନିକ କେତେ ବର୍ଷା ହୁଏ ତାହା କଳନା କରିବା କଷ୍ଟକର। ତଥାପି କହିବାକୁ ଗଲେ ଏଠାରେ ବର୍ଷା ଋତୁ ସର୍ବାଧିକ ଏବଂ ଏହି ଆର୍ଦ୍ର ଜଳବାୟୁ ଗୋଲାପ ଫୁଲ ଫୁଟିବା ପାଇଁ ଅନୁକୂଳ ଅଟେ। ବୃଷ୍ଟିବହୁଳ ପାଗ ଯୋଗୁଁ ଗୋଲାପ ଫୁଲରେ ଥିବା ସୁଗନ୍ଧ ଗୁଣ ଫୁଲ ମଧ୍ୟରେ ନିମଜ୍ଜିତ ରହେ ଆଉ ବାୟୁମଣ୍ଡଳକୁ ପ୍ରସାରିତ ହୁଏ ନାହିଁ। ଏହି ସମୟରେ ପ୍ରତ୍ୟେକ ବର୍ଗ ମିଟରରୁ ସଂଗୃହୀତ ହେଉଥିବା ଗୋଲାପ ଫୁଲରୁ ପ୍ରାୟ 80-100 liters ପର୍ଯ୍ୟନ୍ତ ଗୋଲାପ ତେଲ ସଂଗ୍ରହ କରାଯାଇଥାଏ। ଗୋଲାପ ଫୁଲର ଇତିହାସ ସମ୍ବନ୍ଧରେ ଗୋଟିଏ ଲୋକକଥା ଅଛି। ଯେତେବେଳେ ବିଶ୍ୱ ବିଜୟୀ ବୀର ଆଲେକ୍ଜାଣ୍ଡାରଙ୍କର ସୈନ୍ୟମାନେ ବିଶ୍ୱ ବିଜୟ କରି ନିଜ ରାଜଧାନୀ ମାସିଡନ୍କୁ ଫେରିଲେ ସେମାନେ ପର୍ସିଆର କାସିନ୍ ସହରରୁ ଏହି ଫୁଲ ଚାରା ଆଣି ଥ୍ରାସ୍ଟାରେ ରୋପଣ କରିଥିଲେ। ଏହି ଫୁଲର ଆକର୍ଷଣୀୟ ଗୁଣ ଆଉ ସୌରଭରେ ବିମୁଗ୍ଧ ହୋଇ ବୁଲଗେରିଆର ବୈଜ୍ଞାନିକମାନେ 1420 ବେଳକୁ କାଜନଲାକ୍ ସହରରେ ଅର୍ଥାତ୍ ଗୋଲାପ ଉପତ୍ୟକାରେ ଏହି ଚାଷ ଆରମ୍ଭ କରିବା ପାଇଁ ସକ୍ଷମ ହୋଇଥିଲେ। ଏହାଛଡ଼ା ଆଉ କେତେକ କହନ୍ତି, ଜଣେ ତୁର୍କୀୟ ବିଚାରପତି ଗୋଲାପ ଚାରା ଟ୍ୟୁନେସିଆରୁ ଆଣିଥିଲେ ଆଉ ନିଜର ସୁନ୍ଦର ଆଉ ସୁବିସ୍ତୀର୍ଣ୍ଣ ଫୁଲ ବଗିଚାରେ ରୋପଣ କରିଥିଲେ। ଗୋଲାପ ଉପତ୍ୟକା ପ୍ରାୟ 1200 square miles ବିସ୍ତୀର୍ଣ୍ଣ ଅଞ୍ଚଳ, ଯାହାକି କାର୍ଲାଭୋ ଆଉ କାଜାନଲାକ୍ ସହ ଏବଂ କିଛି ଅଂଶ ନୋଭା ଜାଗାରୋ ଅଞ୍ଚଳକୁ ବ୍ୟାପ୍ତ ହୋଇଥାଏ। ଏହି ଅଞ୍ଚଳର କୌଣସି ନିର୍ଦ୍ଦିଷ୍ଟ ନାମକରଣ କରାଯାଇ ନାହିଁ, ମାତ୍ର ଏହାକୁ ଗୋଲାପ ଉପତ୍ୟକା ନାମରେ ନାମିତ କରାଯାଇଛି। ନୃତତ୍ତ୍ୱବିତ୍ମାନଙ୍କର ଅନୁଯାୟୀ ଏହା ଦୁଇ ନଦୀର ଉପତ୍ୟକା ମଧ୍ୟରେ ଅବସ୍ଥିତ। ଏ ଦୁଇ ନଦୀ ହେଉଛି ଟ୍ରାୟାମା ପଶ୍ଚିମ ପାର୍ଶ୍ୱରେ ଏବଂ ଟଞ୍ଜା ପୂର୍ବ ପାର୍ଶ୍ୱରେ। ଗୋଲାପ ଉପତ୍ୟକାରେ ଗୋଲାପ ଉତ୍ପାଦନ ଶିଳ୍ପ ପ୍ରାୟ ପୃଥିବୀର 85% ଗୋଲାପ ତେଲ ଉତ୍ପାଦନ କରିଥାଏ। ଏହାଛଡ଼ା କାର୍ଲାଭୋ, ସାପୋଟ, କାଲଫେର ଏବଂ ପାଭେଲ ବାନ୍ୟା ଆଦି ଅଞ୍ଚଳରୁ ଗୋଲାପ ଫୁଲ ଏବଂ ଗୋଲାପ ତେଲ ପ୍ରତିବର୍ଷ ଗୋଲାପ ଫୁଲ ଉତ୍ସବରେ ପ୍ରଦର୍ଶିତ ହୋଇଥାଏ। ଏହି ଉତ୍ସବରେ ପୃଥିବୀର କେତେକ ଔଷଧ କମ୍ପାନୀ ଏବଂ ସୁଗନ୍ଧ ପ୍ରସାଧନୀ ପ୍ରସ୍ତୁତ କରୁଥିବା କମ୍ପାନୀ, ବିଶେଷ କରି ପୃଥିବୀର ସର୍ବବୃହତ୍ ଟମିସୋ କସ୍ମେଟିକ୍ ଭଳି କମ୍ପାନୀ କଞ୍ଚାମାଲ ସଂଗ୍ରହ କରିଥାନ୍ତି। ଗୋଲାପ ଫୁଲ ସଂଗ୍ରହ ସମୟ ଅର୍ଥାତ୍ ମେ ଆଉ ଜୁନ୍ ମାସରେ ଗୋଲାପ ଉପତ୍ୟକାର ବିଭିନ୍ନ ଅଞ୍ଚଳ ଏବଂ ଦେଶର କେତେକ ମୁଖ୍ୟ ସହର ଅର୍ଥାତ୍ ସେଫିଆ, ପ୍ଲବ୍ଡିଭ୍, ଭାର୍ନା, ବାରଗାସ, ପ୍ରିଭେନା ଆଦି ଅଞ୍ଚଳରେ ନାମୀ ଦାମୀ ସୁଗନ୍ଧ ପ୍ରସାଧନୀ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କର ଭିଡ଼ ଜମିଥାଏ। ଏହି ଦୁଇ ମାସରେ ଉପତ୍ୟକାଟି ବିଭିନ୍ନ ରଙ୍ଗର ଗୋଲାପ ଫୁଲରେ ଭରି ହୋଇଯାଇଥାଏ, ଫଳରେ ସେ ଅଞ୍ଚଳଟି ମନଲୋଭା ସୁଗନ୍ଧରେ ପରିପୂର୍ଣ୍ଣ ହୋଇଥାଏ। ଫୁଲ ସଂଗ୍ରହ

ଏବଂ ପ୍ରଦର୍ଶନ ଏଠାରେ ପାରମ୍ପରିକ ରୀତିରେ ସ୍ତ୍ରୀ ଲୋକମାନଙ୍କର କାମ ଅଟେ। ସେମାନେ ଗୋଲାପ ଫୁଲକୁ ବଡ଼ ବଡ଼ କୁଶ ନିର୍ମିତ ଝୁଡ଼ିମାନଙ୍କରେ ସଂଗ୍ରହ କରି ପ୍ରଦର୍ଶିତ କରିଥାନ୍ତି। ପ୍ରତ୍ୟେକ ଝୁଡ଼ିରେ ପ୍ରାୟ 5000 ପର୍ଯ୍ୟନ୍ତ ଫୁଲ ସତେଜ ଅବସ୍ଥାରେ ରଖାଯାଇପାରିଥାଏ। ସେମାନେ ସେଗୁଡ଼ିକୁ ବିଭିନ୍ନ ତେଲ କାରଖାନାକୁ ମଧ୍ୟ ସେମିତି ଅବସ୍ଥାରେ ପଠାଇଥାନ୍ତି। ପିଲାମାନେ, ତୁମେ ଜାଣିଥାଅ ଆମେ ସମସ୍ତେ ଗୋଲାପ ଫୁଲକୁ ଭଲ ପାଉ। ଗୋଲାପ ଫୁଲଟିଏ ଦେଖିଲେ ଆମ ମନରେ ସ୍ନେହ ଆଉ ପ୍ରେମର ଭାବ ଜାଗ୍ରତ ହୋଇଥାଏ। ଯଦିଓ ଆଜି ଆମେ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ଆମ ବାଡ଼ି ବଗିଚାରେ ଲଗାଇ ତାହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛେ, ତଥାପି ଗୋଲାପ ଫୁଲ କଥା ମନକୁ ଆସିଲେ ଗୋଲାପ ଫୁଲ ପ୍ରଦାନ କରିଥିବା ଦେଶ ବୁଲଗେରିଆ ଆମର ସ୍ୱତଃସ୍ମରଣୀୟ ହୋଇ ଉଠିଥାଏ।

ପିଲାଏ ଆଜି ଶୁଣିବା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ କିଛି ଜାଣିବା କଥା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଙ୍ଗୀତଜ୍ଞ, ଶିକ୍ଷାବିତ୍, ଗାଳ୍ପିକ ଓ ଦାର୍ଶନିକ ଥିଲେ। ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି ଧରାଯାଏ। ଭାରତୀୟ ଭାଷା ଅନୁସାରେ ତାଙ୍କର ନାମ ରବୀନ୍ଦ୍ରନାଥ ଠାକୁର ଥିଲା। ତାଙ୍କୁ ବଙ୍ଗଳାର ପକ୍ଷୀ ବୋଲି ଆଖ୍ୟା ଦିଆଯାଇଥିଲା। ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ। ଟାଗୋର ବହୁତ ଗଳ୍ପ, କବିତା ଓ ନାଟକ ରଚନା କରିଥିଲେ ଏବଂ ତା ସହ ବହୁ ଗୀତ ଓ ସଙ୍ଗୀତ ଲେଖିଥିଲେ। ରବୀନ୍ଦ୍ରନାଥଙ୍କର 52 କାବ୍ୟଗ୍ରନ୍ଥ, 38 ନାଟକ, 13 ଉପନ୍ୟାସ, 36 ପ୍ରବନ୍ଧ, 96 କ୍ଷୁଦ୍ରଗଳ୍ପ ଓ 1915 ସଙ୍ଗୀତ ପ୍ରକାଶ ହୋଇଛି। ରବୀନ୍ଦ୍ରନାଥଙ୍କର ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି। ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ ତାଜା ସୁମଧୁର କବିତା 1913 ମସିହାରେ ଗୀତାଞ୍ଜଳି କବିତା ଗ୍ରନ୍ଥର ଇଂରେଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ। ତାଙ୍କ ଦ୍ୱାରା ରଚିତ ସଙ୍ଗୀତ 2 ଦେଶ ନିଜ ନିଜ ଦେଶର ଜାତୀୟ ସଙ୍ଗୀତ ଭାବେ ବାଛି ନେଇଛନ୍ତି। ଭାରତ ଜନଗଣମନ ଓ ବାଂଲାଦେଶ ଆମାର ସୋନାର ବାଂଲା। ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା। ଗୋଟିଏ ପିରାଲି ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଜେସର ସହର ସହ ସମ୍ପର୍କିତ ସେ ଯେତେବେଳେ 8 ବୟସର ହୋଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ। 16 ବୟସରେ ସେ ଭାନୁସିଂ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ। ସେ କବିତାଗୁଡ଼ିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା। ଅନୁବାଦରେ ତାଙ୍କର ରଚିତ କବିତା ଆଧ୍ୟାତ୍ମିକ ଓ ସୁଲଳିତ ଥିଲା, କିନ୍ତୁ ତାଙ୍କର ରୁଚିପୂର୍ଣ୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣାନଥିଲା। 1877 ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରିଥିଲେ। ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବିଦୀ ଥିଲେ। ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତ ସ୍ୱାଧୀନ ପାଇଁ ଓକିଲାତି କରୁଥିଲେ। ବଙ୍ଗଳା ପୁନଃଜାଗରଣର ପ୍ରତିବାଦକ ରୂପରେ ସେ ଚିତ୍ର,

ଚିତ୍ରାଙ୍କନ 100 ବହି କିଛି 2000 ସଂଖ୍ୟକ କବିତା ଇଚ୍ଛାପତ୍ର ସାମିଲ ଥିଲା। ତାଙ୍କ ଦ୍ୱାରା ବିଶ୍ୱଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଟାଗୋରଙ୍କର ପିଲାବେଳର ନାମ ରବି ବା ରୁବି ଥିଲା। ପରିବାରର 14 ପିଲାଙ୍କ ମଧ୍ୟରେ ସେ ବାପା ମାଙ୍କର ସବୁଠାରୁ ସାନ ପୁଅ ଥିଲେ। ସେ ଜୋରସଙ୍ଗ ମେନସନ କଲିକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପାଙ୍କର ନାମ ଦେବେନ୍ଦ୍ରନାଥ ଟାଗୋର ଏବଂ ମାଙ୍କର ନାମ ଥିଲା ଶାରଦା ଦେବୀ। ଟାଗୋର ଛୋଟବେଳୁ ତାଙ୍କର ଚାକରମାନଙ୍କ ଦ୍ୱାରା ଲାଳନ ପାଳନ ହୋଇଥିଲେ, କାରଣ ଛୋଟବେଳୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କ ବାପା ଅଧିକାଂଶ ସମୟ ଦୂରକୁ ଯାତ୍ରା କରୁଥିଲେ। ଟାଗୋର ପରିବାର ବଙ୍ଗଳାର ପୁନର୍ଜାଗରଣରେ ସବୁଠାରୁ ଆଗରେ ଥିଲେ। ଟାଗୋରଙ୍କର ବଡ଼ ଭାଇ ଦ୍ୱିଜେନ୍ଦ୍ରନାଥ ଜଣେ ଦାର୍ଶନିକ ଓ କବି ଥିଲେ। ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଏବଂ ଶାରୀରିକ ଶିକ୍ଷା ଦେଉଥିଲେ। ଗଙ୍ଗାରେ ପହଁରିବା, ପାହାଡ଼ ଚଢ଼ିବା, ବ୍ୟାୟାମ ବିଦ୍ୟା, ଜୁଡ଼ ଅଭ୍ୟାସ ଓ କୁସ୍ତି ମଲ୍ଲଯୁଦ୍ଧ, ସେ ଚିତ୍ରକଳା, ବିଜ୍ଞାନ, ଇତିହାସ, ଭୂଗୋଳ, ଗଣିତ, ସାହିତ୍ୟ, ସଂସ୍କୃତ ଏବଂ ଇଂରାଜୀ ଇତ୍ୟାଦି ତାଙ୍କ ପସନ୍ଦର ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ। ସେ ଗୋଟିଏ ଦିନ ପାଇଁ ପ୍ରେସିଡେନ୍ସି ମହାବିଦ୍ୟାଳୟ ଯାଇଥିଲେ। କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନ କରି ଜିଜ୍ଞାସାକୁ ରୋକିଥାଏ। ଉପନୟନ ପରେ 1873 ମସିହା ଫେବୃଆରୀ ମାସରେ ସେ ଯେତେବେଳେ 11 ବର୍ଷର ହୋଇଥିଲେ, ସେ ତାଙ୍କ ବାପାଙ୍କ ସହିତ ଭାରତ ପରିଦର୍ଶନ ଯାଇଥିଲେ। ସେ ଯାତ୍ରା ମାସ ମାସ ଧରି କରିଥିଲେ। ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ, ତାହା ପଞ୍ଜାବର ଅମୃତସର, ହିମାଳୟର ଡେଲହାଉସି। ସେ ମଧ୍ୟ ଶାନ୍ତିନିକେତନ ତାଙ୍କ ବାପାଙ୍କ ସହ ଯାଇଥିଲେ। ସେଠାରେ ସେ ଆତ୍ମଜୀବନୀ ପଢ଼ିଥିଲେ ଓ ଇତିହାସ, ସଂସ୍କୃତ, ଆଧୁନିକ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନ କରିଥିଲେ। ସେ ମଧ୍ୟ କାଳିଦାସଙ୍କ ବିଷୟରେ ପଢ଼ୁଥିଲେ। ସେ ମୈଥିଳୀ ଭାଷାରେ ସବୁଠୁ ଲମ୍ବା କବିତା ଲେଖିଥିଲେ। ମିଥିଳାରେ ଲୋକମାନଙ୍କର କଥିତ ଭାଷା ହେଉଛି ମିଥିଲି। ଟାଗୋର ମିଥିଲି ଭାଷାରେ କବିତା ବିଦ୍ୟାପତିଙ୍କ ପରି ଲେଖୁଥିଲେ। ବିଦ୍ୟାପତି ହେଉଛନ୍ତି ମୈଥିଲି ଭାଷାର ଜଣେ ଖ୍ୟାତନାମା କବି। ସେ ପ୍ରଥମେ ବଙ୍ଗଳା ଭାଷାରେ ଛୋଟ ଛୋଟ ଗଳ୍ପ ଲେଖୁଥିଲେ। 1878 ମସିହାରେ ସେ ଲଣ୍ଡନ ଯାଇଥିଲେ। ସେଠାରେ ସେ ବ୍ରିଟେନ୍ ଇଂଲଣ୍ଡ ପବ୍ଲିକ ବିଦ୍ୟାଳୟରେ ପଢ଼ିଥିଲେ। ସେ ଜଣେ ବ୍ରିଟିଶର ହୁଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ। ସେଠାରେ କିଛି ମାସ ଧରି ରହିଥିଲେ। 1901 ସେ ଶିଳାଧା ଛାଡ଼ି ଶାନ୍ତିନିକେତନକୁ ଚାଲି ଆସିଥିଲେ। ସେଠାରେ ସେ ଆଶ୍ରମ, ପ୍ରାର୍ଥନା ଗୃହ, ବିଦ୍ୟାଳୟ, ପାଠାଗାର ନିର୍ମାଣ କରିଥିଲେ। ସେଠାରେ ସେ ବହୁତ ପ୍ରକାରର ଗଛ ଲଗାଇ ସୁନ୍ଦର ବଗିଚା ମଧ୍ୟ ତିଆରି କରିଥିଲେ। ସେଠାରେ ତାଙ୍କର ପତ୍ନୀଙ୍କର 2 ପିଲାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ମଧ୍ୟ ତାଙ୍କ ବାପାଙ୍କର ମୃତ୍ୟୁ 1905 ଜାନୁଆରୀ 19 ହୋଇଥିଲା। ସେ ମାସିକିଆ ପାଉଣା ନିଜ ସମ୍ପତ୍ତିରୁ ପାଉଥିଲେ ଓ ତ୍ରିପୁରା ରାଜା ମାସକୁ ମାସ ସାହାଯ୍ୟ କରୁଥିଲେ। ସେ ନିଜ ସ୍ତ୍ରୀଙ୍କର ଅଳଙ୍କାର ପୁରୀ ସମୁଦ୍ରକୂଳରେ ଅବସ୍ଥିତ ବଙ୍ଗଳା ଓ ବ୍ୟାକରଣାତ୍ମକ ବହିକୁ 2000 ଟଙ୍କାରେ ବିକ୍ରି କରିଦେଇଥିଲେ। ବଙ୍ଗଳା ଓ ଇଂରାଜୀ ପଢ଼ିବା ପାଇଁ ଏକ ପଦ୍ଧତି ବାହାର କରିଥିଲେ। ସେ ସମୟରେ ଟାଗୋର ନୈବେଦ୍ୟ ଓ କ୍ଷେୟରେ ନିଜ ଭାଷାରେ କବିତା ରଚନା କରିଥିଲେ। 1913 ଟାଗୋର ନୋବେଲ ପୁରସ୍କାର ପାଇଥିଲେ ସାହିତ୍ୟିକରେ, ଯେଉଁଟାକି ସ୍ୱଦେଶୀ ଆକାଡେମୀ ଆଦର୍ଶବାଦ ହିସାବରେ ମୁଖ୍ୟ ଥିଲା ଏବଂ ପାଶ୍ଚାତ୍ୟ ମାନବମାନଙ୍କ ପାଇଁ ତାଙ୍କର ରଚିତ ଛୋଟ ଛୋଟ ଅନୁବାଦ କରିଥିଲେ ଗୀତାଞ୍ଜଳି ବହିରେ। 1912 ମସିହାରେ ତାହା ପ୍ରକାଶ ପାଇଥିଲା। 1915 ତାଙ୍କ ଜନ୍ମଦିନରେ ରାଜା ଗେଓରେଗ ତାଙ୍କୁ ନାଇଟହୁଡ୍ ପଦବୀରେ ସମ୍ମାନିତ କରିଥିଲେ, କିନ୍ତୁ 1919 ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ସେ ସମ୍ମାନକୁ ଫେରାଇ ଦେଇଥିଲେ। ଗାଁ ଲୋକମାନଙ୍କୁ ଅଜ୍ଞାନ ଓ ଲୋଭୀ ମଣିଷଠାରୁ ଦୂରରେ ରଖିବା ପାଇଁ ପ୍ରୟାସ କରୁଥିଲେ। ପୁରୀରେ ରବୀନ୍ଦ୍ରନାଥଙ୍କର ଏକ ବାସଗୃହ ରହିଛି। ସ୍ୱାଧୀନତା ପୂର୍ବରୁ ଚକ୍ରତୀର୍ଥ ରୋଡ୍ ସ୍ଥିତ ଏହି ଜମି ରବୀନ୍ଦ୍ରନାଥଙ୍କୁ ପ୍ରଦାନ କରାଯାଇଥିଲା। ରବୀନ୍ଦ୍ରନାଥଙ୍କର ପରିବାର ଏହି ଜମିରେ ବାସଗୃହ ନିର୍ମାଣ କରିଥିଲେ। ରବୀନ୍ଦ୍ରନାଥ ବହୁବାର ଏହି ବାସଭବନରେ ଆସି ରହିଥିଲେ ଓ ଏହି ବାସଗୃହରେ ଥିବା ସମୟରେ ସେ ପ୍ରବାସୀ ଜନ୍ମଦିନ, ଏପାରେ ଓପାରେ ଆଦି କବିତା ରଚନା କରିଥିଲେ। ଠାକୁର ନିଜର ବିଖ୍ୟାତ କବିତା ଗୀତାଞ୍ଜଳିର କିଛି ଅଂଶ ମଧ୍ୟ ଏହି ବାସଭବନରେ ଥିବା ସମୟରେ ଲେଖିଥିଲେ। 1939 ମସିହା ଏପ୍ରିଲ ମେ ମାସରେ ରବୀନ୍ଦ୍ରନାଥ ଏହି ଘରକୁ ଶେଷବାର ଆସିଥିଲେ। ଶେଷଥର ତାଙ୍କୁ ସେ ସମୟର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଓଡ଼ିଶା ରାଜ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ରବୀନ୍ଦ୍ରନାଥ ଠାକୁର ଏହି ଗସ୍ତ ସମୟରେ ଏହି ପଥେର ପୁରୀ ବାସଭବନକୁ ଓଡ଼ିଶା ସରକାରଙ୍କୁ ଦାନ କରିଥିଲେ।

ପିଲାଇ ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ ଆହୁରି ଅନେକ ତଥ୍ୟ ରହିଛି, ଯାହାକି ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଜାଣିବା। ତେବେ ପିଲାଇ, ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମରୁ କ'ଣ ସବୁ ଶିକ୍ଷା କଲ ମତାମତ ନିଶ୍ଚୟ ଦେବ। ତମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।

0: ଶେଷ ହେଲା କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃ ନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍

0: ଏଏମ୍ଏମ୍ କେ ମୁଖ୍ୟ ଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4 ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଂ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ୍ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପଟିଆଲା ଷ୍ଟେସନ୍ରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165 ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026 ଏବଂ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Shubhendu Adhikari becomes the first BJP Chief Minister of West Bengal, takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meets Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in Jaipur this evening. And now the news in detail. BJP Legislature Party leader Shubhendu Adhikari took oath as the Chief Minister of West Bengal today, heading the first BJP government in the state. Governor R. N. Ravi administered the oath of office and secrecy to Mr. Adhikari at a grand ceremony held at the Brigade Parade Ground in Kolkata.
2: Ami Shubhendu Adhikari Ishwarer name shopot koritechi je bidhi dara sthapito Bharater Sangbidhaner proti ami okritrim nishtha o anugotto poshon koribo. Ami Bharater sarbhoumotto o akhandota rokkha koribo.
1: 5 cabinet ministers also took oath along with the chief minister. The cabinet ministers are Dilip Ghosh, Agnimitra Paul, Ashok Kirtanya, Nishit Pramanik and Khudiram Tudu.
3: Today is 25 Boishakh, an auspicious day, birth anniversary of Kobi Guru Rabindranath Thakur, which is celebrated across the state. This day has been selected for the swearing-in ceremony of the new BJP government in West Bengal. Prime Minister Narendra Modi, Union Home Minister Amit Shah, Defence Minister Rajnath Singh, Chief Ministers of other NDA and BJP-ruled states, BJP President Nitin Nobin and other leaders of the Bharatiya Janata Party present in the swearing-in ceremony. The program started with floral tribute to Kobi Guru Rabindranath Thakur. Prime Minister Narendra Modi and Chief Minister Shubhendu Adhikari and other dignitaries paid respect to Kobi Guru. Kollan Laha reporting from Kolkata.
1: Prime Minister Narendra Modi took the blessing of 97-year-old Makhan Lal Sarkar, one of the senior most state leaders during the BJP's initial days at the

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିମ୍ବା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ରଶ୍ମି ବିରାଗ। ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍‌ଚୀ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ ଦୁଇଟା ବାଜି ତିରିଶ ମିନିଟ୍ ହେବାକୁ ଯାଉଛି। କିଛି ବିଜ୍ଞାପନ ବିରତି ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା,

0: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜ ଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ୍ୱ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେହି ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି।

ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1,000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1,000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍କିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍କିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ବହୁଜନ ହିତାୟ ବହୁଜନ ସୁଖାୟ ଆକାଶବାଣୀ ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ପକ୍ଷୀମାନଙ୍କର ସ୍ଥାନ ପରିବର୍ତ୍ତନ ସମ୍ପର୍କରେ। ଭେଟଘାଟରେ ରହିଛି ଅଗ୍ନିଶମ ବିଭାଗର କାର୍ଯ୍ୟ କାମ କାହିଟା ଏବଂ ସାକ୍ଷାତକାରରେ ଶୁଣିବେ ଖରାଦିନେ ଘରେ ରହିବା ପଶୁପକ୍ଷୀର ଯତ୍ନ ଏ ସମ୍ପର୍କରେ। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ ହିନ୍ଦୀ ଭଜନ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ କୋରାପୁଟ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ବନାନୀ କାର୍ଯ୍ୟକ୍ରମ ରିଲେ କରିବେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10ରେ। ଏଥିରେ ଶୁଣିବେ ସାକ୍ଷାତକାର ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଜରୁରୀ ଏ ସମ୍ପର୍କରେ। ସ୍ୱାସ୍ଥ୍ୟ ସୂଚନାରେ ରହିଛି ଟିକାକରଣର ଗୁରୁତ୍ୱ ଓ ଅଂଶୁଘାତ ପ୍ରତି ସତର୍କତା ସମ୍ପର୍କରେ। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ ଶୁଣିବେ। ରାତି 9:30ରେ ଶୁଣିବେ ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:47:50। ମିଡିୟମ ୱେଭ୍ରେ ପ୍ରସାରଣ ସେବା ଏଇଠି ଶେଷ କରୁଛୁ। ପୁଣି ଥରେ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00ରେ ଆମର ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ଯାଏଁ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।
2: खाना चाहिए और सिंपल खाना खाना चाहिए। और अगर आपको लग रहा है कि हीट वेव है, बहुत ज्यादा चक्कर आ रहा है, आपका बीपी चेक करना पड़ेगा आपको, तो आपको एक्सपर्टाइज डॉक्टर के पास जाना चाहिए और इमीडिएटली जो प्रिकॉशन जो लाइन ऑफ ट्रीटमेंट देते हैं उसको करना चाहिए। उसका आपको आईवी लगाना पड़े या ORS आपको ओरली टाइमली दिया जाए और मेडिसिन देना पड़े, डिपेंड्स कि अगर कोई मेडिकल इशू है तो आपको मेडिकल इशू को भी ट्रीटमेंट करना पड़ता है। तो इट्स बेसिकली

ଆକାଶବାଣୀ ଜୟପୁର, ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ଆରେ ଲକ୍ଷ୍ମୀ, ସେ ଝରକା ପାଖେ ଠିଆ ହେଇକି ଆକାଶକୁ କଣ ପାଇଁ ଚାହୁଁଛ? କଣ ହେଇଛି ଯେ?
1: ହଁ ଭାଇ, ଏଇ ଦେଖୁନ, ଆଜି ଏଇ ଆକାଶରେ ଏତେ ପକ୍ଷୀ ଉଡି ବୁଲୁଛନ୍ତି, ଏତେ ପକ୍ଷୀ କୁଆଡୁ ଆସିଲେ ବୋଲି ଭାବୁଛି।
0: ଲକ୍ଷ୍ମୀ ଦେଖିଲ ନା? ଆଚ୍ଛା ଠିକ ଅଛି, ତମେ ଯୋଉ ପକ୍ଷୀ ମାନଙ୍କୁ ଦେଖୁଛ ନା କି, ଏ ପକ୍ଷୀ ମାନଙ୍କୁ ପ୍ରବାସୀ ପକ୍ଷୀ ବୋଲି କୁହାଯାଏ। ଏ ପକ୍ଷୀ ମାନେ ଦୂର ସାଇବେରିଆ ଦେଶରୁ ଖାଦ୍ୟ ଆଉ ଉଷୁମ ଜଳବାୟୁ ପାଇଁ ଏଇଠିକୁ ଆସନ୍ତି।
1: ହେଲେ ଭାଇ, ସେମାନେ ଏତେ ଦୂର ଯାତ୍ରା କଣ ପାଇଁ କରନ୍ତି?
0: ଦେଖ, ସାଇବେରିଆ ହେଉଛି ଗୋଟେ ଥଣ୍ଡା ପ୍ରଦେଶ, ଆଉ ସେଇଠି ବର୍ଷର ପ୍ରାୟ ଅଧିକାଂଶ ସମୟ ବରଫ ହିଁ ପଡେ। କିନ୍ତୁ ବିଶେଷ କରିକି ଶୀତ ଦିନ ଗୁଡାକରେ ବା ଶୀତ ଦିନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଇ ଯୋଉ ପ୍ରବାସୀ ପକ୍ଷୀ ଗୁଡାକ ସାଇବେରିଆ ଅଞ୍ଚଳରୁ ଉଡିକି ନାତିଶୀତୋଷ୍ଣ ମଣ୍ଡଳରୁ ତାପମଣ୍ଡଳକୁ ପଳାଇ ଆସନ୍ତି। ଦେଖ, ତାପମଣ୍ଡଳ ମାନେ ବିଷୁବ ରେଖା ନିକଟର ଯେତିକି ଅଞ୍ଚଳକୁ ଆମେ ତାପମଣ୍ଡଳ ବା ଟ୍ରପିକାଲ ରିଜନ କୁ, ଏହି ଅଞ୍ଚଳ ଗୁଡାକରେ ଗରମ ଥାଏ ଆଉ ଜେନେରାଲି ବରଫ ପଡେ ନାହିଁ, ଯେମିତିକି ଆମ ଭାରତ।
1: ଆଚ୍ଛା, ଏମିତି?
0: ହଁ, ତ ସାଇବେରିଆରେ ବରଫ ପଡୁଥିବା ଅଞ୍ଚଳରେ ପ୍ରବାସୀ ପକ୍ଷୀ ଗୁଡାକ ଉଡିକି ଭାରତ କିମ୍ବା ତାପମଣ୍ଡଳ ଥିବା ଅଞ୍ଚଳ ଗୁଡାକରେ ଆସିକି ରୁହନ୍ତି, ସେଇଠି ଆସିକି ଖାଦ୍ୟ ଗ୍ରହଣ କରନ୍ତି, ତାପରେ ସେଇ ତାପମାତ୍ରାରେ ସେମାନେ ସର୍ଭାଇଭ।
1: ଓ ଆଚ୍ଛା, ତେବେ ଭାଇ, ଏମାନଙ୍କ ପାଇଁ କିଛି ଦିବସ ଅଛି କି?
0: ହଁ ଲକ୍ଷ୍ମୀ, ଏମାନଙ୍କ ସୁରକ୍ଷା ପାଇଁ ୱାର୍ଲଡ ମାଇଗ୍ରେଟରୀ ବର୍ଡ ଡେ ପାଳନ କରାଯାଏ, କିନ୍ତୁ ଆ ବିଷୟରେ ଜାଣିବା ଆମ କାର୍ଯ୍ୟକ୍ରମଟା ଆରମ୍ଭ କରିବା ପରେ।
1: ତେବେ ଭାଇ ଭଉଣୀ ମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆମେ ଦୁଇଟା। ଆଜିର ଉପସ୍ଥାପନା ଦାୟିତ୍ୱରେ ମୁଁ ଲକ୍ଷ୍ମୀ ଦାସୀ ନାୟକ,
0: ଆରେ ମୁଁ ପ୍ରତୀକ ଶର୍ମା। ଜୁହାର।

0: ହେଲେ ଭାଇ, ଏ ଦିନଟା ମେ ଆଉ ଅକ୍ଟୋବର ମାସରେ ପାଳନ କରାଯାଏ କି?
1: ହଁ ଲକ୍ଷ୍ମୀ, ଠିକ୍ କହିଲ। ମେ ଆଉ ଅକ୍ଟୋବର ମାସର ସେକେଣ୍ଡ ସାଟରଡେ, ଯାହାକୁ ଆମେ ଦ୍ୱିତୀୟ ଶନିବାର କହୁଛୁ, ହଁ ସେହି ସମୟରେ ପାଳନ କରାଯାଏ। ଆହୁରି ମଧ୍ୟ ଲକ୍ଷ୍ମୀ, ପକ୍ଷୀମାନେ ସୁଦୂର ସାଇବେରିଆ ଅଞ୍ଚଳରୁ ଖାଦ୍ୟ, ଉଷ୍ମତା, ଜଳବାୟୁ ଆଉ ପ୍ରଜନନ ପାଇଁ ବହୁତ ଦୂରରୁ ଆମ ଦେଶକୁ ଆସିଥାନ୍ତି। ତମେ ଦେଖିବ ଆମର ଚିଲିକା ଅଞ୍ଚଳରେ ପ୍ରବାସୀ ପକ୍ଷୀମାନେ ତମେ ଦେଖିବାକୁ ପାଇବ।
0: ହଁ ଭାଇ, ମୁଁ ଡଙ୍ଗାରେ ବସିକି ଦେଖୁଥିଲି କେତେ କେତେ ପକ୍ଷୀ।
1: ହଁ, ସେଗୁଡାକ ପ୍ରବାସୀ ପକ୍ଷୀ, ବୋଲେ ଆମର ଭାଷାରେ ବୁଝିବାକୁ ଗଲେ ଫରେନର ପକ୍ଷୀ। ତ ତାକୁ ତ ଆମେ ଫରେନର ପକ୍ଷୀ କହିପାରିବାନି, ତାକୁ ଆମେ କହୁ ମାଇଗ୍ରେଟରୀ ବର୍ଡ ବା
0: ପ୍ରବାସୀ ପକ୍ଷୀ, ନିକି
1: ରାଇଟ। ହେଲେ ଏଇଟା ତ ସରିଗଲା ଆଜିର ସ୍ପେଶିଆଲ ଦିବସ ବିଷୟରେ। ଆଜି ଆଉ ଗୋଟେ ଜିନିଷ ସ୍ପେଶିଆଲ ଅଛି, ଜାଣିଛ କଣ?
0: କଣ ଭାଇ?
1: ଆଜି ଜଣଙ୍କର ଜନ୍ମ ଦିବସ, କହିଲ କାର?
0: ନାଇଁ ମତେ କିଛି ମନେ ପଡୁନି।
1: ଆଚ୍ଛା ମୁଁ ହିଣ୍ଟ ଦେବି, କହିପାରିବ? ଆଚ୍ଛା, ରାଷ୍ଟ୍ରୀୟ ସଙ୍ଗୀତ ଶୁଣିଛ?
0: ଏ ଭାଇ ଭାଇ ଭାଇ ଟିକେ, ଆଜି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ ନା?
1: ରାଇଟ, ଯା ହଉ ଜାଣିଦେଲ ହିଣ୍ଟ ଦେଲାରୁ। ଆଜି ହଉଛି ରବୀନ୍ଦ୍ରନାଥ ଟାଗୋରଙ୍କର ଜନ୍ମ ଦିବସ, ଯିଏକି ବିଶ୍ୱବିଖ୍ୟାତ ଭାରତୀୟ କବି, ଦାର୍ଶନିକ, ସଙ୍ଗୀତକାର ଆଉ ସମାଜ ସୁଧାରକ ଥିଲେ। ସିଏ

0: 1861 କଲିକତାରେ ଜନ୍ମଗ୍ରହଣ କରିଥିଲେ।
1: ହଁ ଭାଇ, ମନେ ପଡିଲା, ମୁଁ ତାଙ୍କ ବିଷୟରେ କଲେଜ ଟାଇମରେ ପଢିଥିଲି। ଆଉ ତାଙ୍କର ଗୋଟେ ପ୍ରସିଦ୍ଧ କବିତା ମାଳା ମଧ୍ୟ ଥିଲା, କଣ ଯେ ତା ନା, ଗୀତାଞ୍ଜଳି। ଆଉ ସେ ଗୀତାଞ୍ଜଳି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା। କେବେ ମିଳିଥିଲା? ହଁ, 1913।
0: ଆରେ ବା, ତମକୁ ତ ଡେଟ୍ ଯାକ ବହୁତ ଭଲରେ ମନେ ଅଛି। ଆଉ ଗୋଟେ ଜିନିଷ ଜାଣିଛ କଣ, ରବୀନ୍ଦ୍ରନାଥ ଟାଗୋର ହଉଛନ୍ତି ଏମିତି ଗୋଟେ ବ୍ୟକ୍ତିତ୍ୱ ଯିଏକି ଭାରତର ପ୍ରଥମେ ନୋବେଲ ପୁରସ୍କାର ପାଇଥିଲେ। ଆଉ ଶିକ୍ଷାକୁ ଗୋଟେ ନୂଆ

0: କି ଆଉ ଜଣେ ବୀର ଯୋଦ୍ଧାଙ୍କର ଜନ୍ମଦିନ କହିଲେ ଦେଖିବା ତୁମକୁ ମନେ ଅଛି କି ନାହିଁ?
1: ଆଜି ବୀର ଯୋଦ୍ଧା ମାନେ ଦେଖ ସେମିତି କେତେ ଅଛନ୍ତି, କେମିତି କହିବି ମୁଁ?
0: ବେଶୀ କୁହ କରନି, ମୁଁ କହୁଛି ଶୁଣ।
1: ହଉ କୁହନ୍ତୁ।
0: ଆଜି ହେଉଛି ମହାରାଣା ପ୍ରତାପଙ୍କର ଜନ୍ମ ଜୟନ୍ତୀ। ସେ ନିକି ତାଙ୍କର ସାହସ ଆଉ ଦେଶ ପ୍ରେମ ଓ ଆତ୍ମସମ୍ମାନ ପାଇଁ ଆମ ସାରା ଭାରତରେ ପ୍ରସିଦ୍ଧ। ଆଉ ସେ ମୋଗଲ ସମ୍ରାଟ ଆକବରଙ୍କ ବିରୋଧରେ ସଂଘର୍ଷ ମଧ୍ୟ କରିଥିଲେ ଏବଂ କେବେ ମଧ୍ୟ ନିଜର ସ୍ୱାଭିମାନ ସହିତ ସମ୍ମତି କରୁନଥିଲେ। ଆଉ ହଲଦିଘାଟ ଯୁଦ୍ଧ ତାଙ୍କ ବୀରତାର ଏକ ଅମର ଉଦାହରଣ ଅଟେ।
1: ହଁ ଲକ୍ଷ୍ମୀ, ଜାଣିଛ ଆଜି ଆଉ ଗୋଟେ ସ୍ପେଶାଲ ଦିନ।
0: କଣ ଭାଇ, ଆଜି ଖାଲି ସ୍ପେଶାଲ ଉପରେ ସ୍ପେଶାଲ? ଆଗା
1: ଆଜି ଆମର ଆକାଶବାଣୀ କେନ୍ଦ୍ର 90 ବର୍ଷରେ ପଦାର୍ପଣ କରିଛି।
0: ଆରେ ଭାଇ, ମୁଁ ତ ଜାଣିନଥିଲି, କଂଗ୍ରାଚୁଲେସନ।
1: ହଁ କଂଗ୍ରାଚୁଲେସନ। ଆଉ ସମସ୍ତ ଆକାଶବାଣୀ କେନ୍ଦ୍ରର କର୍ମକର୍ତ୍ତା ଓ ଶ୍ରୋତା ମାନଙ୍କୁ ଆମ ତରଫରୁ ଶୁଭେଚ୍ଛା
0: ଆଉ ଶୁଭକାମନା।
1: ପ୍ରଥମରୁ ଲୋକମାନଙ୍କର ସୂଚନା, ଶିକ୍ଷା ଆଉ ମନୋରଞ୍ଜନର ବେତାରବାଣୀ ହେଉଛି ଆକାଶବାଣୀ। ଆଉ ଏହି ଆକାଶବାଣୀ ସମସ୍ତ ବିଶ୍ୱବାସୀଙ୍କୁ ସୂଚନା ପ୍ରଦାନ ଠାରୁ ଆରମ୍ଭ କରି ସତର୍କତା ଅବଲମ୍ବନ ପର୍ଯ୍ୟନ୍ତ ବାର୍ତ୍ତା ଦେଇ ଆସିଛି।
0: ମା ସରସ୍ୱତୀଙ୍କ କୃପାରୁ ଆକାଶବାଣୀ ଏମିତି ହିଁ ଚମକୁଥାଉ ଆଉ ନିଜର ବାର୍ତ୍ତା ସବୁ ଶ୍ରୋତା ମାନଙ୍କ ନିକଟରେ ପହଞ୍ଚାଇ ପାରିଥାଉ।
1: ତେବେ ଆକାଶବାଣୀର ଏହି 90 ବର୍ଷ ପୂର୍ତ୍ତି ଅବସରରେ ଆଜିର କାର୍ଯ୍ୟକ୍ରମରେ ଆମେ ନେଇଛୁ ଶ୍ରୋତା ବନ୍ଧୁ ଏବଂ କର୍ମକର୍ତ୍ତା ମାନଙ୍କର ମତାମତ। ତେବେ ଯିବା ଲକ୍ଷ୍ମୀ, ମତାମତ ଶୁଣିବା।
0: ହଁ ଭାଇ ଚାଲ।
2: ନମସ୍କାର।
0: ତମ ନା ଟିକେ ଆମର ଭାଇ ଭଉଣୀ ମାନେ କହିଦିଅ।
2: ମୋର ନା ଦସୁଦା ତନ୍ତୀ, ରଣପୁର।
0: ଆଚ୍ଛା ବଢିଆ ମା। ତେବେ ତମେ ରେଡିଓ ଶୁଣୁଚ?
2: ଆଗରେ ଟିକେ ଟିକେ ଶୁଣୁଛି।
0: ଆଚ୍ଛା ତ କେତେ ଦିନ ହେଲା ରେଡିଓ ଶୁଣୁଚ?
2: ହେଲା ବି ଗୋଟେ 20 ବର୍ଷ ପରା ହେଲା ବି ଏବେ ନାଇଁ ଟିଭି ଦେଖୁଛୁ।
0: ଆଚ୍ଛା ରେଡିଓରେ ଯେତିକି ସବୁ ପ୍ରୋଗ୍ରାମ ଯାକ ଦେଉଛି ସବୁଠୁ କୋଉ ପ୍ରୋଗ୍ରାମ ତୁମକୁ ବେଶୀ ଭଲ ଲାଗୁଛି?
2: ଚାଷବାସ କଥା ରିଚୟତି ଜନ ଭଲ ଲାଗୁଛି।
0: ତେବେ ରେଡିଓରେ ଗୀତ ମାନ ସବୁ ବାଜୁଛି, ସେ ଗୀତ ଯାକ ଭଲ ଲାଗୁଛି କି ନାଇଁ?
2: ଭଲ ଲାଗୁଛି।
0: କେମିତି ଗୀତ ମାନ ଭଲ ଲାଗୁଛି?
2: ପୁରୁଣା ଗୀତ ମାନେ ଭଲ ଲାଗୁଛି।
0: ଆଉ ନୂଆ ଗୀତ ଭଲ ଲାଗୁନି?
2: ନୂଆଟା ମାନେ ଭଲ ଲାଗୁନି, ପୁରୁଣା ଗୀତ ମାନେ ଭଲ ଲାଗୁଛି।
0: ତେବେ ରେଡିଓରେ କେବେ ନିଜର ସାକ୍ଷାତକାର ଦେଇଛ କି ନାଇଁ ମା?
2: ନାଇଁ, ଏଟା ଫାର୍ଷ୍ଟ ଟାଇମ, କେବେ ଦେଇନାହିଁ।
0: ଆଚ୍ଛା କେବେ କିଛି ଅସୁବିଧା ସମୟରେ ରେଡିଓ ଶୁଣିକି ସେହି ପରିସ୍ଥିତିର ସାମ୍ନା କରିଛ, ସେମିତି କିଛି ମନେ ଅଛି କି?
2: ରେଡିଓ ଲଗେ ନ୍ୟୁଜ ମାନେ ଶୁଣି ଶୁଣି ଶୁଣିଛି, ଜାଣିଛି।
0: ତେବେ ଗାଁ ଲୋକମାନଙ୍କ ପାଇଁ ରେଡିଓ କେତେ ଦରକାରୀ ବୋଲି ଭାବୁଛନ୍ତି?
2: ଆଗେ ତ ଟିଭି ନଥିଲା କି ଫୋନ ନଥିଲା, ରେଡିଓ ଆକା ଶୁଣି ଶୁଣି ଆମେ ଶୁଣିଥିଲୁ ଗୀତ ଗୁତା ସବୁ କଥା ଜାଣିଥିଲୁ, ରେଡିଓ ଥିଲା ପାଇଁ ସବୁ ଜାଣିଥିଲୁ।
0: ଏବେ ଶୁଣୁଛ କି ନାଇଁ?
2: ଏବେ ମିଶା ଶୁଣୁଛୁ।
0: ଆଚ୍ଛା ତେବେ ବହୁତ ବଢିଆ ଲାଗିଲା ମା ତମର ସହିତ କଥା ହେଇକି, ଧନ୍ୟବାଦ।
2: ଧନ୍ୟବାଦ।
3: ସମସ୍ତଙ୍କୁ ମୁଁ ନମସ୍କାର। ତେବେ ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ସୁଶାନ୍ତ କୁମାର ପଣ୍ଡା। ସୁଶାନ୍ତ ଭାଇ ନମସ୍କାର।
4: ସୁଶାନ୍ତ ଭାଇ ନମସ୍କାର।
3: ତେବେ ସୁଶାନ୍ତ ଭାଇ ଆମ ଆକାଶବାଣୀ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ତେବେ ନିୟମିତ ଶ୍ରୋତା ଭାବେ ସେ ଆମକୁ ଅଭିଯୋଗ ବି କରନ୍ତି, ପ୍ରଶଂସା ବି କରନ୍ତି। କୋଉ ଭଳିଆ କାର୍ଯ୍ୟକ୍ରମ ଆହୁରି ମନୋରଞ୍ଜକ ହୋଇପାରିବ ସେ ବିଷୟରେ ନିର୍ଦ୍ଦେଶ ଦିଅନ୍ତି। ତେବେ ଚାଲନ୍ତୁ ଏହି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଶୁଣିବା ତାଙ୍କ ମୁଖରୁ ଆକାଶବାଣୀ ବିଷୟରେ କିଛି ଶବ୍ଦ।
4: ଶ୍ରୋତା ପାଖାପାଖି 1984 ମସିହାରେ ଆଜି ପର୍ଯ୍ୟନ୍ତ ଆମେ ଆକାଶବାଣୀକୁ ନିଜର ଗୋଟେ ବନ୍ଧୁ ଏବଂ ଗୁରୁକୁଳ ଆଶ୍ରମ ଭାବେ ଏବଂ ଶିକ୍ଷା ଭାଗର କାରଣ ଏଇ ଆକାଶବାଣୀ ବହୁତ ସବୁଠୁ ବଡ଼ ଥିଲା। ଦେଖନ୍ତୁ ମୋତେ 1997 ରାତି ଦୁଇଟା ହରେ ବସିଲି, କେହି ମୋ ପାଖରେ ନଥିଲେ, ସବୁ ସାଙ୍ଗସାଥି ମୋତେ ଛାଡ଼ି ଚାଲିଯାଇଥିଲେ। ଆଉ ଆକାଶବାଣୀ ମୋର ପାଖରେ ଥିଲା, ଗୋଟେ ଗୀତ ବାଜିଥିଲା ଗୋଟେ ଅମୃତ ଫିଲ୍ମର ଦୁନିଆ ମେ କିତନା ଗମ୍ ହେ ମେରା ଗମ୍ ବି କୁଛ ନାହିଁ। ଏଇ ଗୀତଟା ମୁଁ ଆକାଶବାଣୀ ଶୁଣିଲି, ପ୍ରକୃତ ଜୀବନ ଅର୍ଥ କଣ ମୁଁ ବୁଝିପାରିଲି, କାହିଁକିନା ଟିକେ ଅଧର୍ଯ୍ୟ ହେଇଯାଇଥିଲି, ମନୋବଳ ଦୃଢ଼ କରିଦେଲି। ତାପରେ ନିଜକୁ ଭାବିଦେଲି ଆମର ଗୋଟେ ରାସ୍ତା ଯଦି ଭଗବାନ ବନ୍ଦ କରୁଛନ୍ତି 10 ରାସ୍ତା ନିଶ୍ଚିନ୍ତ ଖୋଲା ରଖିବନି। ଆଉ ସେଇଦିନ ତ ଆଜି ପର୍ଯ୍ୟନ୍ତ ମୁଁ ଆକାଶବାଣୀକୁ ନିଜ ଦୂରବଳୀ ଭାବେ ତାହେଲେ ବହୁତ କିଛି ମୋତେ ଆକାଶବାଣୀ ଦେଇଛି। ଆଉ ଦେଖନ୍ତୁ ସେ ଆକାଶବାଣୀକୁ ମୁଁ ସାକ୍ଷୀ କରିକି ଗୋଟେ ଅଙ୍ଗ ନଥିଲେ ବି ଭିନ୍ନକ୍ରମ ହେଲେ ବି କେମିତି ସକ୍ଷମ ଆମେ ହେଇପାରିବା, ଏଇ ଆକାଶବାଣୀ ମୋତେ ପରିଚୟ ଦେଇଛି ଏବଂ ଠିଆ କରେଇଛି, ଯାହାକି ମୁଁ ନିଜ ଗୋଡ଼ରେ ନିଜେ ଠିଆ ହେଇପାରିଛି, ମୁଁ କାହା

ଦୟାର ପାତ୍ର ହେବା ଚାହିଁ ନଥିଲି, କାହାର ତ ବୋଝ ହେବା ପାଇଁ ତେବେ ପସନ୍ଦ କରେନି। ଆଉ ଏ ଆକାଶ ତରଫ ବହୁତ କିଛି ପାଇଛି, ଏମିତିକି ବନ୍ଧୁ ବାନ୍ଧବ ବି ପାଇଛି, ମୋ ପରିବାର ବି ଭାଗ ନେଇଛି, କାରଣ ମୋର ଆକାଶବାଣୀରେ ଜଡିତ ହେଲା ଦିନ ପାଖାପାଖି 890 ମୋର ପରିବାର ଅଛନ୍ତି। ଆଉ ସେ 890 କୁ ଗୋଟେ 1780 ଜଣ ମୋର ଆଖି ଅଛନ୍ତି, କାରଣ ସେମାନେ ଭଲ ସୁସମ୍ପର୍କ ଅଛି। ଜୀବନରେ ବହୁତ କିଛି ମୁଁ ଆକାଶବାଣୀ ଦେଇଛି, ଆଉ ବିଶେଷ କରି ମତେ ଏବେ ପରିଚୟ ଦେଲା ସାରା ଓଡିଶାରେ ଏ ଆକାଶବାଣୀ ମତେ ପରିଚୟ ଦେଇଛି, କାରଣ ମୋ ଜୀବନରେ ଗୋଟେ ଲକ୍ଷ୍ୟ ଥିଲା ଗୋଟେ ଭଲ ମଣିଷ ହେବା ପାଇଁ। ଆଉ ବିଶେଷ କରିକି ଦେଖନ୍ତୁ ଏଇ ଆକାଶବାଣୀ ଯୋଡ଼ି ହେଲା ଦିନରୁ ବହୁତ କିଛି ମୋର ପରିବର୍ତ୍ତନ ହେଇଛି, ଆଚାର ବ୍ୟବହାର ନିଜ ଚରିତ୍ର ବି ବହୁତ କିଛି ପରିବର୍ତ୍ତନ କରିଛି। ଆଉ ସମସ୍ତଙ୍କ ପ୍ରିୟ ପାତ୍ର ହେଇଥାଏ ସମସ୍ତେ କୁହନ୍ତି, କିନ୍ତୁ ମୁଁ ଗର୍ବର ସହିତ କହୁଛି ମୁଁ ଆକାଶବାଣୀ ଯଦି ମୋ ଜୀବନ ସାଥୀ ନ ବାଛିନଥାନ୍ତି ମୁଁ ବୋଧେ ଆଜି ଗୋଟେ ଅମଙ୍ଗ ହେଇକି ରହିଥାନ୍ତି, କାରଣ ଆକାଶବାଣୀ ବହୁତ କିଛି ପାଇଛି ଏବଂ ଆକାଶବାଣୀ ମାଧ୍ୟମରେ ବହୁତ ଆର୍ଯ୍ୟ କଥାବାର୍ତ୍ତା ଅଛି, ବହୁତ ଆର୍ଯ୍ୟମାନଙ୍କ ସାଙ୍ଗରେ ଯୋଗାଯୋଗ ଅଛି, ଆଉ ତାଙ୍କଠୁ ବହୁତ କିଛି ଶିଖିବା ମିଳେ। ମାନେ ଆମେ ଖାଲି ବଡ଼ ମଣିଷ ଗୋଟେ ଆମେ ଶିଖିବା ସାନ ଦିନେ, ଏମିତି ଛୋଟ ଭାଇ ଭଉଣୀ ଅଛନ୍ତି, ବନ୍ଧୁ ବି ଅଛନ୍ତି, ଆର୍ଯ୍ୟମାନେ ଅଛନ୍ତି, ତାଙ୍କ ପାଖରେ ବହୁତ ଶିଖିବା ମିଳୁଛି। ଆଉ ଯାହାକି ମୁଁ ଆଜି ଜୀବନରେ ଦେଖୁନ ବହୁତ ସୁସ୍ଥରେ ଅଛି, ଭଲରେ ଅଛି, ଖୁସିରେ ଅଛି, କିନ୍ତୁ ଏତିକି ମୁଁ ଶିଖିଛି ଆକାଶବାଣୀ ମତେ ଶିଖେଇଛି, ଯାହା ମିଳୁଛି ଯେକୌଣସି ପରିସ୍ଥିତି ଯାହା ବି ପରିସ୍ଥିତି ଆସୁନା କାହିଁକି ନିଜର ସ୍ୱଭାବ କେବେ ପରିବର୍ତ୍ତନ କରିବନି ଏବଂ ନିଜ ଚରିତ୍ର କେବେ ପରିବର୍ତ୍ତନ କରିବନି ଏବଂ ଯାହା ବି ମିଳୁଛି ତାକୁ ଖୁସିରେ ଗ୍ରହଣ କରିନିଅ, ଜୀବନରେ କେବେ ଦୁଃଖ ପାଇନି। ଆଉ ମୁଁ ଆକାଶବାଣୀ ପାଇଲା ମୁଁ କେବେ ଜୀବନର ଦୁଃଖ କେବେ କନି ଆଖି ହରାଇଲା ବାଦେ, ଆଉ ବହୁତ କିଛି ଆକାଶବାଣୀ ଦେଇଛି। ଆକାଶବାଣୀ ନଥିଲେ ମୁଁ ଆସି ଦୁନିଆରେ କିଛି ନାହିଁ, କାରଣ ଆକାଶବାଣୀ ଗୋଟେ ଏଭଳି ମାଧ୍ୟମ ଯାହାକି ଜଙ୍ଗଲ ପାହାଡ ସମୁଦ୍ର ପାଖରେ ପହଞ୍ଚି ପାରିବ, ବହୁତ ମିଡିଆ ଅଛି, କିନ୍ତୁ ଆକାଶବାଣୀ ଭଳିଆ ମିଡିଆ ଦୁନିଆରେ ନାହିଁ। ତାର ଆଗରୁ ଯୋଉଠି ଥିଲା ଏବେ ଅଛି, ଭବିଷ୍ୟତ ତା ରହିବ, ତା ପାଖ ପଶିବାକୁ କାହାରି କୌଣସି ମିଡିଆର ସାହସ ନାହିଁ, କାରଣ ଆକାଶବାଣୀ ଗୋଟେ ଏଭଳି ଶାଳୀନତା ଅଛି, ତାପରେ ପରମ୍ପରା ଅଛି, ସଂସ୍କୃତି ଅଛି, ଏମିତିକି ଏଣ୍ଟୁଡ଼ି ଶାଳରୁ ମଶାଣୀ ଧୋଇ ଛୁଞ୍ଚିରୁ ଶାବଳ ପର୍ଯ୍ୟନ୍ତ ଏଇ ଆକାଶବାଣୀ ମାଧ୍ୟମରେ ଯଦି ଆକାଶବାଣୀ ଆମେ ଗୋଟେ ବିଶ୍ୱବିଦ୍ୟାଳୟ ଗୁରୁ ଭାବି ନେବା ତାହେଲେ ଜୀବନରେ ବହୁତ କିଛି ଉନ୍ନତି କରିବା ଏବଂ ବହୁତ ବାଟ ଆଗେଇବା। ଆଉ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୁଁ ଅନୁରୋଧ କରେ ଆକାଶବାଣୀ କି ନିଜ ଗୁରୁ କର୍ମୀୟ ଦେଖନ୍ତୁ, ଜୀବନରେ ବହୁତ କିଛି ପାଲା ଦାସକାଟ ବନ୍ଦ ହେଇଗଲାଣି, କିନ୍ତୁ ଆକାଶବାଣୀ ପାଲା ଦାସକାଟ ଘୋଡ଼ା ନାଚ ବିନୋଦତା ରଖିଛି, ପ୍ରତ୍ୟେକ ବର୍ଗ ମାନଙ୍କ ପାଇଁ ସବୁ ପ୍ରୋଗ୍ରାମ ଅଛି। ଆଉ ଆକାଶବାଣୀ ତ ଗୋଟେ ବିଶାଳ ସାଗର, ତାଙ୍କର ହୃଦୟ ବହୁତ ବଡ଼, ଆଉ ଆକାଶବାଣୀ ତ ସବୁ କିଛି ଅଛି, କେବଳ ଆମେ ବୁଝିପାରିଲେ ନା, ଆଉ ଆକାଶବାଣୀ ସବୁବେଳେ ଦେଇ ଜାଣିଛି କିନ୍ତୁ ନେଇ ଜାଣନ୍ତି, କାରଣ ଅନ୍ୟ ମିଡିଆ କେବଳ ନେଇ ଜାଣନ୍ତି ଦେଇ ଜାଣନ୍ତି, ଯେମିତିକି ଟିଭି ମିଡିଆ ଦେଖନ୍ତୁ ଗୋଟେ ଛୋଟ କଥା ଉଦାହରଣ ଦେଉଛି, ସମୁଦ୍ରରେ ଲଘୁଚାପ ହେଉଛି କିନ୍ତୁ ପବନ ବହୁଛି ଟିଭି ମିଡିଆରେ ଟେଲିଭିଜନରେ, କିନ୍ତୁ ଆକାଶବାଣୀ ନିଜର ସତ ସବୁ ସତ ଖବର ଦିଏ, ଭାବି ଚିନ୍ତିକି ସବୁ ସଠିକ ଖବର ଆମ ପାଖରେ ପହଞ୍ଚାଏ, ସୂଚନା ଦିଏ। ବିଭିନ୍ନ କୋରୋନା ହେଲା ଦେଖନ୍ତୁ ସବୁକିଛି ବନ୍ଦ ହେଲା କିନ୍ତୁ ଆକାଶବାଣୀ ପାଖରେ ଠିଆ ହେଇଛି, କିନ୍ତୁ ଏତିକି ମୁଁ କହିବି ଆକାଶବାଣୀ ମିଡିଆ ଦୁନିଆରେ କିଛି ନାହିଁ, ଆପଣ ଯେତେ ବିଜ୍ଞାନ ଟେକ୍ନୋଲୋଜି ଆଗନା କାହିଁକି କିନ୍ତୁ ଆକାଶବାଣୀ ଆକାଶବାଣୀ ହେଇକି ରହିବ, ଆଉ ତା ପାଖରେ ପହଞ୍ଚିବାକୁ ଅନ୍ୟ ମିଡିଆର ମୁଁ ଆଜି ଏ ଜନ୍ମ ସାତ ଜନ୍ମ ଯେ କୌଣସି ମିଡିଆ ତା ପାଖରେ ପହଞ୍ଚି ପାରିବେନି, ସେ ନମ୍ବର ୱାନ୍ ହେଇଥିଲା ରହିଥିବ ଏମିତି ରହିଛି, ଆଉ ତାର ଦୁଇଟା ଭାବେ ସୂର୍ଯ୍ୟଭଳି ତା ସହିତ ଅଛି ଜହ୍ନଭଳି ଶୀତଳତା, ମାନେ ଆକାଶରେ ବହୁତ କୋଟି କୋଟି ତାରା ଅଛନ୍ତି କିନ୍ତୁ ଆଲୋକ କରୁଛନ୍ତି ଚନ୍ଦ୍ର ଏବଂ ସୂର୍ଯ୍ୟ, ସେମିତି ବହୁତ ବିଭିନ୍ନ ପ୍ରକାର ମିଡିଆ ଅଛି କିନ୍ତୁ ଆକାଶବାଣୀ ସବୁପାଇଁ ସୂର୍ଯ୍ୟଭଳି ତେଜ ଦେଖାଏ ଏବଂ ଜହ୍ନଭଳି ଶୀତଳତା ପ୍ରଦାନ। ଧନ୍ୟବାଦ ଦେଇଥାଏ ଆକାଶବାଣୀ ପାଇଁ ପଦେ ମୋତେ କହିଥିବାର ସୁଯୋଗ ଦେଇଥାଏ, ଆପଣଙ୍କୁ ଧନ୍ୟବାଦ ଦେବି ଏବଂ ମାଙ୍କ ଆଗ କଥା ନା ଆକାଶବାଣୀ ସେମିତି ଆଗକୁ ଆଗେଇ ଚାଲିଥାଉ, ଆପଣ ମାନେ ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଥାନ୍ତି, ଆମକୁ ମନୋରଞ୍ଜନ ଖାଲି କରୁ ସୂଚନା ପ୍ରଦାନ ମୋଚନା ସବୁ କରୁଛନ୍ତି, ଆପଣ ଆକାଶବାଣୀ ଯଦି ଗୋଟେ ଯନ୍ତ୍ର ହେଲେ ଆପଣ ମାନେ ହେଉଛନ୍ତି ଜଣେ ଜଣେ ସୁଯୋଗ ଯନ୍ତ୍ର ଆକାଶବାଣୀ ଭାଇ, କାରଣ ଆପଣ ମାନେ ବହୁତ କିଛି ପ୍ରୋଗ୍ରାମ କରି ଆମକୁ ଦେଉଛନ୍ତି, ବହୁତ କିଛି ଭାବିଛନ୍ତି ଆଣିକି ଆମକୁ ସବୁ ପ୍ରୋଗ୍ରାମ ବିଷୟରେ ଆମକୁ ସୂଚନା ମୋଚନା, ସେଥିପାଇଁ ଆପଣ ମାନେ ମୁଁ ଧନ୍ୟବାଦ ଦେବି, ଆପଣ ମାନେ ନଥିଲେ ଆକାଶବାଣୀ କିଛି ସତ ନାହିଁ, ଆପଣ ମାନେ ହେଉଛନ୍ତି ଜଣେ ଜଣେ ଆକାଶବାଣୀ ଯନ୍ତ୍ର ହେଇପାରେ ରେଡ଼ିଓ କିନ୍ତୁ ଆପଣ ହେଉଛନ୍ତି ଆକାଶବାଣୀ, ଆପଣ ମାନେ ବହୁତ ପରିଶ୍ରମ କରୁଛନ୍ତି ଆମ ପାଇଁ, ଆଉ ମାଆଟା ଆଗେ ପ୍ରାର୍ଥନା ହେବେ ଆପଣ ସବୁବେଳେ ଭଲ ଥାନ୍ତୁ ଖୁସି ଥାନ୍ତୁ।

0: ଏକଦମ ଠିକ କଥା କହିଲେ ସୁଶାନ୍ତ ଭାଇ, ଆଉ ବହୁତ ବହୁତ ଧନ୍ୟବାଦ। ତେବେ ଆଜିର ଏହି ଚର୍ଚ୍ଚାର ବିଷୟ ଥିଲା 90 ବର୍ଷର ଆକାଶବାଣୀ। ତେବେ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆକାଶବାଣୀର ମୁହୂର୍ତ୍ତ ଆଉ ଅନୁଭୂତି ଆଉ ସ୍ୱାଭିମାନରେ ବଞ୍ଚିବା ପାଇଁ ଆକାଶବାଣୀ କେମିତି ଆପଣଙ୍କୁ ସାହାଯ୍ୟ କରିଛି ଏହି ସବୁ ଜିନିଷ ବର୍ଣ୍ଣନା କରୁଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ନମସ୍କାର।
2: ତେବେ ସାଥୀ, ଆଜି ଆମ ସହ ଅଛନ୍ତି ମୁଣ୍ଡାଗୁଡା ଗ୍ରାମର ଜଣେ ଶିକ୍ଷକ ଓ ଆମ ଆକାଶବାଣୀର ଜଣେ ପୁରୁଣା ଶ୍ରୋତା। ତେବେ ଚାଲନ୍ତୁ ତାଙ୍କ ସହ ଭେଟିବା। ନମସ୍କାର ସାର୍।
3: ନମସ୍କାର।
2: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ନେହ ଭରା ସ୍ୱାଗତ ସାର୍।
3: ଧନ୍ୟବାଦ। ମୋ ନାଁ ତପନ କୁମାର ତନ୍ତି।
2: ଆଚ୍ଛା, ବହୁତ ବଢିଆ ସାର୍। ତେବେ ସାର୍, ଆପଣ କେବେଠାରୁ ରେଡିଓ ଶୁଣନ୍ତି?
3: ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ହିଁ ରେଡିଓ ଶୁଣିଥିଲେ, ମାନେ 1995 ମସିହାରୁ 1994 ମସିହାରୁ ମୁଁ ଶୁଣି ଆସୁଛି ରେଡିଓ।
2: ଆଚ୍ଛା, ବହୁତ ବଢିଆ ସାର୍। ତେବେ ରେଡିଓରେ ଏତେ ସବୁ ପ୍ରୋଗ୍ରାମ ଚାଲୁଛି, ତ ସେହି ସବୁ ପ୍ରୋଗ୍ରାମ ମାନଙ୍କଠୁ ଆପଣଙ୍କୁ ବେଶୀ କୋଉ ପ୍ରୋଗ୍ରାମ ଭଲ ଲାଗୁଛି ସାର୍?
3: ରେଡିଓ ତ ସକାଳ ଛଅଟାରୁ ରାତି 11ଟା ପର୍ଯ୍ୟନ୍ତ ମାନେ ପ୍ରଚାରିତ ହୋଇଥାଏ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ, ତନ୍ମଧ୍ୟରୁ ସକାଳଠୁ ଆରମ୍ଭ କରି ବିଶେଷ କାର୍ଯ୍ୟକ୍ରମ ଥାଏ। ତାପରେ ବିଶେଷ ଯୁବବାଣୀ କାର୍ଯ୍ୟକ୍ରମ, ଚୈତି ଜନ, ତାପରେ ମଲ୍ଲାହାର କାର୍ଯ୍ୟକ୍ରମ, ଏସବୁ ଶୁଣିଥାଏ, କିନ୍ତୁ ଯୁବବାଣୀଟା ବହୁତ ଭଲ ଲାଗେ।
2: ଆଚ୍ଛା, ବହୁତ ବଢିଆ ସାର୍। ତେବେ ବର୍ତ୍ତମାନ ତ ଟେକ୍ନୋଲୋଜିର ଯୁଗ ଚାଲିଛି, ମୋବାଇଲ ଥିଲେ ମଧ୍ୟ ଆଉ କେହି ରେଡିଓ ଶୁଣିବାକୁ ଭଲ ପାଉନାହାନ୍ତି। ତେବେ ଆପଣ ମୋବାଇଲରେ ରେଡିଓ ଶୁଣୁଛନ୍ତି ନା FM ରେ?
3: ନାଇଁ, ମୁଁ ତ ମୋବାଇଲରେ ରେଡିଓ ଶୁଣୁଛି, ତାପରେ ଯେତେବେଳେ ମୁଁ ଫାଙ୍କା ଥାଉଛି ମୋବାଇଲଟାକେ ରେଡିଓ ଆପ୍ ଡାଉନଲୋଡ କରୁଛି, ରେଡିଓ ଆପ୍ ମଧ୍ୟରେ ଶୁଣୁଛି। ଏବଂ ମୁଁ କୁଆଡେ ଯଦି ବୁଲାବୁଲି କରିବା ପାଇଁ ଯାଏ, ନିଜେ କାର୍ରେ ଗଲାବେଳକୁ ମୁଁ ସେ ନିକଟ ପାଖରେ ଥିଲେ ମୁଁ FM ଲଗେଇ ଜୟପୁର ପାଖାପାଖି ଥିଲେ, FM ରେ ତୁଲି ଶୁଣିଥାଉଛି। ଏବଂ ଘରେ ଯେତେବେଳେ ମୋର ଫାଙ୍କା ମିଳୁଛି, କୌଣସି କାମ କରୁଥାଏ, ସେଇ ସମୟରେ ମଧ୍ୟ ମୁଁ FM ଲଗେଇ ଅନ୍ୟ କାମ କରେ, ପ୍ଲସ୍ ଇଆଡ଼େ ରେଡିଓ ଶୁଣିଥାଏ।
2: ବହୁତ ବଢିଆ ସାର୍। ତେବେ ରେଡିଓରେ କେବେ ଆପଣ କଲ୍ କରିଛନ୍ତି କି ସାର୍?
3: ନିଶ୍ଚିତ ଭାବରେ ମୁଁ ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ କରିଥିଲି, ଚୈତି ଜନରେ ଥରେ ଫୋନ କରିଥିଲି, ଏପରି ଭାବରେ ମୋ ମନ ଛୁଆ ଗୀତ କହିବି ବୋଲି ସେଇ ସମୟରେ ଫୋନ ବି କରିଥିଲି।
2: ଆଚ୍ଛା, ତେବେ ରେଡିଓରେ ଆପଣଙ୍କ ଭଏସ୍ ଶୁଣି କେମିତି ଅନୁଭବ କରୁଛନ୍ତି?
3: ନିଶ୍ଚିତ ଭାବରେ ବହୁତ ଖୁସି ଲାଗେ। ମୁଁ ଯେତେବେଳେ କଲ୍ ପଡୁଥିଲି ସେଇ ସମୟରେ ଫୋନ ନଥାଏ, ସେଇ ସମୟରେ ଷ୍ଟୁଡ଼ିଓରେ ଯାଇକିରି କଲ୍ କରିବେ, ସେଇ ସମୟ ଦୀର୍ଘ ସମୟ ଯାଏ ଲାଗେ ଲାଇନ୍ ବିଜି ଥାଏ ସେଇ ସମୟରେ କରିବାରେ। ଯେତେବେଳେ ମୁଁ ରବିବାର ଦିନ ମୋ ପସନ୍ଦ କାର୍ଯ୍ୟକ୍ରମ ଶୁଣୁ ଆଉ ନିଜର ଟୋନ୍ ଶୁଣିଲା ବେଳକୁ ବହୁତ ଖୁସି ଲାଗେ, ଆଉ ନିଜର ଗୀତ ବାଜିବ ରବିବାର ଦିନ ସେତେବେଳେ ବହୁତ ଖୁସି ଲାଗେ। ସେଇ ସମୟ ପାଇଁ ଅପେକ୍ଷା କରିଥିଲି, ମୁଁ ଗୀତ କେତେବେଳେ ବାଜିଛି ଆଉ ମୋ ପସନ୍ଦର ଗୀତ ବୋଲି ମୁଁ ଅପେକ୍ଷା କରିଥାଏ।
2: ତେବେ ସାର୍, ରେଡିଓରେ କେଉଁ ପ୍ରକାରର ଗୀତ ଆପଣଙ୍କୁ ଭଲ ଲାଗେ, ଯେମିତିକି ନୂଆ ଗୀତ ବର୍ତ୍ତମାନର ନା ପୁରୁଣା?
3: ନିଶ୍ଚିତ ଭାବରେ ପୁରୁଣା ଗୀତ, ତାପରେ ଆମର ଏଇ ଯୋଉ କୋରାପୁଟର ଲାଙ୍ଗୁଏଜର ଗୀତ, ଯାହା ହେଲେ ମଧ୍ୟ ରେଡିଓରେ ଯୋଉ କୋରାପୁଟର ଆଦିବାସୀ ଅଞ୍ଚଳର ଯୋଉ ଗୀତଟା ବାଜୁଛି ରେଡିଓରେ, ତାହା ଶୁଣିଲେ ଟିକେ ଅଲଗା ଲାଗୁଛି। ଏବେ ଯୋଉ ନୂଆ ଗୀତ ଶୁଣିଲେ କି ଯାହା ବି ସେଠି ତାର ଟିକେ ଭଲ ଲାଗେ, ଆଉ ଶୁଣିବାକୁ ସୂଚୀବଦ୍ଧ ଥାଏ ଆଞ୍ଚଳିକ ଭାଷାର ଗୀତ ଯାକ ବହୁତ ଭଲ ଲାଗେ।
2: ରେଡିଓରେ ଫୋନ୍ କଲ୍ ପ୍ରୋଗ୍ରାମ ଆପଣଙ୍କୁ କେମିତି ଲାଗୁଛି?
3: ବହୁତ ଭଲ ଲାଗୁଛି ଫୋନ କଲ୍ ପ୍ରୋଗ୍ରାମଟା, ବିଭିନ୍ନ ପାଖ ବିଭିନ୍ନ ସାଙ୍ଗସାଥି ବହୁତ ଦୂରରୁ ବି ଯଦି ଫୋନ କରିଥାଉଛନ୍ତି ଏବଂ ସେମାନଙ୍କର ଅଭିଜ୍ଞତା, ତାପରେ ସେମାନଙ୍କୁ କୋଉ ଗୀତ ପାଇଁ ଥାଉଛନ୍ତି, ଏସବୁ ଶୁଣିବାକୁ ବହୁତ ଭଲ ଲାଗେ।
2: ଆଚ୍ଛା, ତେବେ ଆପଣ କେବେ କିଛି ଅସୁବିଧା ସମୟରେ ରେଡିଓ ଶୁଣିକି ସେହି ପରିସ୍ଥିତିର ମୁକାବିଲା କରିଛନ୍ତି କି ସାର୍?
3: ନିଶ୍ଚିତ ଭାବରେ, ଯେତେବେଳେ ଆଜିକାଲି ଦିନରେ ଯେତେ ଟେକ୍ନୋଲୋଜି ଚେଞ୍ଜ ହେଲେ ମଧ୍ୟ ଦିନେ ଦିନେ ଏମିତି ଥାଏ କି କରେଣ୍ଟ ନଥାଏ, ମାନେ ଆମେ ମାନେ ଯାହା ଅଭ୍ୟସ୍ତ ହେଇଛୁ TV ମୋବାଇଲ ନେଟୱାର୍କ ଜରିଆରେ, ସେଇ ସମୟରେ କଣ ହଉଛି କରେଣ୍ଟ ନଥିଲା ବେଳେ ବି କୌଣସି ପ୍ରୋଗ୍ରାମ ନ ଦେଖିଲା ବେଳେ ମୋବାଇଲରେ ବି ରେଡିଓ ଶୁଣି ବିଭିନ୍ନ ପ୍ରକାର ମାନେ ସମ୍ବାଦ ଆମେ ଜାଣିପାରୁଛୁ।
2: ଧନ୍ୟବାଦ ସାର୍, ଆଜି ଆପଣ ଆମ ଅଗଣାକୁ ଆସିକି ଆମକୁ ଏତେ ସମୟ ଦେଲେ, ଧନ୍ୟବାଦ।
3: ଧନ୍ୟବାଦ।
4: ତେବେ ଶ୍ରୋତା ବନ୍ଧୁ, ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି ଚନ୍ଦ୍ରଶେଖର ଭାଇ, ଝରିଗାଁ ବ୍ଲକ ଚିତାବେଡାରୁ। ତେବେ ଚନ୍ଦ୍ରଶେଖର ଭାଇ, ଆର ଥର ମିଶିକି ଭଲ ଲାଗିଲା, ଆରେ ଆମର ଆକାଶବାଣୀ 90 ବର୍ଷ ପୁରଲାଇନି, ହେଲେ ଏଇ 90 ବର୍ଷ ପୁରଲା ବୋଲି ତମର ଅନୁଭୂତି କାଁ କାଁଟା ମନେ ହେଲେ ଟିକେ କିଷ୍ଟା ହେଲେ କୁହା ଟିକେ।
5: ସର୍ବପ୍ରଥମେ ମୁଇଁ ଆକାଶବାଣୀ ଜୟପୁର କେନ୍ଦ୍ରକେ ଜୁହାର କରିଲି, ତାପରେ ମୋର ସଙ୍ଗେ କଥା ହେବା ମୋର ପ୍ରତୀକ ଭାଇକେ ବି ପାଡ଼ିଲି ଯେ ଆଜିକେ 90 ବର୍ଷ ପୂର୍ତ୍ତି ଥାନେ ଯେତିକି ଆକାଶବାଣୀ ଯାହା ଯାହା ଜିନିଷ ଆମେ ଶୁଣିଥିଲୁ ଲୋକେ ଶୁଣାଇଥିଲୁ, ସେ ଭିତରେ ଅନେକ କିଛି ଘଟଣା ଆମେ ଦେଖିଲୁ, ଆରି ସବୁ ଲୋକ ଆମେ ଜାଣିଲୁ, ସେତିକି ଭିତରେ ଆମର ଆମେ ଏଇ ଭିତରେ ଗୋଟେ

0: କରোনা ଭାଇରସ ବୋଲିକରି ବି ଗୋଟେ ରହିଲା, ଆପଣମାନେ ଜାଣିରେ ବା 2019 ମସିହା ଯେଉଁଟା କି COVID-19 ବୋଲିକରି ତାକେ କୁହା ହେଲା। ତାପରେ ଏମିତି ଗୋଟେ ଗୋଟେ ଦିନ ଆସିଲା ଯେନ୍ତା କି ବାତ୍ୟା, ମନ୍ଥା, ଆହୁରି ହୁଡ଼ୁଡ଼, ଆହୁରି ତିତଲି, ଏମିତି ଅନେକ ପ୍ରକାର ଜିନିଷ ଯାକ ଆମର ଆମର ଯେଉଁ 9 ବର୍ଷ ଭିତରେ ଆମର ଆକାଶବାଣୀ କେନ୍ଦ୍ର ଥାନେ ଆମେ ଶୁଣାଇଲୁ। ଆର୍ ସେତିକି ଭିତରେ ଆମେ ଯେତିକି ଆମର ଶ୍ରୋତା ବନ୍ଧୁ ମାନକେ ଆମେ ଆକାଶବାଣୀ କେନ୍ଦ୍ର ତରଫରୁ ଯେତିକି ଯାହା ବି ଆମର ଶୁଣାଇଲୁ ସବୁ ଲୋକ ସେମାନେ ସବୁ ଦୁଃଖ ସୁଖ ଲେ ଆରମ୍ଭ କରି ସବୁ ଜିନିଷ ସେମାନେ ଶୁଣିଲେ ଭାଇ। ତ ସେତିକି ଭିତରେ ଆମର ଖାସ କରି କହିବାକୁ ଗଲେ ଆମର ଆକାଶବାଣୀ ଯେଟା ରେଡିଓ ରହିଲା, ଫିଲିପ୍ସ ରେଡିଓ ହେଉ କି ଆମର ଜନ ଜନ ରେଡିଓଟା ରହିଲା, ସେ ରେଡିଓ ଥାନେ ଲୋକମନ ଶୁଣିତେ ରହିଲା। ଯେଟା ମୋବାଇଲ ଆସିଲା ହେଲେ ପୁଣି ଜନ ମନ କେ ଶୁଣବାର ଅଛି, ରେଡିଓ ଫେଡିଓ ଶୁଣବା ଲୋକ ତ ଅଭ୍ୟାସ ଗୋଟେ ରହିଛି, ସେମାନେ ରେଡିଓ ଆଉ ମୋବାଇଲ ଥାନେ ବି ବାହାର କରି ସେମାନେ ରେଡିଓ ଫେଡିଓ ସବୁ ଶୁଣତେ ଗଲା। ଆହୁରି ଆଜି ଡେଟ୍ ନେ ତ ମୋବାଇଲ ଗୋଟେ ଏମିତି ପ୍ଲାଟଫର୍ମ ହେଇଗଲା, ଲୋକ ସବୁ ଜିନିଷ ସେମାନେ ୱାଚ ଲେ ଆରମ୍ଭ କରି ରେଡିଓ ପର୍ଯ୍ୟନ୍ତ ସବୁ ଜିନିଷ ଶୁଣବାଇଛି। ଆଉ ସେଠାନେ ସେମାନେ ଶୁଣିକରି ଖୁସି ହେବାଇଛେ। ରେଡିଓ ସିନା ନିଆଏ କିନ୍ତୁ ସେ ମୋବାଇଲ ଥାନେ FM ରେଡିଓ ଥାନେ ସେମାନେ ସବୁ କିଛି ସେମାନେ ଶୁଣି ପାରବାଇଛେ, ଦେଖି ପାରବାଇଛେ, ଆହୁରି ମନୋରଞ୍ଜନ ନେଇ ପାରବାଇଛେ। ତ ଦେଖବାକୁ ଗଲେ ଆଜିର ଡେଟ୍ 90 ବର୍ଷ ମାନେ ଏଟା ଗୋଟେ ଯୋଗ ବୋଲିଲେ ଚଳେ, ଯେହେତୁ କେତେ କେତେ ଲୋକ ପଳେଇଲା ଏବେ, କେତେ କେତେ ଲୋକ ପଳେଇକରି ଯାଇକରି ସେଟା ଆହୁରି ନୂଆ ନୂଆ ଲୋକମାନ ଆସିଲା, ଦାଦି ବଡ଼ୁ ଆମର ପୂର୍ବପୁରୁଷ ମନ ସବୁ ଲୋକ ଏଇ ଯେଉଁ ରେଡିଓ କେ କେତେ ସୁନ୍ଦର ଭାବରେ ସାହିତ୍ୟ କରି ରଖିଦେଲା। ଆର୍ ସେମାନେ ସବୁ ଶୁଣିଲା ବଡ଼ ବଡ଼ ସୁନ୍ଦର ଜିନିଷ ଯାକ ଆକାଶବାଣୀ ଆମର ଜୟପୁର କେନ୍ଦ୍ର ଥାନଲେ। ତ ଆଶା କରିବି ଯେ ସେମିତି ଆହୁରି ଅଧିକ ଲେ ଅଧିକ ଆମର ଆକାଶବାଣୀ ଜୟପୁର କେନ୍ଦ୍ରଟା ବଢି ବଢି ଯାଉ। ତ ଆଜିର ଦିନେ 90 ବର୍ଷ ପୂର୍ତ୍ତିକା ଯେ ମୁଇଁ ଅନେକ ଅନେକ ଧନ୍ୟବାଦ ଜଣାଇବି ଯେ ଆକାଶବାଣୀ ଜୟପୁର କେନ୍ଦ୍ର କେ।
1: ତେବେ ଚନ୍ଦ୍ର ଭାଇ ଆରେ ଗୋଟେ ଥାନେ ତମର ପେଟରେ ଭୟଙ୍କର କଥା ମୁଁ ଶୁଣିଲୁ ଆକାଶବାଣୀ କି ନେଇକରି। ଆରେ ଆମେ ଚେଷ୍ଟା କରିବୁ ଯେ ଯେତେବେଳେ ମିଶା କାଇଟା ମିଶା ପ୍ରୋଗ୍ରାମ ହେଲେ ତମକେ ଡାକବା ପାଇଁ, ତମର କଥା ମୁଁ ଶୁଣିବା ପାଇଁ। ହେଲେ ଆଜିର 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ପାଇଁ କିଛି ଗୋଟେ କହିଥିବାରୁ ଚନ୍ଦ୍ର ଭାଇ କେ ମୋର ତରଫରୁ ଧନ୍ୟବାଦ। ଆରେ ଆକାଶବାଣୀର ପରିବାର ତରଫରୁ ମିଶା ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ଜୁହାର
1: ଜୁହାର।
2: ତେବେ ଭାଇ ଭଉଣୀ ମାନେ ବର୍ତ୍ତମାନ ଆସନ୍ତୁ ବରିଗୁମା ବ୍ଲକର ରଣପୁର ପଞ୍ଚାୟତର ଜଣେ ଶ୍ରୋତା ଭଉଣୀଙ୍କୁ ଭେଟିବା। ନମସ୍କାର ଭଉଣୀ।
3: ନମସ୍କାର।
2: ନିଜ ପରିଚୟ ଦିଅନ୍ତୁ ଭଉଣୀ।
3: ମୋର ନାମ ହଉଛି ଲକ୍ଷ୍ମୀ ତାନ୍ତି ଆଉ ମୁଁ ରଣପୁର ବାସିନ୍ଦା ମ୍ୟାଡମ।
2: ଆଚ୍ଛା, ତେବେ ଆପଣ କେତେ ଦିନ ହେଲା ରେଡିଓ ଶୁଣିଛନ୍ତି ଭଉଣୀ?
3: ଆଜ୍ଞା, ମୁଁ ଛୋଟ ବେଳୁ ହିଁ ରେଡିଓ ଶୁଣୁଛି। ଆମ ଘରୁ ଆଗେ ସକାଳ ସକାଳ ସନ୍ଧ୍ୟାରେ ରେଡିଓ ଚାଲୁଥିଲା, ସେଥିରୁ ସମ୍ବାଦ, ଭୋଜନ, ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ଏସବୁ ସାନ ବେଳୁ ହିଁ ଶୁଣୁଛି। ଆଉ ଏବେ ମୋବାଇଲ ଓ ଟିଭି ଥିଲେ ମଧ୍ୟ ରେଡିଓ ପ୍ରତି ଆଗ୍ରହ କମି ନାହିଁ। ରେଡିଓ ଶୁଣିବା ମାନେ ରେଡିଓ ଶୁଣିଲେ ମନକୁ ଶାନ୍ତି ମିଳେ, ନୂଆ ନୂଆ କଥା ଜାଣିବାକୁ ମିଳେ।
2: ତେବେ ପୁଣି ରେଡିଓର କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗେ?
3: ମୋତେ ରେଡିଓରେ ପ୍ରସାରିତ ହେଉଥିବା ଗୀତ, ସମ୍ବାଦ, କୃଷି କାର୍ଯ୍ୟକ୍ରମ, ସଚେତନା ଭିତ୍ତିକ ଅନୁଷ୍ଠାନ ବହୁତ ଭଲ ଲାଗେ। ବିଶେଷ କରି ଗାଁ ଓ ସମାଜ ସମ୍ପର୍କିତ ଆମର ଲୋକାଲର ଗୋଟେ ପ୍ରୋଗ୍ରାମ ଦିଏ ଚୈତି ଜନ ବୋଲି, ସେଟା ଭଲ ଲାଗେ। ସବୁଦିନ ସନ୍ଧ୍ୟାରେ ସେ ପ୍ରୋଗ୍ରାମ ଟିକେ ଶୁଣେ। ଆଉ କେତେକ ପ୍ରେରଣାଦାୟକ କଥା, ଜୀବନ ଉପଦେଶ ମନକୁ ଛୁଇଁଯାଏ। ଏପରି କାର୍ଯ୍ୟକ୍ରମ ଲୋକମାନଙ୍କ ଜୀବନରେ ଭଲ ପରିବର୍ତ୍ତନ ଆଣିପାରେ।
2: ତେବେ ରେଡିଓ ଶୁଣିଲେ କଣ ଲାଭ ମିଳେ ବୋଲି ଭାବୁଛନ୍ତି?
3: ରେଡିଓ ଶୁଣିଲେ ଅନେକ ଲାଭ ମିଳେ। ପ୍ରଥମେ ଦେଶ ଓ ବିଦେଶର ଖବର ସମ୍ପର୍କରେ ଜାଣିବାକୁ ମିଳେ, ତାପରେ ଶିକ୍ଷାମୂଳକ ସଚେତନମୂଳକ କାର୍ଯ୍ୟକ୍ରମ ଆମକୁ ଭଲ ଦିଗରେ ଆଗକୁ ବଢାଇବାକୁ ପ୍ରେରଣା ଦିଏ। କୃଷକମାନେ କୃଷି ସମ୍ପର୍କିତ ନୂଆ ତଥ୍ୟ ପାଆନ୍ତି, ଛାତ୍ରଛାତ୍ରୀ ଜ୍ଞାନ ଲାଭ କରନ୍ତି ଓ ସାଧାରଣ ଲୋକମାନେ ମନୋରଞ୍ଜନ ସହିତ ଶିକ୍ଷା ମଧ୍ୟ ପାଆନ୍ତି।
2: ତେବେ ଭଉଣୀ, ବହୁଜନ ହିତାୟ ବହୁଜନ ସୁଖାୟ ଏହି ବିଷୟରେ ଆପଣ କଣ କହିବେ?
3: ବହୁଜନ ହିତାୟ ବହୁଜନ ସୁଖାୟର ଅର୍ଥ ହଉଛି ସମସ୍ତଙ୍କ ଭଲ

0: କାଇଁ କାମ କରିବା। ଆଜିର ସମାଜରେ ଏହି ଭାବନାର ବହୁତ ଆବଶ୍ୟକତା ଅଛି। ଯଦି ପ୍ରତ୍ୟେକ ଲୋକ ନିଜର ସ୍ୱାର୍ଥ ନୁହେଁ ସମାଜର ଭଲ କଥା ଭାବେ କାମ କରିବେ, ତେବେ ସମାଜ ଆହୁରି ସୁନ୍ଦର ଶାନ୍ତମୟ ହେବ। ରେଡିଓ ମଧ୍ୟ ଏହି ନୀତିକୁ ଆଗକୁ ନେଉଛି। ଏହା ମାଧ୍ୟମରେ ଲୋକମାନେ ଶିକ୍ଷା, ସଚେତନ, ସ୍ୱାସ୍ଥ୍ୟ, କୃଷି ଓ ସମାଜ ସମ୍ପର୍କିତ ଅନେକ ଭଲ କଥା ଜାଣିପାରୁଛନ୍ତି। ଏହା ଲୋକଙ୍କ ମଧ୍ୟରେ ଭଲ ପାଇବା, ସହଯୋଗ ଓ ଏକତାର ଭାବନା ବଢାଇଥାଏ। ତେଣୁ ଆମେ ସମସ୍ତେ ବହୁଜନ ହିତାୟ, ବହୁଜନ ସୁଖାୟ ଭାବନା ନିଜ ଜୀବନରେ ଅନୁସରଣ କରିବା ଉଚିତ।
1: ଶେଷରେ ଭଉଣୀ, ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କଣ କହିବାକୁ ଚାହିଁବେ?
0: ମୁଁ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କହିବାକୁ ଚାହେଁ ଯେ ରେଡିଓ ସହ ସବୁବେଳେ ଜଡିତ ରୁହନ୍ତୁ। ରେଡିଓ ଆମକୁ ମନୋରଞ୍ଜନ ସହିତ ଭଲ ଶିକ୍ଷା ଓ ସଚେତନ ଦେଇଥାଏ। ଆମେ ଭଲ କାର୍ଯ୍ୟକ୍ରମ ଶୁଣି ନିଜ ଜୀବନରେ ଭଲ ପରିବର୍ତ୍ତନ ଆଣିପାରିବା। ସମସ୍ତେ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଓ ରେଡିଓକୁ ଭଲ ପାଆନ୍ତୁ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ,
0: ଧନ୍ୟବାଦ।
1: ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା।

0: ଦେଖିଲ ଲକ୍ଷ୍ମୀ, କେତେ ସୁନ୍ଦର ସୁନ୍ଦର କଥା ସବୁ ଶୁଣିଲେ।
1: ହଁ ଭାଇ, ବହୁତ ବଢିଆ ଲାଗିଲା ନାଇଁ କି? ଆଉ ଆକାଶବାଣୀର ଅନୁଭୂତି ଗୁଡିକ ଯେମିତି ସେମାନେ ବର୍ଣ୍ଣନା କଲେ, ସେଇଟା ତ ମୋ ହୃଦୟକୁ ଛୁଇଁଦେଲା। ତେବେ ଭାଇ, ଆଜିର କାର୍ଯ୍ୟକ୍ରମ ତ ସରିଗଲା।
0: କାର୍ଯ୍ୟକ୍ରମ ତ ସରିଗଲା, କିନ୍ତୁ କାର୍ଯ୍ୟକ୍ରମ ସାରିବା ଆଗରୁ ଶୁଣି ରଖିବା ଆଗାମୀ କାଲିର
1: ଆକର୍ଷଣ।
0: ତେବେ ଭାଇ ଭଉଣୀ ମାନେ, ଆଗାମୀ କାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର। ଆପଣମାନେ ଶୁଣିବେ ବାଟେଘାଟେରେ 90 ବର୍ଷର ଆକାଶବାଣୀ। ତା ସହିତ ଆପଣ ଦେଇଥିବା ମେସେଜର ପ୍ରତିଉତ୍ତର, ତା ସହିତ ରହିଛି ହସପସରା ଏବଂ କିଛି ଜାଣିବା କଥା।
1: ହେଲେ ଭାଇ, ଆଜିର କାର୍ଯ୍ୟକ୍ରମରେ ତ ଆମେ ବହୁତ କିଛି ଜାଣିଲୁ, କିନ୍ତୁ କାର୍ଯ୍ୟକ୍ରମ ଛାଡି ଯିବା ପାଇଁ ଇଚ୍ଛା ହଉନି।
0: ଯେ କଣ କରିବା ଲକ୍ଷ୍ମୀ, ଏ ଦୁନିଆରେ ଯିଏ ବି ପଦାର୍ପଣ କରିଛି, ଦିନେ ନା ଦିନେ ତ ଛାଡିକି ଯିବାକୁ ପଡିବ।
1: ଭାଇ ଏମିତି କଣ କହୁଛ?
0: ଆରେ ମାନେ ମୁଁ କହୁଛି, ଯୋଉ ବି ଜିନିଷର ଆଦି ଅଛି ଆଉ ଅନ୍ତ ଅଛି, ଆରମ୍ଭ ଅଛି ଆଉ
1: ଥାଉ ଥାଉ ସେତିକି ଥାଉ,
0: ତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା।
1: ଠିକ ଅଛି,
0: ତେବେ ଭାଇ ଓ ଭଉଣୀ ମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମରୁ ବିଦାୟ ନଉଛୁ। ଆଜିର କାର୍ଯ୍ୟକ୍ରମରେ ଥିଲୁ ଆମେ ଦୁଇଟା, ମୁଁ ପ୍ରତୀକ ଶର୍ମା
1: ଆଉ ମୁଁ ଲକ୍ଷ୍ମୀ ଦାସ ନାୟକ।
0: ଜୁହାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ଜୟନ୍ତ ପଟ୍ଟନାୟକ।

0: ಕಾಯಿ ನಿಕ್ಕ ಗೀತಾ
1: ಲಗಲ
0: ಎಲ್ಲಪ್ಪ ಈ ಜನ ಗೋರ್ದ್ವಾರಾನೆ ಜಯ ಲಾಗಿಗಲಾನಿ କନ ଅଫିସାନ ଲାଗିଗଲାନି ଏମିତି ସବୁ ବରବର ହେଲାନି କି ନାଇଁ ଆଇଟା କାଜେ ମୁଇଁ ଆଇଛି ଆଇ ଆମର କାଇ ସେ ଫାୟାର ଆଜ୍ଞା ଗୋଟେ କେନ୍ଦ୍ର ପଚାରି ଦେଖିଲି ଯେ ଆଜ୍ଞା ଇ ଜନ ଆମର ଅଗ୍ନିଶମ ବିଭାଗ ବୋଲେ ତାର କାମ କାଇଟା ବୋଲି ପଚାରିଲି ଶୁଣୁ କି
2: ହ୍ୟାଲୋ ବାବୁ ଜୁହାର
3: ଜୁହାର ଆଜ୍ଞା ଜୁହାର
2: ତମର ପରିଚୟ ହେଲ କୁହା
3: ମୋର ନାଁ ହେଇଛେ ରମେଶ ହରିଜନ ଆଜ୍ଞା କୋଟପାଡ ଏରିଆ ନେ ଆମର ଘର ଆଇ ମୁଇଁ ଓଡିଶା ଅଗ୍ନିଶମ ସେବା ଅଫିସ ଏଠି ମୁଇଁ କାମ କରଲି
2: ବଢିଆ କଥା ହେଲେ ବାବୁ ଇ ଜନ ଅଗ୍ନିଶମ ବିଭାଗ ବୋଲୁଆ ଇ ବିଭାଗ ମୁଖ୍ୟ ମୁଖ୍ୟ କାମ କାଟାଏ ଇ ବିଭାଗ କେ ସବୁ ବରଷ ଯାକ କାମ ରେସି କି ଏମିତି କନ ସିଜନ ଏକା ବେଶୀ କାମ ରେସି
3: ଆଜ୍ଞା ଆମର ଇ ବିଭାଗର କାମ ହେଲାନି ଆଜ୍ଞା ଅନ୍ ଆରି ଜୀବନ କେ ସୁରକ୍ଷା କରବା କାଜେ ଆମର ଇ ବିଭାଗଟା ଅଛେ ହେଲେ ଜନ ବୋଲେ କାଇଟା ହେଇଛି କି ଆମର ଜନ ଏବେ କନ୍ତି ଗୋଟ ନିଆଁ ଲାଗଲା ଏବେ ଜନ ଆମର ଧାନ ଗଦା ହଉ କି ଖର ଗଦା ହଉ ଆମର ଗ୍ୟାସ ର ଜନ ଘରେ ଲାଗିଛେ ହେଲେ ଗ୍ୟାସ ଘର ଭିତରେ ଲାଗଲା ବୋଲି ତ ବହୁତ ପ୍ରକାର ଜିନିଷ ଘର ଦ୍ୱାର ସବୁ ପଡିଯାଇଛି ହେଲେ ଏଇଟା ବି ଆମର ମୁଖ୍ୟ କାରଣ ସେଭ କରବାଟା ଆରି ଜୀବନ ବୋଲେ କାଇଟା କି ଆମର ଜନ ଏବେ ପାଣି ଧାନି କନେ ବୁଡି ମରଲାଛେ ହେଲେ ପଡିଗଲାଛେ ହେଲେ ତାକେ ଆମେ ରେସ୍କ୍ୟୁ କରିକିରି ମିଶା ଆଣବୁ ହେଲେ କୋନ ଚୁଆ ତାନି ଅଧରି ଗଲା ଅଛେ ତାକେ ମିଶା ଉଠେଇକିରି ଆମେ ଜୀବନ ରକ୍ଷା କରବୁ ଆଜ୍ଞା ହେଲେ ଆମର ମୁଖ୍ୟ କାରଣ ହେଇଛେ ଧନ ଆରି ଜୀବନ କେ ରକ୍ଷା କରବାଟା ହେଲାନି ଆମର
2: ମୁଖ୍ୟ ଏବେ ଜଙ୍ଗଲ ଭିତରେ କନ କନ ଉତ୍ପାତିଆ ଲୋକ ମାନେ ସବୁ ଜୟ ବାଲି ଦେଲାଇନି
3: ଆଜ୍ଞା
2: ହେଲେ ଜୟ ଲଗାଇକିରି ଜଙ୍ଗଲ କେ ମିଶା ପଡାଇବାର ଯନ୍ତ୍ର କରଲାଇନି କି ନାଇଁ
3: ହେଲେ
2: ଆଇତି ମିଶା ତମେ ଯିବାସ କି ଆଇ ଫରେଷ୍ଟ ବାବୁ ମନେ ଏକା ଯିବା
3: ଆମକେ 112 ବୋଲି ଗୋଟେ ନମ୍ବର ଅଛି ଆଜ୍ଞା ନମ୍ବର କେ ଲଗାଇ ଭାଇ ଲଗାଇଲେ ବୋଲେ ଆମକେ ଫାଷ୍ଟ ଆଇସି ନମ୍ବର ତାନେ ହେଲେ ଆମକେ ଫାଷ୍ଟ ଆସୁ ଆସୁ ନାଇଁ କି ଆମର ଗାଡି ଆରି ଆମର ଜନ ଆଛେ ଆଜ୍ଞା ମନ ସବୁ ମିଶିକିରି ଆମର ଆରି ଯନ୍ତ୍ର ବୋଲର ମେସିନ ବୋଲ ଭାଇ ଗୋଟେ ଅଛେ ଏବେ ନୂଆରେ ବାହାରିଲାଛେ ଆଇଟା ଧରିକିରି ସବୁ ଯିବା ଆରି ତେଲ ତୁଲା ପକେଇକିରି ମୋଟର ଷ୍ଟାର୍ଟ କରିକିରି ଲିଭାଇବେ ଆର ଏମିତି ଆମର ଜନ ଆଇ ଲଗେ ଯଦି ନା ଆସି ଅଛି ସୁବିଧା ମେସିନ ବୋଲେ ଡାଲ ପତର ସାହାଯ୍ୟ ତାନି ମିଶା ମାରି ମାରି ଲିଭାଇବାର ଆରି ହେଲେ ଯଦି ନା ଲାଗେ ନିଆ ବୋଲେ କନ୍ତା ହେଲେ ଲୋକ ମିଶା ଅଲପ ସତର୍କ ହେବାକୁ ପଡୁଛି ଆମ ମିଶା ହେଲେ ମୋଲ ବେଟବା ଟାଇମରେ ମିଶା ଏ ଜନ ଗତ ତଲେ ଜନ କଚରା ରସି ଅଛେ ଗୋଟକି ଲୋକ କୁଡା କରିକିରି ନିଆଁ ବାଲିକିରି ଲିବା ପର୍ଯ୍ୟନ୍ତ ଜାଗବାର ଅଛି ଆଇ ଲଗେ ନାଇଁ ବୋଲେ ଜନ ଯଦି ଇ ଲୋକ ଲଗେଇଲୁଛେ ଏଇଟା ଯଦି ଆମେ ଗୋଟକି ଲୋକ କୁଡା ନା କରୁ ଆର ଯଦି ନିଆଁ ଲଗାଇ ଦେବୁ ବୋଲେ ଏଇଟା ସବୁ ବାଟେ ଆମର ଯାର ଜଙ୍ଗଲ ସବୁ ପଡି ଯାଇଛି ଆର ଦାନ୍ତ କାଟି ଆମର ଜନ ବୋଲବେ ଏଇଟା ଦାତୁନ ଦାତୁନ ନା ମିଳେ କି କାଠ ମିଶା ଶୁଖିଲାଟା ମିଶା ନା ମିଳେ କି କିଛି ଏଇ ଆମର ଜଙ୍ଗଲର ଯେତିକି ସୁବିଧା ପାଇବା କଥା ଆମର ଅସପତର ସବୁ ଏଇଟା ମିଶା ଆମେ ନା ପାଉ ବୋଲବା କଥା
2: ହେଲେ ଏ ଜନ ଆମର ମାନେ ମନକେ ଏମିତି ଗାଁ ଭିତରେ ଭିତରେ ଯାଇକରି ଲୋକ ମନକେ ଏଇଟା ବୁଝାଇବାର ବୋଲେ ଏମିତି ଟ୍ରେନିଂ ପରା ଏମିତି କରଲାସିନି କି କେନ୍ତା
3: ଆଜ୍ଞା ଏଇଟା ଆମର ଉପର ବାଟଲେ ଅର୍ଡର ଆଇସି ଅଛି ଆର ଯାହାକେ ବି ଏବେ ସ୍କୁଲ କି ଗାଁରିଆ ଲୋକ ଯଦି ଡାକବାଇ ବୋଲେ ଆମେ ଯାଇକିରି ଏଇ ବିଷୟରେ ଆମର ଜନ ଜୟ ଲିଭାଇବା ବିଷୟରେ କହିବୁ ଆର ଜୟ ନା ଲଗା ବୋଲିକିରି କହିବୁ ହେଲେ ଗାଁ ଭିତରେ ବି କାଇ ହେଲାନି ଆଜ୍ଞା ଆମର ଜନ ମାଇଜି ଟୁକି ମନ ରାନ୍ଧବେ ଚୁଲି ତାନେ କାଠ ତାନେ ହେଲେ ଦାରୁ ତାନେ ହେଲେ ଦାରୁ ଜନ ନିଆଁ ରସି ଅଛେ ଇଂରା ବୋଲୁଅଛେ ଆମେ ଇଂରା ପୋଡି ପୋଡି ପୋଡି ରହିଯାଇଛି ଅଛେ ହେଲେ ଏଇଟା ଚୁଲି ତାନ ବେଶୀ ହେଲେ ସକାଳ ପାଇଲେ କନ୍ଦା କରିବେ ଏଇଟାକେ ନେଇକିରି କୋତଗୁଡା ଦୀପ ପକାଇ ଦେବେ କୋତଗୁଡା ନିଆଁ ଲାଗିକିରି ଜନ କରଗଦା କାଇ ଦାନଗଦା ରେସି ଅଛେ ଏ ଦାନଗଦାକୁ ମିଶା ସବୁ ନିଆଁ ଲାଗିଯାଇଛି ଏଇଟା କାଜେ ମା ଭୈନୀ ମନ ତମେ ଲିଭେଇକିରି ଏକା ଆମର ଜନ କୋତଗୁଡା ଅଛେ ଏଇ କୋତଗୁଡା ତାନି ପକାଇବାସ ନିଆଁ ନହେଲେ ଏଇ ଲାକଡ଼ି ତାନି ଜନ ଯଦି ଇଂରା କିନିକ ମିଶା ରେସି ବୋଲେ ସବୁ ଯାକ ବାଟେ ନିଆଁ ଲାଗିଯାଇଛି ଆରି ସବୁ ନଷ୍ଟ ହେଇଯାଇଛି
2: ଏବେ ଗୋଟେ ଗାଁ ଗୋଟେ ଗୋଟେ
3: ହେଲେ ଗୋଟେ ଘରେ ଯଦି ନିଆଁ ଲାଗଲା ବୋଲେ ଆଜ୍ଞା ପ୍ରଥମ ଯଦି ସାନ ନିଆଁ ଇରସି ବୋଲେ ଅଲଭ ଲାକ ଲାଗିରସି ବୋଲେ ନିଜେ ଯଦି ଏସି ଅଛି ତାଙ୍କ ଦ୍ଵାରା ବୋଲେ ଲିଭେଇ ଦେବାଟା ନୁକୁ ଆର ଯଦି ନା ଏସି ଅଛି ଯଦି ବଡ ଧରଣର ନିଆଁ ଯଦି ଲାଗଲା ଅଛେ ବୋଲେ ଆମର 112 ବୋଲିକିରି ଗୋଟେ ନମ୍ବର ଅଛେ ଆଇ ନମ୍ବର କେ ଲଗାଇଲେ ବୋଲେ ଆମର କଟକ ତି ଲାଗସି ଆଇ ନମ୍ବର ଲାଗଲା ବୋଲେ ଆମର ଜନ ଲୋକାଲ ଜନ ମାନେ ଆମର ଜନ ପାଖେ ପାଖେ ଜନ ଅଛେ ଏବେ ଧରା କୋଟପାଡ ଅଛି ଆମର ଅଗ୍ନିଶମ ବିଭାଗ ବୋଲେ ଦମକଲ କେନ୍ଦ୍ର ଆଇ ତାନେ ଆଇମୁନ ଏଇଟାକେ ପଠାଇ ଦେବେ ଏଇ କଲ୍ କେ ତାଙ୍କର ଡିଟେଲ୍ସ ଦେବାକୁ ପଡୁଛି ଦେବା

0: ପଇସା ଅଲପ ସଠିକ ଆମର ଜନ ଜନ ଲୋକ ଲାଗଲା ଚେ ନିଆ ଆଇ ଲୋକ ଆଇ ଲୋକର ସଠିକ ଆଡ୍ରେସ ଟା ଅଲପ ଦେବାକୁ ପଡୁଛି ନହେଲେ ଭୁଲ ବାଲି ଯାଇଛି ଆମର ଲୋକ ମାନଙ୍କୁ ଜାନକେ ନା ପାରେ ତାର ଇ ବାଟ ତା ଏଇ ବାଟ ବୁଲି ଯିବା ଏଇଟା କାଜେ ଦେବା ତାଇ ମିଶା ଅଲପ ନୁକୁ ସଠିକ ଠିକଣା ଟା ଦେବାକୁ ପଡୁଛି
1: ପଡୁଛି
0: କଣ ଲୋକ ଲାଗଲା ଅଛି
1: ହେଲେ ଆମର ଭାଇ ଭଉଣୀ ମନ ଜନ ମନ ଦେଲା କଣ ଲୋକ ବୋଲେ କାକୁର୍ତି ଆନେ ପାନି ମନକୁ ସମାନ ରଖାଇ ଦେଲାନି ଯେ କରେଣ୍ଟ ଅଛେ କି ନାଇଁ ବୋଲି ଗୋଟେ ଗୋଟ ବାଟେ ଶୁନକେ ହେଲାନି ଆଇ କରେଣ୍ଟ ଲାଗଲା ବୋଲି କରି
0: ଆଇଟା ବଢିଆ କଥା କହିଲା ସେ ଆଜ୍ଞା ଏଇଟା ଗୋଟେ ମେନ୍ କାଇସି ଯାଇ ହେଲେ ଆଇ ଜାଗା ଲୋକ କଣ୍ଟା କରବା ଅଛେ ଏବେ ମନେ କର ଗୋଟେ ଘରେ ଏଇ ଆମର ସୁଇଚ ବୋର୍ଡ ଟି ଲାଗିଗଲା ଅଛି ନିଆଁ ହେଲେ ଆଇଟା ସର୍ଟ ସର୍କିଟ ବୋଲବୁ ଆମେ ଆମର ଯେନ୍ ଲାଇନ ଲାଇନ ତାନେ ଲାଗସି ଅଛେ ହେଲେ ଆଇଟା କେ କେନ୍ତା କରି ଲିଭାଇବାର ଅଛେ ବୋଲେ ଯଦି ଆମର ଯେନ୍ ଅଲଫ ଲାକା ଜାନବା ପିଲାମାନେ ମିଶା ଫାକେ ଫାକେ ରହିବେ କି ନା ଜାଣିଲା ଲୋକ ମିଶା ଗୋଟେ ଲାଗା ଜାନ ବୋଲି ଦେତେ ରହିବେ ଯାଇକିରି ଆତ ମାରିଦେବେ ସକ ହେଇଯିବେ ଆଇଟା କାଜେ ପରତୁମଲେ ଯଦି ଏସି ଅଛେ ବୋଲେ ଆଇ ଯେନ୍ ରୁମ ର ଗୋଟେ ମେନ୍ ସୁଇଚ ବୋଲବାଟା ଗୋଟେ ରସି ଆଇ ଯେନ୍ ମେନ୍ ସୁଇଚ କେ ଡାଉନ କରିଦେବାର ଆଇ ଯଦି ନା ଏସି ଅଛେ ହେଲେ ମିଶା ଯଦି ନିଆଁ ଲାଗସି ଅଛେ ବୋଲେ ଆମର ଯେନ୍ ଅଫିସ ଅଛେ ଆଇଟାକେ ଫୋନ କରବାକୁ ପଡୁଛି 112 ନମ୍ବର କେ 112 ନମ୍ବର
1: ହେଲେ ଗୋଟେ ଗୋଟେ ଥାନେ ଏମିତି ତମେ ମାନେ ଯେନ୍ ଅଫିସ ଆଜ୍ଞା ମାନେ ଯେନ୍ ଯିବାଏ ବୋଲେ ଆଇ ଗାଉରିଆ ଲୋକ ମାନ ରାଟୁ ରୁଟା ହେତର ଭାଇ ଗୋଟେ ଦୁଇ ଆର ଦେଖ କେ ହେଲା ଏମିତି ଯେ ଆମେ ଫୋନ କରିଲୁ ତମେ ବେଲା ବେଲି ନା ଖେଟଲା ସେଡ଼କି ବେଲେ ତମର ଆଜ୍ଞା ମାନେ ସାହି ଲୋକ ମାନକେ ବୁଝା ସୁଝା କରବାଟା ଏଇଟା ବଡେ ଲୋକଟ କେତେରେ ସିନି
0: ହଁ ଆଇଟା ତ ଆଜ୍ଞା ଲୋକ ମନ ନା ବୁଝେ କେବେ କାଇ ନିଆଁ ଲାଗେ ଆଗେ ଲଗେଇବେ କି ଲୋକ ଇନଫରମେସନ ନା ଦେ ହେଲେ ଆଇମନ ତାକର ଧନ ଜୀବନ ନଷ୍ଟ ହେଇଥିଲେ ସେ ଆଇମନ ଟିକେ ରାଗରେ ରହିବେ ଆମର ଯେନ୍ ଆଜ୍ଞା ମନ ଅଛେ ଅଫିସ ତାନେ ଆଇ ଆଜ୍ଞା ମନର ଦୁଃଖ ମିଶା ବୁଝବାକୁ ପଡୁଛି କେନ୍ତା ବୋଲେ ଆଇମନ ମିଶା ଟ୍ରାଫିକ ଜାମ ହେଇରସି କି କଣ ଦୂର ହେଇରେସି ଗାଡି ସବୁ ଯା ସେଥିରେ ସି ରାସ୍ତା ମିଶା ନା ଛାଡ଼ତେରେ କଣ ଲାଗେ ଗାଈ ମନ ଶୋଇରେ ଭାଇ ଆଇ ଲୋକ ଉତରିକିରି ଯାଇ ଗାଈକି ଖେଦିକିରି ଆରି ଯିବାକୁ ପଡୁଥିଲେ ସି ଆର କଣ ଲୋକ ଆଜିକାଲି ତ ବିଭାଗ ରୋଡ ଉପରେ ନାଚରେ ଭାଇ ଆଇଟା ମାନେ ମିଶା ଆଗମନକୁ ମିଶା ଅଲପ ସାଇଡ କରି ଯିବେ ଯାଉ ଯାଉ ଆଇଟା ସମାନ ଟାଇମ କେ ପହଞ୍ଚ କେ ନା ଏଥିରେ ଆଇଟା କାଜେ ଆମର ଜନ ଆଛେ ତାଗିଆ ମନ ଆଇମନ କେ ଅଲପ ରେସପେକ୍ଟ କରବାକୁ ପଡୁଛି କାହିଁକି ଯେ ଆଇମନ ତାଙ୍କର ଜୀବନ କେ ବାଜି ଲଗାଇକିରି ତାଙ୍କର ଜୀବନ ଗଲା ବୋଲି ମିଶା ଆଇମନ ନା ଜାନେ ତାରି ଆମର ଜନ ଆଛେ ଆଇଟାକେ ସବୁକେ ଆମର ଧନ ଜୀବନ କେ ରକ୍ଷା କରବାଏ ତ ତାକେ ମନକେ ମିଶା ଅଲପ ରେସପେକ୍ଟ ଦେଇକିରି ଆକ ସବୁବେଳେ କହିବାକୁ ପଡୁଛି ମା ଭଉଣୀ ମନ
1: ଆମର ଜନ ଭାଇ ଭଉଣୀ ମନ ଏଇଟା ଆମର ଶୁଣିଲାଇନି ଆଇମନ କେ ଗୋଟେ ଅନୁରୋଧ ଗୋଟେ ନିବେଦନ ଯେ ଆଇ ଆମର ଆଜ୍ଞା ମନ ଜନ ମନ ଏଇଟା ହରବରି କରି ହାତ ଗୋଡ ପଡାଇ କରି ମିଶା ଯାଇକିରି ନିଜେ ଆଇ ଜୟ ଲାଗବା ଭିତରେ ପୁରୀ କରି ଲିଭାଇ ଲାଇନି ଆଇମନ କେ ପୁଣି ଏମିତି ରାଟୁ ପାଟି ନାଇ କରି କରି ଅଲପ ତାହେଲେ ଆଇମନ ଦୁଃଖ ମିଶା ଅଲପ ବୁଝବାକୁ ପଡୁଛି ଇ ଜନ ଆମର ଏକ୍ସିଡେଣ୍ଟ ବୋଲବାଇ ଆଜ୍ଞା କଣ ରୋଡ ବାଟେ ଏକ୍ସିଡେଣ୍ଟ ହେଇ ଫାୟାର ଆଜ୍ଞା ମନକେ ଡାକା ଫାୟାର ଆଜ୍ଞା ମନକେ ଡାକା ବୋଲବାଇ ଯେ ଆଇଛି ମିଶା ତମର ଏକା କାମ କି
0: ଆମେ ମିଶା ଯିବୁ ଆଜ୍ଞା ଯଦି ଆଇ ଏରିଆ ତାନର ହସ୍ପିଟାଲ ର ଯଦି ଆମ୍ବୁଲାନ୍ସ ଗାଡି ଯଦି ନା ରସି ବୋଲେ ଆମକେ ଆଇମନ କନଭର୍ଟ କରବାଇ ଫାଷ୍ଟ ବୋଲେ ଏସିଏ ତିନିଟା ଡିପାର୍ଟମେଣ୍ଟ ଗୋଟକ ନମ୍ବର ଅଛି ଏଇ ନମ୍ବର ଏସିଆ ଅଛି 112 ହେଲେ ଯଦି ମନେ କର ଫାୟାର ବିଷୟରେ ଆଇ ବୋଲେ ଆଇ ଏରିଆ ରେ ଫାୟାର ଷ୍ଟେସନ କେ ଦେବେ କଲ ଆର ଯଦି ଆମର ଯଦି ଥାନା ରିଲେଟେଡ କଥା ଗଣ୍ଡଗୋଳ ଆଇକି କାଇଟା ବୋଲେ ଆଇଟା ଆଇ ଏରିଆ ଥାନା ଦେଇଦେବେ ଆଇ କଲ ଯଦି କଣ ଏକ୍ସିଡେଣ୍ଟ ହେଲା କି କଣ ମା କେ ହସ୍ପିଟାଲ ଗର୍ଭବତୀ ମା କେ ହସ୍ପିଟାଲ ନେବାଟା କି କାହାକେ ଏକ୍ସିଡେଣ୍ଟ ହେଲା ଅଛେ ଧରଲା ତାପରେ ନେବାର ଆଇ ଡାକ୍ତର କାନାତି ବୋଲେ ଆଇମନ ଯଦି ଆମ୍ବୁଲାନ୍ସ ନା ରସି ଆଇ ଏରିଆ ତାନେ ବୋଲେ ଆମର ଯେନ୍ ଅଗ୍ନିଶମ ବିଭାଗ ଗାଡି ଅଛେ ଦମକଲ ଗାଡି ଆଇଟାକେ ଆଇମନ କନଭର୍ଟ କରିଦେବା ଡାକବା ଆଜ୍ଞା କହିଦେବା
1: ଏଇଟା ଗୋଟେ ବଢିଆ କଥା କହିଦେଲା
0: ଏମିତି କଥା
1: ବଢିଆ କଥା କହିଦେଲା ସରାସରି କେ ଗୋଟେ କଥା ପଚାରବାର ହେଲା ଆଜ୍ଞା ଆମର ଭାଇ ଭଉଣୀ ମନକେ ମନ ଭିତରେ ଗୋଟେ କାଇସେ ପ୍ରଶ୍ନ ଅଛେ ଯେ ଏଇ ଫାୟାର ଆଜ୍ଞା ମନର ଗାଡି ଆଇଲା ବୋଲେ ବାଟେ ଘାଟେ ଜେର ହେଲେ ମିଶା ଆଇମନ ଚେପାଇ କରି ଉଠି ଯିବା ବୋଲବା ଏଇଟା ସତାଇ କି ମିଶାଏ
0: ଏବେ ଦେଖା ଆଜ୍ଞା ଏବେ ଆମେ ଯେନ୍ ଖବର ଆଇଲା ବୋଲେ ସାଙ୍ଗେ ସାଙ୍ଗେ ଆମର ଯେନ୍ ବାଜିକିରି କୁ କୁ କୁ ବାଜିକିରି ଯାଇଥିବୁ ହେଲେ ଆଇ ଏଡ଼ିକି ଯାଇ ଯଦି ଲୋକ ଯଦି ଆମକେ ବାଟ ନା ଦେବେ ବୋଲେ ଆଇ ଜନ ଲୋକର ଜନ ଆଛେ ତାଇମନ ତାଙ୍କର ବି ତ ଏତିକି ଭିତରେ ସବୁ ସୁରବୁନ୍ ଆସି ଯାଇଛି ହେଲେ ଏକ୍ଚୁଲି ଦେଖବାକୁ ଗଲେ ଆମର ଯିବା ଦାୟ ଯଦି କାଇ ଘଟଣା ଗୋଟେ ସି ବୋଲି ନାଇଁ କି ଆଇଟା ମାନେ ଡିପାର୍ଟମେଣ୍ଟ କି କିଛି ଦୋଷ ନୁହେଁ ଆଇଟା ନିଜର ଦୋଷ ଆଇ
1: ଏଇଟା ଯେନ୍ ସାଇରନ୍ ବାଜିକରି ଗାଡି ବାହାରସି ବାରୁ ବାରୁ ଲୋକ ଇଟା ଜାଣିରେବାର ଅଛେ
0: ଜାଣିରେବାର ଅଛେ
1: ଏଡ଼କି ଦୁରିଆନୁ ସାଇରନ୍ ସୁନା ଦେଲାନି ବୋଲେ ଲୋକ ଲୋକ ପାଲି ପାଲି ହେଇଯିବା
0: ପାଲି ପାଲି ନାଇଁ ରେବାର ଅଛେ ହେଲେ ଟାଉନ ତାନେ ମିଶା ଆଜ୍ଞା ଏବେ ଆମର ଜାମ ହେଇଯାଇଛି ଅଛି ଗାଡି ଗୁଡା ଆମେ ଜବକେ ଯିବୁ ବୋଲେ ଆମକେ ଆଣିକିରି ଅଲଗା ଗାଡି ବାଲା ମାନେ ମିଶା ଅଲପ ଜାମ କରିଦେବେ ୟାର ଆଇଟା କାଜେ ଭାଇ ଭଉଣୀ ମାନେ ଜାଣିକିରି ଫାୟାର ଗାଡି ଜେଡ଼ଦାଇ ବି ଜନ୍ତି ମିଶା ଫାୟାର ଗାଡି ଯଦି ବାର୍ସି ଅଛେ

0: ଗୋଟେ ଜବର ଦୂରଲେ ବାଟ ଦେବାରେ କାହିଁକି ଯେବେଲେ ଆଇମନ ଗୋଟେ ଭୟଙ୍କର ସ୍ପିଡ ତାନ ଯାଇଥିଲେ ଭାଇ ଗୋଟେ ଜୀବନକେ ରକ୍ଷା କରିବା କାଜ ଯାଇଥିଲେ ଭାଇ ଆଇଟା କାଜେ ଆଇ ଜାଗା ଛାଡିକିରି ଅଲପ ତାଙ୍କ ମନକେ ଆଗେ ଯାଉତ ବୋଲତେ ଭାବିକିରି ଛାଡି ଦେବାର ଅଛି ଯଦି ଟୁକା ଟୁକି ହେଲା କି କାଏ ହେଲା ବୋଲେ ଏଇଟା ବଡ ଟେନ ସାଇଟା ସରକାର ବୁଝୁଛି ଏଇଟା ସରକାର ଉପର କଥା
1: ବଢିଆ କଥା ମାନେ କହିଦେଲା ଆଜି ଆମର ଭାଇ ଭଉଣୀ ମନକେ ଆଇ ଫୋନ ନମ୍ବର ମିଶା କହିଦେଲା ସେବର କହନ୍ତି କାଇଟା ହେଲେ ଆଇ ଫୋନ ନମ୍ବର ଆଣି ଲଗାଇ ଭାଇ
0: ଲଗାଇ ଭାଇ
1: ଆଉ ନିଜ ନିଜର ସୁରକ୍ଷା କର ଭାଇ
0: କର ଭାଇ ଆଜ୍ଞା କଥା
1: ଆରି ଗୋଟେ ଦିନ ତମର ସଙ୍ଗେ ଭିଡ଼ବୁ ଆଲେ ଯିବା
0: ଆଜ୍ଞା ଜୁହାର ଆଜ୍ଞା ଜୁହାର
2: କେନ୍ତା ବୋଲଲା
3: ବଢିଆ କଥା ମନେ କହିଲା ଅଛି
2: ଫୋନ ନମ୍ବର ଗୋଟା କହିଦେଲା ଦେଖା ମାତ୍ର ଆମର ଲୋକ ମନ ଅଲ ବୁଝବାକୁ ପଡ଼ସି ଆଉ ଜନ ଜନ କଥା କହିଲା ଆଉ ସବୁ ଯାକ ବୁଝବାକୁ ପଡ଼ସି ହେଲେ ଆପା ଆଜ୍ଞା ଗୀତ ଗୋଟେ ଶୁଣେଇ ଦଉ

0: ସେଟା ଏବେ ଶୁଖଲା ଆମେ ଯେମିତିକି ପିରି ପିରି ବୋଲା ପରି ପିରି ପିରି ନ ଦେଇକରି ଆମେ କଞ୍ଚା ଘାସ ଦେଲେ ବୋଲେ ସେମାନଙ୍କର ଦେହ ଟିକେ କଞ୍ଚା ଘାସରେ ପାଣି ଅଂଶ ଅଧିକା ରହୁଛି ତ ସେମାନଙ୍କର ପାଣିର ଯେତିକି ଦରକାର ଆବଶ୍ୟକ ପୁରା ତ ପୁରା ହେଇପାରବ ନାହିଁ କିଛି ହେଲେ ତାଙ୍କର ଦେହରେ ଗୋଲାପି ଯିବ।
1: ଭଲ କଥା ଗୋଟେ କହିଲା, ଆମେ ତ ଜାଣି ନ ରହିଲୁ, ଏଟା ବଢିଆ କଥା ଗୋଟେ ବୁଝେଲା ସାମକେ। ଆରି ଏବେ ଦେଖା ସେ ଗାଈ ଯେମିତି କଲାନି, ମଇଁଷି ମନ ବି ସେମିତି ନେଲାନି ସେମନ। ଗୋଟେ ଗୋଟେ ଲୋକ ମାନେ କାଇଟା ବୋଲେ ଚୋରାଲି ମନ ସକାଳ ସକାଳ ନେଇକରି 10 ଘଣ୍ଟା 11 ଘଣ୍ଟା ବୋଲେ ନେଲାନି ସେମନ।
0: ନାଇଁ ନାଇଁ ସେଟା ସକାଳ ସକାଳ ନେଇ କରି 11ଟାରୁ 4ଟା ଭିତରେ ବଢିଲା ପରେ ସେମାନେ ଯେମିତି ଖରା ଜାଗାରେ ନ ରହିବେ ଗଛ ଗଛ ପତ୍ର ତ ଥିବ ଆକା ନା ଚରାଇବାକୁ ନେବେ ଗଛ ପତ୍ର ଥିବ ସେ ଗଛ ଛାଇରେ ସେମାନଙ୍କୁ ବଢିଲା ପରେ ରଖିବେ ସେଇ ଟାଇମ 11ଟାରୁ 4ଟା ସେତିକି ସମୟ ଗଛ ଛାଇରେ ରଖିକରି ଯୋଉଠି କଞ୍ଚା ଘାସ ଯେମିତିକି ମିଳିବ ଫ୍ରେଶ ଘାସ ମିଳିବ ସେ ଜାଗାରେ ସେମାନଙ୍କୁ ଚରାଇଲେ ଭଲ।
1: ଏଇଟା ତ ବଢିଆ କଥା କହିଲା ବହିନି, ଭଲ ଲାଗଲା। ଆହୁରି ଗୋଟେ କଥା କାଇଁଟା ବୋଲେ, ଏବେ ଦେଖାନି ଖରାଦିନ କେମିତି ପବନ ମାଡ଼ି ଆସେ, ଗଛ ମିଶା କେମିତି ଭାଙ୍ଗି ଗଲାନି ହେଲେ, ସେଡ଼େ ବେଲେ ଯେଡ଼େ ବେଲେ ଏମନ ଚରାଲି ମନ ଯେନ୍ ଗାଈ ମନ ସେଠି ରଖିକରି ଏମିତି ଯେଡ଼େ ବେଲେ ପବନ ଆସି କି କାଇଟା ଆସେ ବେଲେ କେମିତି ସେଡ଼େ ବେଲେ ସେମନ କାଇଟା କରବା କଥା, ସେମନ କେମିତି
0: ସେମାନେ
1: ବୁଝେଲା ସେ ତମେ?
0: ହଁ ସେମାନେ ତ ଆମର ଏପଟେ ତ କୋରାପୁଟରେ ବଢିଲା ପରେ ସବୁଦିନ ବଢିଲା ପରେ ସନ୍ଧ୍ୟା ଟାଇମ୍ ରେ ବର୍ଷା ହଉଛି କାଳ ବୈଶାଖୀ ବର୍ଷା ଆସୁଛି
1: ହଇ ହଇ ହଇ ହଇ
0: ହଇ ତ ସେଇ ଟାଇମ୍ ରେ ଟିକେ ବର୍ଷା ହେବାର ଟିକେ ବଢିଲା ପରେ ସେମାନଙ୍କୁ ଲାଗିବ ଯେ ହଁ ବର୍ଷା ହବ ବୋଲେ ଗାଈ ମାନଙ୍କୁ ବଢିଲା ପରେ ସେମାନେ ଘରେ ଲେଉଟିକି ଧରି ଆଇବା କଥା ବାହାରେ ତ କୁ ଜାଗା ବଢିଲା ପରେ ସେମିତି କିଛି ନାହିଁ ଯେ ହଁ ଗାଈ ଗୋରୁ ମାନଙ୍କୁ ସେଠି ଟିକେ କେତେ ସମୟ ଟିକେ ଆଶ୍ରୟ ଦେଇକରି ରଖିକରି ତାପରେ ଆଉ ନେବି ବଢିଲା ପରେ ସେମିତି ଜାଗା ବି ତ ଥିବାର ଅଛି ନା ହଁ ତ ସେଟା ପାଇଁ ସେମାନଙ୍କୁ ଘରେ ନେଇ ହେବାଟା
1: ହେଲେ ଆଶ୍ରୟ ବୋଲିବାଟା ତ ବୋଲେ ସେଠି ନାହିଁ, ସତ କଥା ତୁମେ କହିଲା ହେଲେ ଏଇଟା ତ ଗୋଟେ କଥା ଗଲା। ହେଲେ ଘରେ ଆଇଲେ ସେମାନେ କାଇ ଖାଦି ଏବେ ଖରା ଦିନ ହେଇଛି ଯୋଉଟା ସେମାନେ ପିଲାଇନି ମାଣ୍ଡିଆ ପେଜ ଆରି କୁଣ୍ଡା ଏଟା ମାନେ ଦେବାର କି ଆରି କାରି ଭିନ୍ଟା ଦେବାର ତମର ହିସାବରେ?
0: ନାଇଁ ସେଟା ତ ଦେବ ବେଶୀ ବୋଲେ କଞ୍ଚା ଘାସ ଦେଲେ ଭଲ ସେମାନଙ୍କୁ ସେଇଠି ପାଣି ପାଣି ଅଂଶ ଅଧିକ ଥିବ ତାପରେ ପାଣି ବି ଏବେ ଆମେ ଅଲଗା ଦିନ କଣ ପାଣି ସେମାନଙ୍କୁ ଯେତିକି ଦଉଛୁ ଖରା ଦିନରେ ନେଇକି ସେମାନଙ୍କୁ ଟିକେ ଅଧିକା ପାଣି ଦେବାକୁ ପଡିବ।
1: ପାଣି ପାଣି ତ ସେମାନେ ଅଧିକ ନ ପିଅ, ଯେ ସେମାନେ ପାଣି ଲଗାର କାଟେ ମିଶେଇକରି ଦେଲେ ଭଲ କି ଖାଲି ଆପଣ
0: ହଁ
1: ପାଣି
0: ହଁ
1: ଦେଲେ
0: ଆମେ
1: ଭଲ?
0: ଆମେ ଯୋଉ କୁଣ୍ଡା ଫୁଣ୍ଡା ଦଉଛୁ ଶୁଖିଲା ଜିନିଷ ଯୋଉଟା ଦଉଛୁ ସେଟା ପାଣିରେ ମିଶାଇକିରି ଦେଲେ ବୋଲେ ସେମାନେ ପାଣିକୁ ପାଣି ପିଇବେ ଆଉ ତାଙ୍କର ଖାଦ୍ୟ ଖାଇବାଟା ବି ହେଇଯିବ ଦୁଇଟା ହେଇଯିବ ଏକା ସାଙ୍ଗେ।
1: ଆରି ଗୋଟେ କଥା ଖାଇଟା ହୋଇନି, ଏବେ ଦେଖାନି ଛେଲି ମେଣ୍ଢା ଏଟା ମାନେ ମିଶା ତ ଚରାଇବାକେ ସେମାନେ ଛାଡ଼ଲାଇନି, ସେଟା ମିଶା କେଡ଼େ ବେଲେ ଛାଡ଼ବାର କଥା?
0: ସେଟା ମିଶା ସେମିତି ଏକା ସକାଳ ସକାଳ ଛାଡି କରି 11ଟାରୁ 4ଟା ଭିତରେ ଛେଳି ମେଣ୍ଢା ତ ଆମର ଏପଟେ ବଢିଲା ପରେ 2-3 ଘଣ୍ଟା ମିଶା ଚରାଇ କରି ଧରି ଆସୁଛନ୍ତି କି ନାଇଁ ଘରେ ସେମିତି ଚରାଇ କରି ମିଶା 11ଟା ବେଳେ ପରେ ଧରି ଆସି କରି ଆଉ ଯଦି ଉପରଳା ନେଇ ପାରିବେ ବୋଲି ତ ତାଙ୍କର ସୁବିଧା ହେଲେ ନେବେ ନହେଲେ ତ ନାଇଁ ବଢିଲା ପରେ ତାଙ୍କର ଉପରେ ରହିଲା ଆଉ ସେ 11ଟାରୁ 4ଟା ଭିତରେ ବଢିଲା ପରେ ସେମାନଙ୍କୁ ଖରାରେ ନ ରଖି ଛାଇ ଜାଗାରେ ରଖବାର ଅଛି ନହେଲେ ଘରେ ହେଲେ ଆଣିଥିବାର ଅଛି।
1: ନାଇଁ ତମେ କହିଲା ପରେ କାଲ ବୈଶାଖୀ ଯୋଉଟା ହେଲାନି ଛେଲି ମେଣ୍ଢା କି ଗାଈ କି ମଇଁଷି ଯୋଉଟା କଲେ ମିଶା, ଏ କାଲ ବୈଶାଖ ଲଗି ସେ ଚୋର ଗାଈ ଚୋର ଯେଉଁ ଆଣିଲେ ନି ସେମାନେ ମିଶା ଜାନବାର କଥା, ଆଗ ନି ଆଣିଲେ ଭଲ ବୋଲି। ନାଇଁ ଏଟା ଗୋଟେ ଭଲ କଥା ବୁଝେଲା, ହେଲେ ସେ ଗାଈ ଛେଲି ମନକେ କାଇଟା ଖାଦି ଦେଲେ, ଛେଲି ଆର ମେଣ୍ଢି ମନକେ କାଇଟା ଦେଲେ ଭଲ ଖାଦି?
0: ଛେଲି ଆରୁ ମେଣ୍ଢି ମାନେ ତ ବଢିଲା ପରେ ପତ୍ର ମାନେ ଏକା ଖାଇବେ କି ନାଇଁ ଗଛର ଡାଳ ପତ୍ର ମାନେ ଖାଇବେ ସେଟା ତ ସେମାନେ ଚରିକିରି ଆଇବେ ବୋଲ ଆହୁରି ଯଦି ହେଉଛି ବୋଲେ ଘରେ ଯଦି ଡାଳ ପତ୍ର ବଢିଲା ପରେ ସେମାନେ ଆଣିଥିବେ ବୋଲେ ଘରେ ଆଇଲେ ମିଶା ଦେଲେ ବୋଲେ ହବ
1: ତା ସଙ୍ଗେ
0: ଆଉ
1: ମିଶା ପାଣି ପାଣି ମିଶା
0: ହଁ
1: ଦେବାର
0: ପାଣି
1: ଅଛି।
0: ମିଶା ଦେବାର ଅଛି
1: ଏଟା ତ
0: ଆହୁରି ଆମର ଗାଈ ମାନଙ୍କୁ ବୋଲେ ପନିପରିବା ଏଟା ମାନେ ଚୋପା ଫୋପା ମାନେ ସେଟା ମାନେ ମିଶା ଦେଲେ ଭଲ।
1: ଏଟା ତ ବୋଲେ ପଶୁର କଥା ବହିନି, ଆରେ ପକ୍ଷୀ ମନ ଯୋନଟା ଆମର ଏବେ ଦେଖାନି ଉଡି ଉଡି ଗଲାନି ଆକାଶ ଲଗେ, ତ ଚେରେଇ ମନ ଚଢେଇ ମନ ଆରି ସାନ ସାନଟା ଇ ପକ୍ଷୀ ମନ ସେମନ ତ ଏବେ ଯେମିତି ତପତ ଖରା ହେଲାନି ସବୁ ଖରା ହେଲା ମିଶା ମରି ମିଶା ଯିବା, ସେମନ କି କେମିତି ଯତ୍ନ କରବାର କଥା ଏଟା ଗୋଟେ ବୁଝାଇ ଦିଅ।
0: ସେମାନେ ମିଶା ବୋଲା ପରେ ପକ୍ଷୀମାନେ ତ ଆମର ଫଳ ମୂଳ ବୋଲା ପରେ ଖାଇବେ କି ନାଇଁ ଏ କଞ୍ଚା ଲଙ୍କା ଫଙ୍କା ବୋଲା ପରେ ଫଳ ଜିନିଷ ବୋଲା ପରେ
1: ଜାମ
0: ସେସବୁ ଦବ
1: ଜାମ
0: ଖାଇବାକୁ
1: ଖାଇବା
0: ହଁ ସେଟା ମାନେ ଖାଇବେ ଆହୁରି ଏବେ ଆମ ସିଜନ ରେ ବୋଲା ପରେ ଆମ ମିଶା ଖାଇବେ ସେଟା ଆଉ ସେମାନଙ୍କର ପାଇଁ ମିଶା ପାଣି ଏବେ ବାହାରେ ବୁଲବା ପକ୍ଷୀମାନଙ୍କ ପାଇଁ ବୋଲା ପରେ ବାହାରେ ଗୋଟେ ଜାଗାରେ ପାଣି ଟିକେ ରଖି ଦେଇଥିଲେ ସେମାନେ ବୁଲି ଗଲା ବେଳକୁ ସେ ପାଣି ତ ପିଇବେ ଟିକେ କୋଉଠି ତାଙ୍କୁ ଶୋଷ ଲାଗିଲା ବୋଲେ ସେଇଟା ଟିକେ ଆମେ ଯେମିତି ମଣିଷ ସେମାନେ ବି ତ ପଶୁ ପକ୍ଷୀ ସେମାନଙ୍କୁ ମିଶା ଶୋଷ ଲାଗିବ ସେମାନଙ୍କୁ ମିଶା ଭୋଗ ଲାଗିବ ସେମାନଙ୍କ ପାଇଁ ମିଶା ସେ ବନ୍ଦୋବସ୍ତ ଟିକେ କରୁଥିବା କଥା
1: ନାଇଁ ଆରି ତ ଏଟା ତ ବୁଲବା ପକ୍ଷୀ ମନ କହିଲା, ଯୋନ ମନ ଏବେ ଘରେ ରଖିଲାନି ଏବେ ଶୁଆ କି ସାରି କି ଘରେ ସାନ ସାନ ଚେରି ମନ ମିଶା ପୋଷିଲାନି ଯୋନ ମା ମନ, ସେଟା ମନ କେମିତି ତାଙ୍କୁ ଯତ୍ନ କରବାର କଥା, କାଇଟା ଖାଦି ଦେବାର କଥା ବହିନି?
0: ସେ ସେମାନେ ମିଶା ସେ ଫଳମୂଳ ବଢିଲା ପରେ ଜାମ ଫାମ ମାନେ ଖାଇବେ ଆମ ଖାଇବେ କି ଏ ମରଚ ଫର୍ଚ୍ଚ ବଢିଲା ପରେ ଫଳ

0: ଯାହା ସେମାନେ ଖାଇବାଟା ଦେବେ।
1: ହୁଁ
0: ଆହୁରି କିଏ କିଏ ମାନେ ଭାତ ଫାତ ଦଉଛନ୍ତି କି କଣଟା ମାନେ ଦେଲା ପରେ ପାଣିଆ ଜିନିଷ ମାନେ ଦଉଛନ୍ତି କି ନାହିଁ, ତ ସେଟା ଟିକେ ଶୁଖିଲା ଶୁଖିଲା ନ ଦେଇକିରି ଟିକେ ପାଣିଆ ପାଣି ମିଶାଇ କରିଦେଲେ ଭଲ, ସେଟା ଖାଇଲେ ଟିକେ ତାଙ୍କର ଦେହର ପାଣି ଅଂଶ ଯିବ।
1: ଆରି ସେମାନଙ୍କେ ଯୋନ ପକ୍ଷୀ ମାନଙ୍କେ ଯୋନ ଗାଧେଇବାଟା ସେମାନଙ୍କେ ଦିନକେ ଗାଧେଇଲେ ଭଲ କି ଏମିତି ଦିନ ଛାଡି ଦିନ ଗାଧେଇଲେ ଭଲ?
0: ସେମାନେ ତ ଗଲା ପରେ ପକ୍ଷୀମାନେ ଗାଧେଇବାଟା ସେମାନେ ଆର କଣ ଗାଧଉଛନ୍ତି କି, ଏଇ ଖରାଦିନ ଟିକେ ସେମିତିରେ ତ ପକ୍ଷୀମାନଙ୍କର ତାଙ୍କର ଦେହର ତାପମାତ୍ରା ବଢ଼ିଲା ପରେ ଅଧିକ ଥାଉଛି ଆମର ଜନ୍ତୁମାନଙ୍କର ଅପେକ୍ଷା। ତ ସେମାନଙ୍କୁ ଏମିତି ପୋଛାପୋଛି ମିଶା କରିହବ, ବେଶୀ ଗରମ ହଉଛି ବୋଲେ କପଡ଼ା ଓଦା କରିକିରି ପୋଛାପୋଛି କରିହବ। ଘରେ ପଶିଲା ପକ୍ଷୀ ପକ୍ଷୀ ପକ୍ଷୀ
1: ପକ୍ଷୀ
0: ମାନଙ୍କର
1: ମାନକେ
0: କଥା କହୁଛି।
1: ହଁ ହଁ ଆରେ ପଶୁ ମାନକେ ବୋଲେ ସେମାନେ ଗାଧେଇବାର ଅଛେ ନାଇଁ ବୋଲେ ନଦୀ ଯେମିତି ନଦୀରେ ଅଛି ସେମାନେ ସେଠି ବୁଡ଼ା ଦେଇକି ଦୂରିଆ ହେଲେ ଭଲ।
0: ହଁ ହେବ, ଆର ଘରେ ଯଦି ସୁବିଧା ଥିବ ପାଣି ସୁବିଧା ଥିବ ବୋଲେ ସେମାନଙ୍କୁ ଘରେ ମିଶା ଗାଧାଇଲେ ହବ, କି ନହେଲେ ଏମିତି ଓଦା କପଡା କରିକି ପୋଛି ଦେଲେ ହବ।
1: ଆରେ ଗୋଟେ ସରକାର ଗୋଟେ କେତେ ଯୋଜନା ଗୋଟେ କଲା ଅଛେ ପୁଣି ବହିନି, ଏ ଯୋଉ ଗୋରୁ ଗାଈ ମାନକେ ଛେଲି ମେଣି ମାନକେ ଆଶ୍ରୟ ଦେଲାନି, ସେଟା ଗୋଟେ କାଇଁ ସୁବିଧା ଅଛି ସେଟା ତମେ ଜାନାସ କି?
0: ହଁ ହଁ ଗୋଶାଳା ମାନେ କରୁଛି ବୋଲେ, ଯେ ତ ପୋଷିଥିଲା ଗାଈ ଗୋରୁକୁ ବୋଲିଲା ପରେ ସେ ଲୋକ ନିଜେ ଯତ୍ନ କରିବ କି ନାହିଁ, ମୋର ଗାଈ କି ମୋର ଛେଳି କି ମୋର ମେଣ୍ଢା ବୋଲିକି ସେ ତାର ନିଜେ ଚରାଇବ, ଖାଇବା ପିଇବା ସବୁ କିଛି ଦବ ବୋଲ। ଯୋଉଟା ବୁଲା ଗାଈ ଗୋରୁ ମାନେ ଅଛନ୍ତି ସେମାନଙ୍କୁ ପୁଣି କିଏ ଯତ୍ନ କରିବ, ସେ ତ ବୋଲା ପରେ କାର ନିଜର ବୋଲା ପରେ ନାହିଁ, ସେମାନଙ୍କର ପାଇଁ ନିକି ସରକାର ନିକି ଗୋଶାଳା ବୋଲିକରି ଗୋଟେ କରିଛି, ସେ ଜାଗାରେ ସେମାନେ ଆଶ୍ରୟ ନେଇପାରିବେ। ସେ ଗୋଶାଳାରେ ବୋଲା ପରେ ଲୋକ ଯୋଉମାନେ ଥିବେ ଦେଖା ଦେଖି କରୁଥିବେ, ସେମାନେ ତାଙ୍କର ଯତ୍ନ ଖାଇବା ପିଇବା ବୋଲା ପରେ ସେ ସବୁ ବନ୍ଦୋବସ୍ତ କରୁଛି।
1: ଭଲ ଲାଗିଲା, ବଢିଆ ତମେ ବୁଝେଇଲ। ଆରି ଏଟା ତମେ ଆମ ରେଡିଓ ଲଗେ ତମର କଥା ଶୁଣାଇ ଦେବୁ ତାହେଲେ ଧନ୍ୟବାଦ ଲାଗୁ ଜୁହାର ଲାଗୁ।
2: କାଇନିକ ବୁଝାଇ ଦେଲେ ଆପା ହେ ଆମର ଗୋରୁ ଗାଈ ଯେତକି ଛେଲି ମେଣ୍ଢା ଆଇ ମନର ପୁଣି ଯତ୍ନ କରବାକୁ ପଡ଼ସି ଖରା ଖାଇ, ଅବକା ଆମେ ଆକା ମୁଣ୍ଡିଆ ପେଚ ଖାଇଦେବୁ, ଆମେ ଆକା ପାଣି ଖାଇଦେବୁ, ଆମେ ଆକା ଗ୍ଲୁକୋଜ ପାଣି ଖାଇଦେବୁ ବୋଲ ନା ଆଇ ମନର ପୁଣି ଜୀବନ ଅଛି କି ନାଇଁ?
3: ଓଇ ଦେଖନି ଗଛର ଯେନ୍ତା ଜୀବନ ଅଛି, ମନୁଷ୍ୟର ଯେନ୍ତା ଜୀବନ ଅଛି, ପଶୁ ପକ୍ଷୀ ମିଶା ସେମିତି ଜୀବନ ଅଛି, ବୁଲବା ଖାଜେ ଚରବା ଖାଜେ ସବୁ କରବା ଖାଜେ, ସେମାନଙ୍କୁ ଆମେ ଛାଡି ଦେଇକରି ଆମେ ଆପଣ ଖାଇବୁ ବୋଲା ପରା ତୋର କଥା କହିଲା ପରା ନଇଏ
2: ନଇଏ
3: ସେମାନେ ମିଶା ଯତ୍ନ କରିବାର ଅଛି, ସେମାନେ ମିଶା ଠାନ୍ ଦେବାର ଅଛି ରହିବା ଖାଜେ, ଆରି ସେମାନଙ୍କୁ ଖାଇସି ଯତ୍ନ କଲେ ଆମକେ ଆମର ଜିଲ୍ଲା ସୁନ୍ଦର ହେସି,
2: ସୁନ୍ଦର ହେସି କାଏ
3: ଆରି କାଏ
2: ଏପା ଯିବୁ ବେଗି ବସିଟେବୁ
3: ନାଇଁ ଏତେ ବେଲ ମିଶାଲାନି ମକେ ଯାଇକିରି ଗୋରେ ଆମର ଗାଈ ସାଲ ଅଛେ କି ନାଇଁ, ଗାଈ ମନକୁ କୁଣା ଦେବାର ଅଛେ କାଏ,
2: ହେଲେ ମୁଇଁ ମିଶା ଗୋଟେ ବଟଲ ଧରିକି ଆଇଦେବି ଅଧ ଲିଟର ପୁରା କ୍ଷୀର ଦେଶ ଗରସ କାଜେ ହେଲେ ଯୁ
3: ହେଲେ ଯୁ
2: ଗଲୁନି ଭାଇ ବୋନି ମନ
3: ଜୁଆର ଜୁଆର
2: ଜୁଆର ଜୁଆର।

0: ପ୍ରଚାର କଲୁ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं आकर्षिता सिंह। शुभेंदु अधिकारी पश्चिम बंगाल के नए मुख्यमंत्री बन गए हैं। राज्य में पहली बार भारतीय जनता पार्टी की सरकार बनी है। भाजपा ने विधानसभा चुनाव में ऐतिहासिक जीत दर्ज करते हुए तृणमूल कांग्रेस के 15

ସନ୍ଧ୍ୟା 6:30ରେ ଶୁଣିବେ ହିନ୍ଦୀ ଭଜନ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ କୋରାପୁଟ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ ବନାନୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଏବଂ ରାତି 8ରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10ରେ। ଏଥିରେ ଶୁଣିବେ ସାକ୍ଷାତକାର,

ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10। ଏଥିରେ ଶୁଣିବେ ସାକ୍ଷାତକାର, ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଜରୁରୀ ସେ ସମ୍ପର୍କରେ, ପରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଟିକାକରଣର ଗୁରୁତ୍ୱ ଓ ଅଂଶୁଘାତ ପ୍ରତି ସତର୍କତା ସମ୍ପର୍କରେ। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସୀତାର ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ। ରାତି 9:30 ଶୁଣିବେ ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣିବା ଆସନ୍ତାକାଲିରୁ କିଛି। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ନିହାରିକା ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ସୁପ୍ରଭା ପାଢ଼ୀ, ବେଣୁଧର ସୁବୁଦ୍ଧି ଏବଂ ଭୁବନେଶ୍ୱରୀ ମିଶ୍ର। ସକାଳ 6:25 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ ସକାଳ 6:45। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିବରାମ ଅମନାତ୍ୟ ଏବଂ ସାଥୀ। ସକାଳ 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମନୋଜ କୁମାର ସାମନ୍ତରାୟଙ୍କ ସହ ସାକ୍ଷାତକାର। ସକାଳ 8:30 ପ୍ରଚାର କରିବୁ ସୁରାଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ଅଭିଜିତ, ନିବେଦିତା, ବାବୁଲ ସୁପ୍ରିୟ ଏବଂ ଶୈଳଭାମା। ସକାଳ 9:00 ପ୍ରଚାର କରିବୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:00। ପୂର୍ବାହ୍ନ 10:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଓଡ଼ିଆ ଭକ୍ତି ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ସୋନୁ ନିଗମ, ଅନୁରାଧା ପୋଡ଼ୱାଲ, ବସନ୍ତ ପାତ୍ର, ନମିତା ଅଗ୍ରୱାଲ, ମହମ୍ମଦ ଅଜିଜ, ଇରା ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତି ଗୀତ ପ୍ରଚାର କରିବୁ ଦିନ 1:05। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ଆକାଶବାଣୀ ଏବେ 90 ବର୍ଷରେ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମହିଳାଙ୍କ ପାଇଁ ସରକାରୀ ଆଇନ ଯୋଜନା ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା 90 ବର୍ଷରେ ଆକାଶବାଣୀ। ପରେ ପରେ ରହିଛି ଏସ୍ଏମ୍ଏସ୍ର ଉତ୍ତର ହସପସରା। ଶେଷରେ ଜାଣିବା କଥାରେ ଶୁଣିବେ ଅମ୍ଳ ବୃଷ୍ଟି, ଭୂମିକମ୍ପ କ'ଣ ଓ କାହିଁକି ହୁଏ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ। ସମ୍ପର୍କ ସହିତ ଶୁଣିବେ ରାତି 8:15। ରାତି 8:30 ଶୁଣିବେ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ।

0: ଗୀତଟି ନେଇଥିଲୁ ଅଗ୍ନିପଥ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ସୋନୁ ନିଗମ, ଗୀତିକାର ଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଜୟ ଅତୁଲ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତୁମ୍ ମିଲେ ଚଳଚ୍ଚିତ୍ରରୁ। ଶିଳ୍ପୀ କିକେ, ଗୀତିକାର କୁମାର ଏବଂ ସୟଦ କାଦ୍ରୀ, ସଙ୍ଗୀତ ପ୍ରୀତମ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିଗୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 6 ସ୍ତରୀତମ ଭାଗବତ।

ତନ୍ମୟ ହେଇ ବିଦୁର ଶୁଣୁଛନ୍ତି। ଏକାଦଶ ରୁଦ୍ରଙ୍କର ଉତ୍ପତ୍ତି, ନୀଳ ଲୋହିତଙ୍କର ମହତ୍ତ୍ୱ, ରୁଦ୍ରାଣୀମାନଙ୍କର ଆବିର୍ଭାବ, ଧର୍ମ ଅଧର୍ମର ଉତ୍ପତ୍ତି, କିପରି ପୂର୍ବ ମୁଖରୁ ଋଗ୍ବେଦ, ଦକ୍ଷିଣ ମୁଖରୁ ଯଜୁବେଦ, ପଶ୍ଚିମ ମୁଖରୁ ସାମବେଦ, ଉତ୍ତର ମୁଖରୁ ଅଥର୍ବବେଦ ପ୍ରକାଶ ହେଲା। ତା ସାଙ୍ଗକୁ ସୃଷ୍ଟି ହେଲେ ଗାୟତ୍ରୀ ଆଦି ସପ୍ତଛନ୍ଦ, ସୃଷ୍ଟି ହେଲେ ପୃଥିବୀର ପ୍ରଥମ ପୁରୁଷ ମନୁ ଆଉ ପ୍ରଥମ ନାରୀ ଶତରୂପା।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା।

0: 意见。
1: सबुरी भाषा रे केवल आकाशवाणी।

0: ଜଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ସାତଟି ମହିଳା ଫାଷ୍ଟ୍ରାକ୍ ଏବଂ ପାଞ୍ଚଟି ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖି ଆଗରେ ରଖିକି ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5 ଫାଷ୍ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବ 5 କୋର୍ଟ, ସେ 5 କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ୍ ଲ ଏବଂ ସାଇବର ଏଭିଡେନ୍ସଗୁଡ଼ିକ ବାବଦରେ ଯେଉଁ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ୍ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରେଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟକୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟକୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11 ସହରାଞ୍ଚଳରେ 24 ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17 ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ 3 ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା 3 ରଥର 2

0: ଲେଖାଏଁ ନାହକ ଚକରେ ଅଖଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୂଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ଠାରେ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭୂଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହା ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ପ୍ରଧାନମନ୍ତ୍ରୀ

0: ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି ତିନୋଟିଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜିକୃତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବର୍ଷ ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ଟଙ୍କା ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2 ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ତାରିଖ ସୁଦ୍ଧା 58.9 କୋଟି ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜିକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27.45 କୋଟି ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19.30 କୋଟି ପଞ୍ଜିକରଣ ହୋଇଥିବାବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667.52 କୋଟି ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18-40 ବର୍ଷ ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହି ଯୋଜନାର ପଞ୍ଜିକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000-5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜିକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି ତିନୋଟିଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏ ନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଅଭିଳାଷ ଚଳଚ୍ଚିତ୍ରରୁ, ଶିଳ୍ପୀ ହେମଲତା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ପଟ୍ଟନାୟକ।

ଗୀତଟି ନେଇଥିଲୁ ଗପ ହେଲେ ବି ସତ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ଅମିତ କୁମାର ଏବଂ ସୁମନ କଲ୍ୟାଣପୁର। ଗୀତ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନ ହରି। କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଚକା ଭଉଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା, ମହମ୍ମଦ ଅଜିଜ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର। ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ, ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର କାଜିପେଟ୍ ବିଜୟୱାଡ଼ା ମଲ୍ଟିଟ୍ରାକିଂ ପ୍ରକଳ୍ପ ଏବଂ ରେଳ ବାଇପାସ୍ ଅଧୀନରେ କାଜିପେଟ୍ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ୍ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ, ବଲହରସାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁ

ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବା ବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି, ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିସବୁ ଯୋଜନା ବିଶେଷକରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ସର୍ବାଧିକ 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି।
ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା।

0: ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ୍ ରସିଦ ପୈଠ କରି ଜାଲ୍ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ ଜିଏସ୍ଟି ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଏବଂ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ଜଗନ୍ନାଥ ମନ୍ଦିରରେ ପହଞ୍ଚ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ସୁଭଦ୍ରା ମା'ଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିବା ସଭାକାର୍ଯ୍ୟରେ ଉଭୟ ଯୋଗ ଦେଇଥିଲେ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ କିସ୍ତି ଓ ଅନ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେ କହିଥିଲେ
3: ଜିଲ୍ଲାର ଯେଉଁମାନେ ବିଧାୟକ ଅଛନ୍ତି, ଯେଉଁମାନେ ସାଂସଦ ଅଛନ୍ତି, ଯେଉଁମାନେ ପିଆର୍ଆଇ ମେମ୍ବର ଅଛନ୍ତି, ଇଏ ସମସ୍ତଙ୍କୁ ନେଇକରି ଏବଂ ଅଞ୍ଚଳବାସୀଙ୍କୁ ନେଇକରି ଏ ଅଞ୍ଚଳର ବିକାଶ କେମିତି ହେବ, ଗୁଡ଼ିଏ ପଦକ୍ଷେପ ଆମେ ନେଇସାରିଛୁ। ଗୁଡ଼ିଏ ପଦକ୍ଷେପ ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦେଖିବ। ରାସ୍ତାଘାଟର ବିକାଶ, ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ରାସନ କାର୍ଡ ପହଞ୍ଚାଇବା, ସୁଭଦ୍ରା ଯୋଜନା ପହଞ୍ଚାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଞ୍ଚଳର ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଯୋଉ ଖସଡ଼ା ପ୍ରସ୍ତୁତ ହେଇଛି ଏବଂ କାମ ଆରମ୍ଭ ହୋଇଛି, ମୋତେ ଲାଗୁଛି ବିକାଶର ନୂତନ ଦିଗ୍ବଳ ଆଗାମୀ ଦିନରେ ଖୁଟି ଖୁଟିଆ ଅଞ୍ଚଳ ଦେଖ।
2: ଜିଲ୍ଲାସ୍ତରୀୟ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟ୍କୁ ଲୋକାଭିମୁଖୀ କରିବା। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳଭିତ୍ତିକୁ ସୁଦୃଢ଼ କରିବ। ଏହା କେବଳ ଆୟ ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସାମଗ୍ରିକ ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡ୍ମ୍ୟାପ୍। କୋରାପୁଟ ଜିଲ୍ଲା ପାଇଁ ବଜେଟ୍ରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡ଼ିଶାର ବଜେଟ୍ରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। କୋରାପୁଟ ସଦର ମହକୁମାରେ ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ

0: ଅଧ୍ୟକ୍ଷ ଲଲାଟରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପୁଷ୍ପମାଲ୍ୟ ସମର୍ପଣ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମଠାରେ ନାରୀଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ବବିତା ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନାରୀଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ସଚେତନ କରିଥିଲେ। ପୂର୍ବରୁ ସ୍ଥାନୀୟ ଡିଏନ୍କେ ଆମ ପାଠାଗାରଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ କୋଟପାଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ଜିଲ୍ଲା ପରିଷଦ ସଭାପତି ସୁସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଖରିଫ୍ ଋତୁର ପ୍ରଥମ କିସ୍ତି ବାବଦକୁ 99,907 ଚାଷୀଙ୍କୁ 17,98,14,000 ଟଙ୍କା ପ୍ରଦାନ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଓ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍କୃତିଚାରଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସେମାନେ କୋଉଠୁ ଆସୁଛନ୍ତି, କାହିଁକି ନିର୍ଦ୍ଦିଷ୍ଟ ଭାବରେ ଚିଲିକା ଯୋଉ ନଳବଣକୁ ଆସୁଛନ୍ତି ସେ ବିଷୟରେ ଟିକେ ଧ୍ୟାନ ଦେବେ?
1: ହଁ, ଭଲ ପ୍ରଶ୍ନଟି ଆପଣ ପଚାରିଛନ୍ତି। ଦେଖନ୍ତୁ, ଏମାନେ ସବୁ ଯୋଉ ଆସୁଛନ୍ତି ଦେଶ ବାହାରୁ, ସେ ସବୁ ଜାଗା ଗୁଡ଼ିକର ହେଲା ଆପଣଙ୍କର ସାଇବେରିଆ, ମଙ୍ଗୋଲିଆ, କାଜାକସ୍ତାନ, କାସ୍ପିଆନ ସାଗର, ଏସବୁ ଅଞ୍ଚଳରୁ ସେମାନେ ପ୍ରାୟ ଆସୁଛନ୍ତି। ସାଇବେରିଆ କିମ୍ବା ମଙ୍ଗୋଲିଆ ବା କାଜାକସ୍ତାନ, ଏ ଅଞ୍ଚଳକୁ ଆମେ ଯଦି ଦେଖିବା, ଦେଖିବେ ଶୀତ ଦିନେ ସେଠି ପ୍ରାୟ ତୁଷାରପାତ ହୁଏ। ତୁଷାରପାତ ହେବା ଫଳରେ ସେଠି ଦେଖିବେ ସ୍ଥଳଭାଗଟା ପ୍ରାୟ ଆପଣଙ୍କର ବରଫାବୃତ ହୋଇଯାଏ। ତେଣୁ ଏ ଯୋଉ ଚଢ଼େଇମାନେ ସେଠି ରୁହନ୍ତି ବା ପକ୍ଷୀମାନେ ରୁହନ୍ତି, ସେମାନେ ଆଉ ତାଙ୍କର ଖାଦ୍ୟ ପ୍ରଚୁର ପରିମାଣରେ ମିଳେ ନାହିଁ। ସେ ଖାଦ୍ୟ ସଂଗ୍ରହରେ ତାଙ୍କର ଯୋଉ ଏଇ ବରଫ ଯୋଉ ବ୍ୟାଘାତ ସୃଷ୍ଟି କଲା, ତେଣୁ ସେମାନେ କ'ଣ କରନ୍ତି, ତାଙ୍କର ସ୍ଥାନ ପରିବର୍ତ୍ତନ କରି ଯୋଉଠି ଭଲ ଖାଦ୍ୟ ବା ଯଥେଷ୍ଟ ଖାଦ୍ୟ ମିଳୁଥିବ ସେହି ସ୍ଥାନକୁ ସେମାନେ ପ୍ରାୟ ମାଇଗ୍ରେଟ୍ କରିକି ଯାଇଥାନ୍ତି।
0: ଆଚ୍ଛା, ତମାନେ ବର୍ଷ ବର୍ଷ ଧରିକି ଏଭଳି ପ୍ରକୃତିର ନିୟମ ଭିତରେ ସେମାନେ ବନ୍ଧା ହେଇଛନ୍ତି, ହଜାର ହଜାର କିଲୋମିଟର ଉଡି ଉଡି ଆସିକି ଚିଲିକା ନଳବଣରେ ଆସିକି ପହଞ୍ଚନ୍ତି।
1: ହଁ, ଠିକ୍।
0: ତେବେ ଯୋଉ ପକ୍ଷୀ ସବୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ, ଯେମିତି ବାହାରୁ ବା ଆମର ବିଦେଶଗତ ପକ୍ଷୀ ଆସୁଛନ୍ତି, ସେଇଭଳି ଆମ ଦେଶ ଭିତରୁ ପକ୍ଷୀ ବି କିଛି ଆସୁଛନ୍ତି କି?
1: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଏଠି ଖାଲି ଯେ ପକ୍ଷୀମାନେ ଆମର ଦେଶ ବାହାରୁ ଆସୁଛନ୍ତି ତା ନୁହେଁ, ଦେଶ ଭିତରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଆମର ଦେଖିବେ ଯଦି ଆପଣ କାଶ୍ମୀରର ଦାଲ ହ୍ରଦ, ଦାଲ ହ୍ରଦରୁ ମଧ୍ୟ ଆମର କିଛି ଡକ୍ ଭେରାଇଟି ବା ବତକ ଜାତୀୟ ଚଢ଼େଇ ମଧ୍ୟ ଆମର ଏଇ ନଳବଣକୁ ଆସିଥାନ୍ତି।
0: ଆଚ୍ଛା,
1: ଆଉ ଗୋଟେ ଉଦାହରଣ ମୁଁ ଦେଇପାରେ। ଏଠି ଆମର ଦେଖନ୍ତୁ, ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯୋଉ ଏରା ପକ୍ଷୀ ଯୋଉ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢ଼େଇ ଗୁଡ଼ା ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଣକୁ।
0: ଏ ଯୋଉ ନଳବଣକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁ କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
1: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ, ଏହା ହେଉଛି ଗୋଟେ ସବମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିବାକୁ, ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
0: ଆଚ୍ଛା, ଜଳମଗ୍ନ
1: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏଇ ଯୋଉ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହା ଫଳରେ କ'ଣ ହୁଏ ନା, ଯୋଉ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହୋଇଥାଏ।
0: ଆଚ୍ଛା,
1: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ ପୋକଠୁ ଆରମ୍ଭ କରି ଯୋଉ କରାଯାଏ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏଇ ଯୋଉ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ଯାଏ, ବର୍ଷର 365 ଦିନ ଆମେ ଯୋଉ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
0: ଆଚ୍ଛା,
1: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
0: ଆଜ୍ଞା,
1: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଏ ଶୀତ ଦିନେ ପହଞ୍ଚନ୍ତି।
0: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢ଼ିଯାଉଥିବ, ଯେତେବେଳେ ଏଟା ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ମସିହାରୁ ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ, ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ ଏବଂ ପ୍ରକୃତିର ଯୋଉ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯୋଉ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯୋଉ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା ଦେଇପାରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ୍ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅନ୍ତି?
1: ଯୋଉ ପକ୍ଷୀମାନେ ଆମର ନଳବଣକୁ ଆସନ୍ତି, ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯୋଉଟା ମୁଁ କହିଲି ଆଗରୁ, ସ୍ଥାନୀୟ ଭାବରେ ମିଳୁଥିବା ଯୋଉ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବଜନ୍ତୁ ହୁଅନ୍ତୁ, ତାଙ୍କରି ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯୋଉ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟି କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯୋଉ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି, ସେମାନେ ଯୋଉ ଆମର କାଦୁଅକୁ ଖୁମ୍ପିକି ଯୋଉ ଖାଆନ୍ତି, ସେ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକର୍ଣ୍ଣିଆ ସାଲିକର୍ଣ୍ଣିଆକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଠି ତାର ବ୍ୟବସ୍ଥା କରିଥାଉ। ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି, ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ। ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଏଠିକି ନ ଆସନ୍ତି, ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯୋଉ ଷ୍ଟେପ୍ ସବୁ ଆମେ ନଉ ବା ଯୋଉ ପଦକ୍ଷେପ ଆମେ ନଉ, ସେଗୁଡ଼ିକ ହେଲା ଆମର କ'ଣ, ସ୍ଥାନୀୟ ଯୋଉ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ, ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି। ତା ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍,
0: ପଶୁ ରୋଗ ଗବେଷଣା କେନ୍ଦ୍ର,
1: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହୋଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ୍ କଲେକ୍ସନ୍ କରନ୍ତି ଏବଂ ସେ ସାମ୍ପଲ୍

0: ଆମେ କଣ କରୁ ନା ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଲାବୋରେଟୋରୀ ବା ଏଚ୍ଏସ୍ଏଡିଏଲ୍ ତାକୁ ଆମେ ସେଠିକି ପଠାଉ। ସେଠି ପଠେଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହବ। ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଳକୁ ଆସୁଛନ୍ତି ସେଠି ରହୁଛନ୍ତି ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ କାହିଁକି ନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ। ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧ୍ୟାନ ଦେବେ।
0: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ। ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950ରୁ ପ୍ରାୟ 1000 ବର୍ଗ କିଲୋମିଟର। ସେମାନେ ସବୁ ଜାଗାରେ ମାଛ ଧରିପାରିବେ। ସେ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର ଯୋଉଟାକି ଆମର ନଳବଣ ବୋଲି କହୁଛୁ। କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀମାନଙ୍କ ନଜର ଥାଏ ଯଦି ଆମେ ଆଧିରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଠୁ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା ସେଇଟା ହିଁ ତାଙ୍କର ପ୍ରବୃତ୍ତି।
1: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି ପରିବେଶ ସେଭଳି ରହିଛି ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀମାନେ ସେଠି ଆକର୍ଷିତ ହେଇକି
0: ନିଶ୍ଚୟ। ତା ଛଡ଼ା ଆମର ପକ୍ଷୀ ଶିକାରୀ ସବୁ ଲୋକଙ୍କର ଗୋଟେ ଲାଳସ ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ। ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା ଏ ନଳବଣ ଚାରିକଡ଼ ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି। ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ ତା ଛଡ଼ା ଆଉ 20 ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହୋଇ ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗି ରହିଥାନ୍ତି। ସେମାନଙ୍କ ଜଗି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି। ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ଯେଉଁମାନେ ରହୁଛନ୍ତି ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି।
1: ଆଚ୍ଛା ଯୋଉ ୱାଚ୍ ଟାୱାର ଆପଣ କହିଲେ 3 15.53 ଯୋଉ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯୋଉ ଅଭୟାରଣ୍ୟ ରହିଛି ପକ୍ଷୀ ଅଭୟାରଣ୍ୟ ଯୋଉଟା ଆମେ କହୁଛେ ନଳବଣର ପ୍ରକୃତିରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
0: ନିଶ୍ଚୟ ସୁରକ୍ଷା ବାହିନୀ ଅଛନ୍ତି ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆଯାଇଛି। ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି ତେଣୁ ଯୋଉ ଲୋକ ନଳବଣର ପରିସୀମା ଭିତରେ ପ୍ରବେଶ କଲା ସେମାନେ ସେଇ ବାଉଣ୍ଡ୍ରି ଧରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆଯାଇଛି ଯନ୍ତ୍ରଚାଳିତ ଡଙ୍ଗା ଅଛି ଡଙ୍ଗାକୁ ଚଲାଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି। ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସେଟା ପ୍ରଚଳିତ ତାର ବିଭିନ୍ନ ଧାରା ସବୁ ଅଛି ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି।
1: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କୌଣସି ଅନୁପ୍ରବେଶ କରାଯାଇପାରିବ ନାହିଁ ସେ ଅଞ୍ଚଳକୁ
0: ନା କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେ ନାହିଁ କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାଫ।
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ ତାର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ତେଣୁ ସେ ଯୋଉ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା କାହିଁକି ନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର। ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି ସେମାନେ ଦେଖିବେ କେମିତି ଉପଭୋଗ କରିବେ କେମିତି?
0: ଦେଖନ୍ତୁ ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲରେ ଅଛି ତାଙ୍କର କ୍ୟାମ୍ପ ସେଠୁ ଡଙ୍ଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯୋଉ ପର୍ଯ୍ୟଟକମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି। ତା ଛଡ଼ା ଆପଣ ଦେଖନ୍ତୁ ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡ୍ରି ନାହିଁ ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡ଼େ ଚଢ଼େଇ ଭର୍ତ୍ତି ହେଇଥିବ ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣ ବାହାରେ ମଧ୍ୟ ସେତିକି ଚଢ଼େଇ ଯାଇଥାନ୍ତି ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରୁ।
1: ଆଚ୍ଛା

0: ଏହାଛଡ଼ା ଆପଣଙ୍କର ଟୁରିଷ୍ଟମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି। ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ୍ କମ୍ପ୍ଲେକ୍ସ କରାହେଇଛି। ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି।
1: ଆଚ୍ଛା,
0: ସେଟା ପ୍ରାୟ ଅନ୍ଲାଇନ୍ରେ ଆମର ବୁକ୍ ହେଉଛି। ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ, ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
1: ସିଧାସଳଖ
0: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକମାନେ ବୁକ୍ କରିବେ, ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖାଇବା, ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ୍ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଡଙ୍ଗା ପଇସା, ତାଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି।
1: ଆଚ୍ଛା,
0: ଯାହା ଶୁଳ୍କ ଦେଲେ ସେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖାଇବା ମୁହାଣ ବୁଲେଇବା ଏସବୁ ଜିନିଷ ଗୁଡ଼ା ତା ଦେହରେ
1: ଅନ୍ତର୍ଭୁକ୍ତ
0: ଅନ୍ତର୍ଭୁକ୍ତ।
1: ସେ ଯୋଉ ସିଧାସଳଖ ଅନ୍ଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ? ତାର କିଛି ବ୍ୟବସ୍ଥା ଅଛି?
0: ଅଛି, ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotourodisha.com। ଏହି ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ।
1: ଆଚ୍ଛା,
0: ୟା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନ୍ଷ୍ଟ୍ରକ୍ସନ୍ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
1: ଆଜ୍ଞା,
0: ଆପଣ ଜାଣିପାରୁଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ସେ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଟା ମଧ୍ୟ ସେ ଅନ୍ଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଟା ଉପଲବ୍ଧ ହେବ।
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି ପକ୍ଷୀମାନେ, ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କ'ଣ କହିବେ ଆପଣ?
0: ବହୁତ ବହୁତ ଭଲ ପ୍ରଶ୍ନଟେ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ। ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 କି 8 ଥରେ ଆମେ ଆମ ଚାକିରି ସ୍ଥଳରୁ ଆମ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକ୍ଠାକ୍ ରଖା ନଯାଇଥିବ କିମ୍ବା ସେ ଘରଟାକୁ କେହି ଜଗି ନଥିବେ, ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହୋଇଯାଇଥିବ। ତେଣୁ ଆମେ ଯୋଉ 6 କି 8 ପରେ ଥରେ ଆମେ ସେ ଘରକୁ ଫେରିବା ଆମ ନିଜ ଘରକୁ ଦେଖିବା ପାଇଁ, ସେ ନିଜ ଘରେ ଆଉ ସ୍ଥାନ ଆମ ପାଇଁ ରହିବନି, ଯାହାଫଳରେ ଆମେ ଆମ ଗାଁରେ ବି ମଧ୍ୟ ପରଦେଶୀ ହେଇଯିବୁ। ତେଣୁ ଠିକ୍ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହେଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି ଏଇ ପ୍ରଚୁର ପରିମାଣରେ ଏଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
1: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି। ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କ'ଣ କହୁଛନ୍ତି?
0: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଯୋଉ ଅତିଥି ଦେବ ହବ, ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯୋଉ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ, ଆସନ୍ତା ବର୍ଷ ଆସିବେ, ଏମିତି ବର୍ଷ ତମାମ ସେମାନେ ମଧ୍ୟ ଆସିପାରୁଥିବେ। ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋ ଟୁରିଜିମ୍ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନ୍ଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି। ତେବେ ଆମ ଭିତରେ ସେହି ଚେତନାଟା ରହିବା ଦରକାର, ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ, ନା କ'ଣ କହୁଛନ୍ତି? ଇକୋ ଟୁରିଜିମ୍, ତେଣୁ ୟାର ଆଖିରିକ ଅର୍ଥ ଯଦି ଆମେ ଚିନ୍ତା କରିବା, ଯୋଉ ପର୍ଯ୍ୟଟକମାନେ ଆସୁଛନ୍ତି କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ?
0: ପ୍ରଥମ କଥା ଦେଖନ୍ତୁ, ଇକୋ ଟୁରିଜିମ୍, ସେଟା ଇକୋ ଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି, ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା। ଅର୍ଥାତ୍ ଯୋଉ ପର୍ଯ୍ୟଟକମାନେ ଇକୋ ଟୁରିଷ୍ଟ ହେଇକି ଆସୁଛନ୍ତି, ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକମାନଙ୍କ ପ୍ରଧାନ କର୍ତ୍ତବ୍ୟ।
1: ତେବେ ଆଉ ଗୋଟିଏ କଥା, ସେହି ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା, ସେହି ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି, ନା କ'ଣ କହିବେ? ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ନିଶ୍ଚୟ, ଆମର ସେଠି ଅଞ୍ଚଳର ଯୋଉ ଲୋକମାନେ ଅଛନ୍ତି ସେମାନେ ଏଇ ଯୋଉ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯୋଉ ବି ପର୍ଯ୍ୟଟକମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର, ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି। କିନ୍ତୁ ବନ୍ୟପ୍ରାଣୀରେ ତ

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ରକ୍ଷଷ୍ଟାର ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ତପୁ ମିଶ୍ର, ଗୀତିକାର ଦିବ୍ୟଲୋଚନ ନାୟକ, ସଙ୍ଗୀତ ଏସ୍ ଚନ୍ଦ୍ରଶେଖର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତୋ ବିନା ମୋ କାହାଣୀ କଥା ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନିବେଦିତା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଛନ୍ତି ଆରତୀ ସାହୁ।

0: ଆଜି ଜାଣିବା ଟିକାକରଣର ଗୁରୁତ୍ୱ। ଭାରତର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ହେଉଛି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଅଂଶ। ଏହା ବିଶ୍ୱର ସବୁଠାରୁ ବଡ଼ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ, ଯାହା ଅଧୀନରେ ସମସ୍ତ ଗର୍ଭବତୀ ମହିଳା ଏବଂ ପିଲାମାନଙ୍କୁ ମାଗଣାରେ ଟିକାକରଣ ଯୋଗାଇ ଦିଆଯାଉଛି। ଟିକାକରଣ ଦ୍ୱାରା ପ୍ରତିରୋଧିତ 12 ରୋଗ ବିରୁଦ୍ଧରେ ଟିକାକରଣ କରାଯାଇପାରିବ। ଜାତୀୟ ସ୍ତରରେ 11 ରୋଗ ଯେମିତିକି ଡିପ୍ଥେରିଆ, ପର୍ଟୁସିସ୍, ଟିଟାନସ୍, ପୋଲିଓ, ମିଳିମିଳା, ରୁବେଲା, ଗମ୍ଭୀର ଶୈଶବ ଯକ୍ଷ୍ମା, ରୋଟା ଭାଇରସ୍ ଡାଇରିଆ, ହେପାଟାଇଟିସ୍ ବି ଏବଂ ହିମୋଫୋଲିସ୍ ଇନ୍ଫ୍ଲୁଏଞ୍ଜା ଟାଇପ୍ ବି ଏବଂ ନିମୋକୋକାଲ୍ ନିମୋନିଆ ଦ୍ୱାରା ହେଉଥିବା ନିମୋନିଆ ଏବଂ ଉପରାଷ୍ଟ୍ରୀୟ ସ୍ତରରେ ଗୋଟିଏ ରୋଗ, ଯାହାକି ଜାପାନୀ ଏନ୍ସେଫାଲିଟିସ୍, ଟିକା କେବଳ ସ୍ଥାନୀୟ ଜିଲ୍ଲାଗୁଡ଼ିକରେ ଯୋଗାଇ ଦିଆଯାଏ। ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗର୍ଭବତୀ ମହିଳା ଏବଂ ପିଲାମାନଙ୍କର ପ୍ରତ୍ୟେକ ଟିକାକରଣ କାର୍ଯ୍ୟକ୍ରମକୁ କଏଦ କରେ। ଶ୍ରୋତା, ପୁଣି ଆମେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର, ସେ ଯେକୌଣସି ବୟସରେ ହେଉ ନା କାହିଁକି, ମହିଳା ହୁଅନ୍ତୁ, କିଶୋରୀ ହୁଅନ୍ତୁ କିମ୍ବା ବୃଦ୍ଧାବସ୍ଥାରେ ବି ହେଉ। ଏବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ନିୟମିତ ହେଲ୍ଥ ଚେକ୍ଅପ୍ କେତେ ଜରୁରୀ, ଏହା ଉପରେ ଏକ ସୁନ୍ଦର ସାକ୍ଷାତକାର।
1: ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ଆଜିର ଆମ ଘର ଆମ ସଂସାରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ମ୍ୟାଡାମ୍, ଆପଣଙ୍କ ପରିଚୟ?
2: ମୋ ନାଁ ସରୋଜିନୀ ଦାସ, ମୁଁ ମହିଳା ସ୍ୱାସ୍ଥ୍ୟ କର୍ମୀ, ଯୁଦ୍ଧାରୀ ପଞ୍ଚାୟତରେ।
1: ଆଜିର ବିଷୟ ରହିଛି ମହିଳାଙ୍କ ପାଇଁ ନିୟମିତ ହେଲ୍ଥ ଚେକ୍ଅପ୍ କେତେ ଜରୁରୀ।
2: ମହିଳାଙ୍କ ପାଇଁ ନିୟମିତ ହେଲ୍ଥ ଚେକ୍ଅପ୍ ତ ବହୁତ ଜରୁରୀ ଅଛି, ଯେହେତୁ ମହିଳାମାନଙ୍କର ସ୍ୱାସ୍ଥ୍ୟ ଜଗତ ପାଇଁ ବା ସଂସାର ଗୋଟେ ଘର ଭିତରେ ସଂସାର ଭିତରେ ମହିଳାଙ୍କ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତ ସେଥିଲାଗି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିହାତି ଜରୁରୀ। ଯେତେବେଳେ ସେମାନେ ମା ହବାକୁ ଯାଉଛନ୍ତି ବା ଗର୍ଭବତୀ ରହୁଛନ୍ତି, ପ୍ରଥମତଃ ଆମେ ଗୋଟେ ମା ମାନେ ଆମେ ସେ ଗୋଟେ ପିଲା ଜନ୍ମ କରିବାର କ୍ଷମତା ରଖୁଛି ବୋଲି ଆମେ ସେ ସ୍ତ୍ରୀ କି ମା କହୁଛେ। ତ ସେ ଯେତେବେଳେ ପ୍ରଥମେ ଗର୍ଭବତୀ ହଉଛି, ତାପରେ ତାର ସ୍ୱାସ୍ଥ୍ୟ ପରୀକ୍ଷାଟା ସେଇ ପିରିୟଡରୁ ମାନେ ସେଇ ସମୟରୁ ଆରମ୍ଭ ହେଇଯାଉଛି, ଯେତେବେଳେ ସେ ଅଙ୍ଗନବାଡ଼ିରେ ଯାଇକି ତାର ଗର୍ଭବତୀ ପଞ୍ଜୀକରଣ କରଉଛି। ଫାର୍ଷ୍ଟ ଆମର ସ୍ୱାସ୍ଥ୍ୟଗତ ଇଏ ଦେଖିବାକୁ ଗଲେ ସେଥିରେ ଗୋଟେ ଗର୍ଭବତୀ ମା ଯଦି 3 ଭିତରେ ମାନେ 12 ଭିତରେ ଯଦି ତାର ଗର୍ଭର ରେଜିଷ୍ଟ୍ରେସନ କରେଇ ଦେଉଛି ଅଙ୍ଗନବାଡ଼ି ସେଣ୍ଟରରେ ଯାଇକିରି କେବେ ବା ସ୍ୱାସ୍ଥ୍ୟ କେନ୍ଦ୍ରରେ, ସେଠାରୁ ଆରମ୍ଭ ହେଇଯାଉଛି ତାର ନିୟମିତ ଗର୍ଭ ପରୀକ୍ଷା। ମୁଁ ଏଇ ଗର୍ଭ ପରୀକ୍ଷା ସମ୍ବନ୍ଧରେ ପୁରାଟା କହିବି, ତାର ପ୍ରସବ ପର୍ଯ୍ୟନ୍ତ କେମିତି କଣ କରାହଉଛି। ଫାର୍ଷ୍ଟ ସେ ତାର ଗର୍ଭର 8 ବା 12 ଯେତେବେଳେ ସେ ଜାଣିଲା ସେ ଗର୍ଭବତୀ ଅଛି, ସେ ଅଙ୍ଗନବାଡ଼ି ସେଣ୍ଟରରେ ଆସିଲା, ତାର ନାଁ ରେଜିଷ୍ଟ୍ରେସନ କରେଇଲା, ତାପରେ ସେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ତାର ମାସକୁ ମାସ ଯେମିତି ଇଞ୍ଜେକ୍ସନ ନବ, ତାପରେ ତାର ଟାବଲେଟ୍ ଖାଇବ, ଆଉ ତାର ଗର୍ଭର ପରୀକ୍ଷା, ତାର ଯେତିକ ସ୍ୱାସ୍ଥ୍ୟ ପରୀକ୍ଷା ସବୁ ହଉଛି, ବିପି ହେଲା କି ଓଜନ ହେଲା, ହେମୋଗ୍ଲୋବିନ ହେଲା, ସୁଗାର ହେଲା, ଏସବୁ ତାର ମାସକୁ ମାସ ସେ ଆସିକିରି ଆମର ଯୋଉ VHSND ବା ମମତା ଦିବସ ହଉଛି ସେଥିରେ ସେ ଆସିକିରି ତାର ନିଜର ସବୁ ପ୍ରକାର ପରୀକ୍ଷା କରେଇ ନେବ, ଯାହାଦ୍ୱାରା କି ସେ ଜାଣିପାରିବ ଯେ ଗର୍ଭାବସ୍ଥାରେ ତାର କିଛି ବିପଦ ସଂକୁଳ ପରିସ୍ଥିତି ଉପୁଜୁଛି କି, କିଛି ଅସୁବିଧା ଅଛି କି। ଠିକ ସମୟରେ ଯଦି ସେଟା ଚିହ୍ନଟ ହେଇପାରିଲା ତାହେଲେ ସେ ତାକୁ ସମୟ ଥାଉଣୁ ବା ଠିକ ସମୟରେ ତାକୁ ଆମେ ମେଡିକାଲ ଚିକିତ୍ସା ଯୋଗେଇ ପାରିବା ବା ତାର ଅସୁବିଧାକୁ ଦେଖିକିରି ତାକୁ ଆମେ ଚିକିତ୍ସା ଯୋଗେଇ ପାରିବା। ତ ଆମର ଯେତେବେଳେ ସେ 3 ରେଜିଷ୍ଟ୍ରେସନ ହଉଛି, ଫାର୍ଷ୍ଟ ଆମର ପ୍ରଥମେ ତାର ନାଁ ଲେଖା ହଉଛି, ତାକୁ କାର୍ଡ ଦିଆ ହଉଛି, ତାକୁ ଇଞ୍ଜେକ୍ସନ ଯାହା ବି ତାର ହେଲ୍ଥ ଚେକ୍ଅପ୍ କରାହଉଛି, ତା ସହିତ ତାକୁ ଖାଦ୍ୟ କେମିତି ଖାଇବ, ରେଷ୍ଟ ନବ, ତାର ସବୁ ଜିନିଷ ବୁଝା ହଉଛି ଆମର ମମତା ଦିବସରେ, ଆଉ ଗର୍ଭାବସ୍ଥାର 4 ପରୀକ୍ଷା ନିହାତି ଭାବରେ କରିବ। ପ୍ରତି ମାସରେ ତ ମା ମାନଙ୍କର ପରୀକ୍ଷା ହଉଛି ସବୁ।

0: ପ୍ରତ୍ୟେକତା ପରୀକ୍ଷା, କିନ୍ତୁ ନିୟମିତ ଭାବରେ ଯେମିତି ହେଲେ ସେ ଚାରିଟା ପରୀକ୍ଷା ତାର ପ୍ରସବ ସମୟ ଭିତରେ କରେଇଥିବ। ଏହି ଚେକଅପ୍ ଗୁଡିକ ଆମର ସବୁ ଅଙ୍ଗନବାଡି କେନ୍ଦ୍ରରେ ମମତା ଦିବସରେ କରାଯାଉଛି, ଯୋଉଟା କି ମା ପାଇଁ ନିହାତି ଜରୁରୀ। ଯଦି ସେ ଏହି ସମୟ ଗୁଡିକରେ ତାର ଚେକଅପ୍ ଯାକ କରେଇ ନବ ବା ତାର ସ୍ୱାସ୍ଥ୍ୟ ଚିକିତ୍ସା କରେଇ ନବ, ତାହେଲେ ସେ ଗୋଟେ ଭବିଷ୍ୟତରେ ଗୋଟେ ତାର ଗୋଟେ ନିରାପଦ ମାତୃତ୍ୱ ଲାଭ କରିବ ବା ସେ ଗୋଟେ ଭଲ ଶିଶୁଟେ ଜନ୍ମ କରିବ। ଯେହେତୁ ମା ହଉଛି ଆମ ସମାଜର ଗୋଟେ ଗୁରୁତ୍ୱପୂର୍ଣ୍ଣ ତାର ଗୋଟେ ଭୂମିକା ରହୁଛି, ସେ ସନ୍ତାନଟି ପ୍ରସବ କରୁଛି, ତ ତାର ସ୍ୱାସ୍ଥ୍ୟ ଠିକ ରହିବା ନିହାତି ଜରୁରୀ। ସେଥିଲାଗି ଆମର ସବୁ ସ୍ତ୍ରୀ ଲୋକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାଟା ଆମର ନିହାତି ଜରୁରୀ ବୋଲି ଆମେ ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ପାରୁଛୁ।
1: ଆଜିକାଲି ରୋଗ ହେବାକୁ ବେଶମ ଲାଗୁନି, ସେ ଯେକୌଣସି ବୟସରେ ରୋଗ ହେଇଯାଉଛି, ସୁଗାର ବିପି ହଉ ଏସବୁ ବହୁତ କମ ବୟସରୁ ବି ହେଇଯାଇଥାଉଛି। ତ ଏଇ ଗର୍ଭଧାରଣ ସମୟରେ ବି ଚେକଅପ୍ କରିବା ଆଉ ଅନ୍ୟ ସମୟରେ ଚେକଅପ୍ କରିବା କଣ ନିହାତି ଜରୁରୀ କି?
0: ନିହାତି ଜରୁରୀ। ଆମର ଗୋଟେ ଝିଅ ପିଲାଟେ ଯେତେବେଳେ ସେ ଜନ୍ମ ହଉଛି, ତ ତାର ଜନ୍ମଠୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ଅଙ୍ଗନବାଡି ସେଣ୍ଟରରେ ରହୁଛି, ତାର ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସେଇଠି ହିଁ କରାହଉଛି। ତାପରେ ସେ ଯେତେବେଳେ ସ୍କୁଲ ଯାଉଛି, ସ୍କୁଲରେ ଯାହା ଆମର ସ୍କୁଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭିତରେ ଯାହା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାକୁ ଦିଆହଉଛି, କିନ୍ତୁ ମୁଁ ଗୋଟେ କଥା କହିବି, ଯେତେବେଳେ ଝିଅଟି କିଶୋରୀ ଅବସ୍ଥାରେ ପଦାର୍ପଣ କରୁଛି ବା ଦଶ ବର୍ଷରୁ ଉଣେଇଶ ବର୍ଷ ଭିତରେ ସେ ଯେତେବେଳେ ତାର ମେଚ୍ୟୁରିଟି ହଉଛି, ସେତେବେଳଠୁ ତାର ହେଲ୍ଥ ଚେକଅପ୍ଟା ନିହାତି ଦରକାର ହଉଛି। କାହିଁକି ନା ଯେହେତୁ ସେ ସମୟଟା ଦଶରୁ ଉଣେଇଶ ବର୍ଷ ହଉଛି, ତା ପାଇଁ ଗୋଟେ ମାନେ ଗ୍ରୋଇଂ ପିରିୟଡ୍, ମାନେ ସେ ସମୟରେ ତାର ଉଚ୍ଚତା ବଢିଲା, ଓଜନ ବଢିଲା, ସେ ମେନ୍ସଟ୍ରୁଏସନ୍ ସାଇକେଲ ତାର ଆରମ୍ଭ ହେଲା, ଏ ସବୁ ଜିନିଷ ଯେହେତୁ ଆରମ୍ଭ ହଉଛି, ତାର ଗୋଟେ ବଡ ପରିବର୍ତ୍ତନ ତାର ଶାରୀରିକ ମାନସିକ ସ୍ତରରେ ଆସୁଛି, ସେତେବେଳେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବାଟା ନିତ୍ୟାନ୍ତ ଜରୁରୀ। ଯୋଉଟା କି ଆମର କିଶୋରୀ ମେଳା ଆମେ କରୁଛୁ, ଯୋଉ କୈଶୋର ସ୍ୱାସ୍ଥ୍ୟ ଦିବସ କରୁଛୁ ଆମର ଅଙ୍ଗନବାଡି ସେଣ୍ଟର ମାନଙ୍କରେ, ସେଇଠି ଆମେ ସେ କିଶୋରୀ ଝିଅ ମାନଙ୍କର ସବୁ ପ୍ରକାର ହେଲ୍ଥ ଚେକଅପ୍ କରୁଛୁ। ମୁଁ ଯେମିତି କହିଲି, ହେମୋଗ୍ଲୋବିନ ଟେଷ୍ଟ କରାହଉଛି ସେମାନଙ୍କର ତିନି ମାସକୁ ଥରେ ଲେଖାଏଁ, ଆଉ ସିକିଲ୍ ସେଲ୍ ଟେଷ୍ଟ କରାହଉଛି। ଯେତେବେଳେ ଆମେ ସେମାନଙ୍କର ଟେଷ୍ଟ କରୁଛୁ, ଯଦି ସେ ଗୋଟେ କୌଣସି ଝିଅଟେ ଏନିମିଆ ବା ରକ୍ତହୀନତାର ଶିକାର ହଉଛି କି ଅନ୍ୟ କୌଣସି ତାର ଓଜନ ବଢୁନି, ଉଚ୍ଚତା ବଢୁନି, ତାର ମେନ୍ସଟ୍ରୁଆଲ ସାଇକେଲ ବା ମାସିକିଆ ଋତୁସ୍ରାବ ଯଦି ଇରେଗୁଲାର ଅନିୟମିତ ହଉଛି, ତାହେଲେ ସେସବୁ ଜିନିଷ ଆମେ ଅଙ୍ଗନବାଡି ସେଣ୍ଟରରେ ଡିଟେକ୍ସନ କରିକି ସାଙ୍ଗେ ସାଙ୍ଗେ ତାକୁ ଆମେ ରେଫର କରୁଛୁ ବା ଯାହା ଆମ ଦ୍ୱାରା ସେବା ଦିଆଯାଇ ପାରିବ ଆମେ ତାକୁ ଯୋଗାଉଛୁ। ଯେମିତି ସେ ରକ୍ତହୀନତାର ଶିକାର ଅଛି, ଆମେ ହେମୋଗ୍ଲୋବିନ ଟେଷ୍ଟ କରି ଜାଣିଲୁ, ତ ସାଙ୍ଗେ ସାଙ୍ଗେ ତାକୁ ଆମେ ଆଇରନ୍ ଫୋଲିକ୍ ଏସିଡ୍ ଟାବ୍ଲେଟ୍ ଦଉଛୁ ଖାଇବା ପାଇଁ, କି ଅନ୍ୟ ଯେକୌଣସି ତାର ଅସୁବିଧା ଆମେ ଦେଖିଲୁ ମାନେ ସାଙ୍ଗେ ସାଙ୍ଗେ ଆମ ଦ୍ୱାରା ଯାହା ଅସୁବିଧା ହଉଛି ଆମେ ଚିକିତ୍ସା ଯୋଗାଉଛୁ, ଆଉ ତାପରେ ବି ଆମେ ମେଡିକାଲ ରେଫର କରିକି ସେମାନଙ୍କୁ ସେ ସୁବିଧା ମଧ୍ୟ ଦଉଛୁ। ଦଶ ବର୍ଷରୁ ଉଣେଇଶ ବର୍ଷର ଝିଅ ମାନଙ୍କର ସବୁ ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା, ସବୁ ପ୍ରକାର ଚିକିତ୍ସା, ତାଙ୍କର ଯାହା ସବୁ ଚେକଅପ୍ ହଉଛି, ସବୁ ଆମ ଅଙ୍ଗନବାଡି ସେଣ୍ଟରରେ ଆମେ ଆମର ମିଟିଂ କରିକି ସେମାନଙ୍କୁ ସବୁ ସ୍ୱାସ୍ଥ୍ୟ ଶିକ୍ଷା ଦେବା ସହିତ ଅନ୍ୟ ସବୁ ଚେକଅପ୍ ବି କରେଇକି ତାଙ୍କୁ ଆମ ଦ୍ୱାରା ଯେତିକି ହଉଛି ଆମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛୁ। ଏଇଟା ହଉଛି କିଶୋରୀ ମାନଙ୍କର, ମାନେ ଦଶ ବର୍ଷରୁ ଉଣେଇଶ ବର୍ଷର ଝିଅ ମାନଙ୍କର। ଆଉ ଗୋଟେ ରହିଲା ଆମର ଯୋଉ କୋଡିଏ ବର୍ଷରୁ ଚବିଶ ବର୍ଷ ବି ଯୋଉ ମହିଳାମାନେ ରହୁଛନ୍ତି, ସେମାନଙ୍କର ବି ଆମର ଅଙ୍ଗନବାଡି ସେଣ୍ଟରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି, ସେମାନଙ୍କର ବି ହେମୋଗ୍ଲୋବିନ ଟେଷ୍ଟ କରାହଉଛି। କାହିଁକି ନା ଯେହେତୁ ସେମାନେ ଭବିଷ୍ୟତରେ ଗୋଟେ ମା ହେବେ, ସୁସ୍ଥ ମା ହେଲେ ତ ଗୋଟେ ସୁସ୍ଥ ଶିଶୁ ଜନ୍ମ କରିବେ, ତ ସେଥିପାଇଁ ସେମାନଙ୍କୁ ଦଶ ବର୍ଷଠୁ ଆରମ୍ଭ କରିକିରି ସେମାନେ ଗର୍ଭବତୀ ହେବା ପର୍ଯ୍ୟନ୍ତ ମଧ୍ୟ ଯୋଉ ଯୋଉ ଚିକିତ୍ସା ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯାହା ତାଙ୍କୁ ସୁବିଧା ଯୋଗାଇ ଦିଆଯିବା କଥା ଆମେ ସେସବୁ ତାଙ୍କୁ ଯୋଗାଉଛୁ, ଆଉ ତାଙ୍କୁ କାଉନସେଲିଂ ମାନେ ପରାମର୍ଶ ବି ଦଉଛୁ, ସେମାନେ କେମିତି ଖାଇବା ପିଇବା ଧ୍ୟାନ ରଖିବେ, କେମିତି ତାଙ୍କର ଇରେଗୁଲାର ପିରିୟଡ୍ ହେଲେ ସେଟା ସେମାନେ ଆମକୁ ଫଟାଫଟ ଜଣେଇବେ, ଆଉ ଏସବୁ ବାବଦରେ ମଧ୍ୟ ସବୁ ପ୍ରକାର ଚିକିତ୍ସା ସହାୟତା ଆମେ ସେମାନଙ୍କୁ ଯୋଗାଇ ଦଉଛୁ, ଏଇଟା ଜରୁରୀ ମଧ୍ୟ।
1: ଆଜିକାଲି ତ ଚାଳିଶ ବର୍ଷ ହେଇଗଲେ ନାହିଁ ନଥିବା ରୋଗ ହେଇଯାଉଛି, ବିଶେଷ କରି ମହିଳାମାନେ ବି ନିଜର ଘର କାମ ଏସବୁ ଇଏରେ ନିଜର ଯତ୍ନ ନେବାଟା ସେ ଭୁଲି ବି ଯାଉଛନ୍ତି।
0: ହଁ, ଭୁଲି ଯାଉଛନ୍ତି, ସେଥିପାଇଁ ତ ଯୋଉ ତିରିଶ ବର୍ଷରୁ ଉର୍ଦ୍ଧ ବି ଯୋଉ ଆମର ମହିଳାମାନେ ରହୁଛନ୍ତି, କି ଆମର ଯୋଉ ଆପଣ ଯେମିତି କହିଲେ ଚାଳିଶ ବର୍ଷ ଯାହା ବି ଅଛନ୍ତି, ସେ ସ୍ତ୍ରୀ ଲୋକମାନଙ୍କ ପାଇଁ ମଧ୍ୟ ଆମର ଆଉ ଗୋଟେ ପ୍ରକାର ସୁବିଧା ରହୁଛି, ଯୋଉଟା କି ଆମର ଏନ୍ସିଡି, ମାନେ ସେମାନଙ୍କର ବିପି ଚେକିଂ କରିବା, ସୁଗାର ଚେକିଂ କରିବା, ଆଉ ଆମର ଯୋଉ ଓରାଲ ମାନେ ମୁଖ କର୍କଟ ହେଲା କି ସ୍ତନ କର୍କଟ ହେଲା କି ଆମର ଯୋଉ ଜରାୟୁ କର୍କଟ, ଏଇ ଯୋଉ ସବୁ ପ୍ରକାର ରୋଗ ସ୍ତ୍ରୀ ଲୋକମାନଙ୍କୁ ହେବାର ସମ୍ଭାବନା ଥାଏ ତିରିଶ ବର୍ଷ କି

0: ବର୍ଷ ଭିତରେ ସେମାନଙ୍କର ବି ଆମର ଗୋଟେ ଆମେ ସେମାନଙ୍କୁ ସବୁବେଳେ ପରୀକ୍ଷା କରୁଛୁ ଆମର ସ୍ୱାସ୍ଥ୍ୟ କେନ୍ଦ୍ରରେ, ଜରାୟୁ କର୍କଟ ପାଇଁ ଆଉ ମୁଖ କର୍କଟ ପାଇଁ ବା ସ୍ତନ କର୍କଟ ପାଇଁ କେମିତି ସେମାନେ ଜାଣିପାରିବେ, ସେମାନଙ୍କୁ ସେସବୁ ବିଷୟରେ ମଧ୍ୟ କାଉନସିଲିଂ କରାହଉଛି, ପରାମର୍ଶ ଦିଆହଉଛି ଆମର ଯେତେବେଳେ ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି ସେ ବିଷୟରେ ବି ଆମେ ସେମାନଙ୍କୁ ବୁଝଉଛୁ, ଆଉ ସେମାନଙ୍କର ସ୍କ୍ରିନିଂ ବି କରାହଉଛି, ଯଦି ସେମିତି କଣ ଅସୁବିଧା ବାହାରିଲା ମାନେ ଆମେ ସେମାନଙ୍କୁ ରେଫର କରିକିରି ଡାକ୍ତରଖାନା ପଠେଇକିରି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ବି ଯୋଗାଇ ଦଉଛୁ। ଏସବୁ 30 ବର୍ଷ ଉର୍ଦ୍ଧ ମହିଳା ମାନଙ୍କର ଏଇ ଯୋଉ ସବୁ ବିପି ଡାଇବେଟିସ ତାପରେ ଆମର ଯୋଉ କ୍ୟାନ୍ସର ଜନିତ ମୁଁ କହିଲି ଯୋଉ ସମସ୍ୟା ଯଦି ବାହାରିଲା ତାହେଲେ ମଧ୍ୟ ଆମେ ସେମାନଙ୍କୁ ଠିକ ଟାଇମରେ ଡିଟେକ୍ସନ କରିକି ସେମାନଙ୍କୁ ରେଫର କରୁଛୁ ଆଉ ଚିକିତ୍ସା ଯୋଗାଉଛୁ।
1: କିନ୍ତୁ ସମସ୍ତ ମହିଳା ନିଜର ହେଲ୍ଥ ଚେକଅପ କରିବାଟା ଜରୁରୀ,
0: ନିହାତି ଜରୁରୀ, ଯୋଉ ବି ବୟସ ହଉ ମାନେ ଯେଉଁ ବୟସ ବି ହଉ, ଏମିତି ନାହିଁ ଯେ କେବଳ ଗର୍ଭବତୀ ମହିଳା ପ୍ରସୂତି ମହିଳା ଏକା ଆସିକିରି ତାଙ୍କର ହେଲ୍ଥ ଚେକଅପ କରେଇବେ, ସବୁ ବୟସର ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟ ସେବା କରେଇ ପାରିବେ, କାହିଁକି ନା ମହିଳାମାନଙ୍କର ବହୁତ ପ୍ରକାର ଅସୁବିଧା ଅଛି, ବୟସ ନେଇକିରି ବିଭିନ୍ନ ପ୍ରକାର ଅସୁବିଧା ସ୍ୱାସ୍ଥ୍ୟ ଅସୁବିଧା ହଉଛି, ତ ସେମାନେ ନିଶ୍ଚିତ ଭାବରେ ତାଙ୍କର ହେଲ୍ଥ ଚେକଅପ ନିହାତି କରେଇବା ଜରୁରୀ, ଆଉ ଆମେ ମଧ୍ୟ ସେମାନଙ୍କୁ କରେଇବା ପାଇଁ ସବୁବେଳେ ପ୍ରେରଣା ଦଉଛୁ ଯେ ତାଙ୍କର ଯାହା ବି ଅସୁବିଧା ହଉଛି ସେମାନେ ଆମକୁ ଆସିକିରି କୁହନ୍ତୁ, କାହିଁକିନା ଗ୍ରାମ ସ୍ତରରେ ସେମାନେ ଆମକୁ ହିଁ ପାଇବେ, ଆମେ ସେମାନଙ୍କର ସୁବିଧା ବୁଝିକି ଅସୁବିଧା ବୁଝିକିରି ତାପରେ ଆମ ଦ୍ଵାରା ଯାହା ଚିକିତ୍ସା ଯୋଗାଇ ପାରିବୁ ଦବୁ, ନାଇଁ ମାନେ ଆମେ ସେମାନଙ୍କୁ ପରିସର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇବୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ, ରହୁଛି ମ୍ୟାଡମ୍।
0: ହଁ ନମସ୍କାର।

ଧଳା ରଙ୍ଗର ଢିଲ ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।

ଶେଷରେ ଜାଣିବା ଅଂଶୁଘାତ ପ୍ରତି ସତର୍କତା। ଏହାର ବିଭିନ୍ନ ଲକ୍ଷଣ ମଧ୍ୟ ରହିଛି, ଯେମିତିକି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ହେବା, ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ଏହା ପ୍ରତି ଆମେ ସତର୍କତା କେମିତି ହେବା? ଦିନ 11ଟାରୁ 3ଟା ମଧ୍ୟରେ ଖରା ତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ।

ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟକ୍ରମରୁ ବିଦାୟ ନେଉଛି, ନମସ୍କାର।

0: ପ୍ରଚାର କଲୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଥିଲେ ଆରତୀ ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସିତାର ବାଦନ, ପରିବେଷଣ କରୁଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ, ରାଗ ମିଶ୍ରା ଗାରା।

ଶୁଣିଲେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ରାତି 11 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: defended DRDO, Indian Army and industry on the successful flight test of Agni missile with MIRV capability. Mr. Singh said the achievement will add an incredible capability to the country's defense preparedness against the growing threat of perceptions. In archery, India, Sahil Jadhav won a bronze medal in the men's individual compound event at the World Cup 2026 Stage 2 in Shanghai, China today. The 25-year-old Maharashtra archer defeated Denmark veteran player-cum-coach Martin Damsbo 147-144 in the bronze medal playoff to secure India's first medal of the ongoing tournament. And with that, we end this news bulletin.
1: आकाशवाणी जयपुर समय राति 11:10 शुणु आसंता प्रचारित होगा कार्यक्रम संपर्क में सूचना रखी सका 6:05 शुणे भक्ति गीतर कार्यक्रम वंदना शिल्पी मैंने जगन्नाथ पाणिग्राही निहारिका पट्टनायक गोपीनाथ महापात्र सुप्रभा पाढ़ी वेणुधर सुबुद्धि भुवनेश्वरी मिश्र सका 6:25 शुणे गोस्वामी तुलसीदास विरचित रामचरित मानस ଆଜିର ଅନୁଚିନ୍ତା ଶୁଣିବେ 6:35 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ପ୍ରଚାର କରିବୁ 6:45 ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିବରାମ ଅମନାତ୍ୟ ଏବଂ ସାଥୀ 7:25 ଶୁଣିବେ ଟିକିରାଇଜ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମନୋଜ କୁମାର ସାମନ୍ତରାୟଙ୍କ ସହ ସାକ୍ଷାତକାର 8:30 ପ୍ରଚାର କରିବୁ ସୁରଲହରୀ କାର୍ଯ୍ୟକ୍ରମ ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଦିନ 11:00 ରହିଛି ଆକାଶବାଣୀ ଲାଇଭ୍ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିବେ ଦିନ 12:00 ଦିନ 2:15 ଏବଂ ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:30 ଶିଳ୍ପୀମାନେ ହେଲେ ସୋନୁ ନିଗମ ଅନୁରାଧା ପୋଡ଼ୱାଲ ବସନ୍ତ ପାତ୍ର ନମିତା ଅଗ୍ରୱାଲ ମହମ୍ମଦ ଅଜିଜ ଇରା ମହାନ୍ତି ଏବଂ ଶୈଳଭାମା ମହାପାତ୍ର ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ସାକ୍ଷାତକାର ଆକାଶବାଣୀ ଏବେ 90 ବର୍ଷରେ ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମହିଳାଙ୍କ ପାଇଁ ସରକାରୀ ଆଇନ ଯୋଜନା ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି